ଆକାଶବାଣୀ ବାରିପଦା, ଆଜି ସୋମବାର 1948 ଶତାବ୍ଦ ଶ୍ରାବଣ 19 ଦିନ, ଇଂରାଜୀ 2026 ମସିହା ଅଗଷ୍ଟ ମାସ 10 ତାରିଖ। ଆମର ଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଶିବଙ୍କର ଜଳାଭିଷେକ ପାଇଁ କାଉଡ଼ିଆ ଭକ୍ତମାନେ ଶୈବପୀଠକୁ ବହୁ ଦୂରପଥ ଚାଲି ଚାଲି ଆସୁଛନ୍ତି। ମହାଦେବଙ୍କର ଆଶୀର୍ବାଦ ପାଇବା ପାଇଁ ଏ କଷ୍ଟ ସାଧନା ପିଢ଼ି ପରେ ପିଢ଼ି ହୋଇଆସୁଛି। ଶିବ ହିଁ ରୁଦ୍ର, ସର୍ବଶକ୍ତିମାନ ଏବଂ ଶତ୍ରୁ ବିନାଶକ। ଋଗ୍ବେଦରେ କୁହାଯାଇଛି, ହେ ରୁଦ୍ରଦେବ, ସମୁତ୍ପନ୍ନ ପ୍ରାଣୀମାନଙ୍କ ମଧ୍ୟରେ ତୁମେ ହିଁ ସର୍ବଶ୍ରେଷ୍ଠ। ହେ ବଜ୍ରହସ୍ତ, ତମେ ହିଁ ଶକ୍ତିଶାଳୀମାନଙ୍କ ମଧ୍ୟରେ ଅତିଶୟ ଶକ୍ତିଶାଳୀ। ଅଥଚ ଯେ ରୁଦ୍ର ସେ ହିଁ ସୁନ୍ଦର, ସେ ହିଁ ଅବୋଧ ବାଳକ। କୁର୍ମପୁରାଣରେ ଅଛି, ବ୍ରହ୍ମା ସୃଷ୍ଟି ଚିନ୍ତାରେ ନିମଗ୍ନ ଥିବା ସମୟରେ ତାଙ୍କର ଭ୍ରୁ ମଧ୍ୟରୁ ବାଳକ ମୂର୍ତ୍ତି ଜାତ ହୋଇ ରୋଦନ କରି ଚାରିଆଡ଼େ ଦୌଡ଼ିବାକୁ ଲାଗିଲେ। ବ୍ରହ୍ମା ସେହି ବାଳକର ନାମ ଦେଲେ ରୁଦ୍ର, କାରଣ ବାଳକ ଜଣକ ରୋଦନ କରୁଥିଲେ। ବ୍ରହ୍ମା ତାଙ୍କୁ

0: କ୍ରୋଧନରୁ ନିବୃତ ହେବା ପାଇଁ ଅନୁରୋଧ କଲେ। ବ୍ରହ୍ମା ଏହି ବାଳକଙ୍କର ଆଠଗୋଟି ନାମ ରଖିଲେ, ଭବ, ଖର୍ବ, ଈଶାନ, ପଶୁପତି, ଭୀମ, ଉଗ୍ର, ମହାଦେବ ଓ ଶଙ୍କର। ସେହି ବାଳକ ପୁଣି ଏଗାରଟି ମୂର୍ତ୍ତି ଧାରଣ କରି ଏକାଦଶ ରୁଦ୍ର ନାମରେ ପରିଚିତ ହେଲେ। ଏଣୁ ଶିବ ଜଳରେ ଭୀମକାୟ ଏବଂ ସ୍ଥଳରେ ସୁନ୍ଦର, ଆକାଶରେ ସୂର୍ଯ୍ୟଙ୍କ ପରି ସତ୍ୟ। ତେବେ ଶିବ ଜଳରେ କିପରି ହିଂସ୍ର କୁମ୍ଭୀର ହୋଇପାରନ୍ତି ଏବଂ ସ୍ଥଳଭାଗରେ ଅବୋଧ ବାଳକ ହୋଇପାରନ୍ତି ତାହା ଶିବପୁରାଣରେ ବର୍ଣ୍ଣିତ ଅଛି। ଆମେ ଜାଣୁ ଦକ୍ଷ ଯଜ୍ଞରେ ସତୀ ପିତାଙ୍କ ଦ୍ୱାରା ତିରସ୍କୃତ ହୋଇ ଏବଂ ପତିନିନ୍ଦା ସହି ନପାରି ଦେହତ୍ୟାଗ କରି ପର୍ବତରାଜ ହିମାଳୟଙ୍କର ଗୃହରେ ତାଙ୍କ ପତ୍ନୀ ମେନାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ। ପର୍ବତଙ୍କ କନ୍ୟା ହୋଇଥିବାରୁ ସେ ହେଲେ ପାର୍ବତୀ। ପାର୍ବତୀଙ୍କ ସ୍ୱୟମ୍ବର ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। ତ୍ରିଭୁବନରୁ ଆସିଲେ ଦେବତା, ରାଜା, ମହାରାଜା, କୁଳିକ ଦେଶର ନରପତି କାଳିଞ୍ଜନ, ବାହୁକ ଦେଶର ନରପତି ଗଙ୍ଗାଧର, କମ୍ବୋଜ ଦେଶରୁ ବିରାଜ, କାଶ୍ମୀରରୁ ଚନ୍ଦ୍ରଧ୍ୱଜ, ଦଶାର୍ଣ୍ଣ, କୌଶିକ, ମୁଦ୍ଗଳ, ଏହିପରି ସବୁ ରାଜ୍ୟର ନରପତି ସ୍ୱର୍ଗ, ମର୍ତ୍ତ୍ୟ, ପାତାଳର ସୁରଗଣ ହିମାଳୟ ଅଭିମୁଖେ ଅଗ୍ରସର ହେଲେ। କିନ୍ତୁ ପାର୍ବତୀଙ୍କ ମନରେ ତ୍ରିପୁରାରୀ, ଶିବଙ୍କ ବିନା ପାର୍ବତୀଙ୍କର ସତ୍ତା କାହିଁ। ଏଣୁ ପାର୍ବତୀ ମନେ ମନେ ଶିବଙ୍କ ସ୍ତୁତି କରୁଥାନ୍ତି, ହେ ଶଙ୍କର ଆପଣ ଆସନ୍ତୁ, ମୋତେ ସ୍ୱୀକାର କରନ୍ତୁ। ଶଙ୍କର ପାର୍ବତୀଙ୍କୁ ଟିକେ ପରୀକ୍ଷା କଲେ। ସେ ହିମାଳୟ ଗଲେ, କିନ୍ତୁ ନିଜକୁ ଦୁଇଟି ରୂପରେ ବିଭାଜିତ କଲେ। ଯେଉଁଠି ପାର୍ବତୀଙ୍କର ବାହାବେଦୀ ତିଆରି ହୋଇଥିଲା ତାରି ପାଖରେ ଗୋଟିଏ ସରୋବର ଥିଲା। କୁମ୍ଭୀର ହୋଇ ସେହି ପୋଖରୀ ଭିତରକୁ ପ୍ରବେଶ କଲେ ମହାଦେବ। ଏପଟେ ସ୍ଥଳଭାଗରେ ପୋଖରୀ କୂଳରେ ବାଳକ ରୂପ ଧାରଣ କରି ଛିଡ଼ା ହୋଇ ରହିଲେ। ହଠାତ୍ ଜଳ ଭିତରୁ କୁମ୍ଭୀର ଉଠିଆସି ବାଳକଟିକୁ ପାଣି ଭିତରକୁ ଉଟାରି ନେଲା। ପିଲାଟି ଉଚ୍ଚସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲା, ମୋତେ ରକ୍ଷା କର, ମୋତେ ରକ୍ଷା କର, କୁମ୍ଭୀର ପାଟିରୁ ବଞ୍ଚାଅ। ପାର୍ବତୀ ସଖୀମାନଙ୍କର ଗହଣରେ ବସିଥିଲେ ମଧ୍ୟ କ୍ରନ୍ଦନରତ ବାଳକର ଆର୍ତ୍ତଚିତ୍କାର ତାଙ୍କ କାନକୁ ଶୁଭିଲା। ସେ ଦୁଇଜଣ ସଖୀଙ୍କ ସହ ପୋଖରୀ ପାଖକୁ ଆସିଲେ। କୁମ୍ଭୀରକୁ ପ୍ରାର୍ଥନା କଲେ ଅରକ୍ଷିତ ପିଲାଟିକୁ ଛାଡ଼ିଦେବା ପାଇଁ। କୁମ୍ଭୀର କହିଲା, ମାତ, ମୁଁ ପାଞ୍ଚ ଦିନ ହେଲା କିଛି ଖାଇନାହିଁ, ମଣିଷ ମୋର ଖାଦ୍ୟ, ମୁଁ ତାର ଖାଦକ, ତାକୁ ମୁଁ ଛାଡ଼ିଦେଲେ ମୋର ଶରୀର ପ୍ରତି ଅବମାନନା ହେବ। ପାର୍ବତୀ କହିଲେ, ମୁଁ ତୁମକୁ ସୁମିଷ୍ଟ ପଦାର୍ଥ ଦେବି, ସୁସ୍ୱାଦୁ ବ୍ୟଞ୍ଜନ ଦେବି, ଫଳ ଦେବି, ତୁମେ ଖାଇବ, କିନ୍ତୁ ଏ ଅସହାୟ ପିଲାଟିକୁ ଛାଡ଼ିଦିଅ। କୁମ୍ଭୀର କହିଲା, ମାତ, କୁମ୍ଭୀରର ଖାଦ୍ୟ ହେଉଛି ହାଡ଼, ମାଂସ, ରକ୍ତ, ଫଳମୂଳ ତା ପାଇଁ ବିହି ଧାର୍ଯ୍ୟ କରିନାହିଁ, ଏଣୁ ମୋର ପେଟ ପୂରିବ କିପରି, ମୁଁ ମରିଯିବି। ଆପଣ ଗୋଟିଏ ଜୀବନ ରକ୍ଷା କରି ଅନ୍ୟ ଏକ ଜୀବନ ନେଇଯାଉଛନ୍ତି, ଏହା କ'ଣ ଅପରାଧ ନୁହେଁ? ମୁଁ କୁମ୍ଭୀର ଧର୍ମ ପରିତ୍ୟାଗ କଲେ ମୋତେ କୁଳାଚାର ଧର୍ମ ଲଙ୍ଘିବା ଅପରାଧରେ ନରକ ଯନ୍ତ୍ରଣା ଭୋଗ କରିବାକୁ ହେବ, ତାହା କ'ଣ ଠିକ୍? ପାର୍ବତୀ କହିଲେ, ହେ କୁମ୍ଭୀର, ଏପର୍ଯ୍ୟନ୍ତ ଶିବଙ୍କୁ ଧ୍ୟାନ କରି ମୁଁ ଯେତିକି ପୁଣ୍ୟ ଅର୍ଜନ କରିଛି ଏବଂ ସଞ୍ଚୟ କରିଛି ତାହା ତୁମକୁ ପ୍ରଦାନ କରୁଛି। ପିଲାଟିକୁ ଛାଡ଼ିଦିଅ, ମୋର ପୁଣ୍ୟଫଳ ତୁମକୁ ସ୍ୱର୍ଗକୁ ନେବ। କୁମ୍ଭୀର ସ୍ୱର୍ଗପ୍ରାପ୍ତି ସୁଖରେ ପିଲାଟିକୁ ଛାଡ଼ିଦେଲା, ଜଳରେ ବୁଡ଼ି ଅନ୍ତର୍ଦ୍ଧାନ ହୋଇଗଲା। ପାର୍ବତୀ ବାଳକଟିକୁ ଉଦ୍ଧାର କଲେ। ତାର ସୁନ୍ଦର ରୂପ ଦେଖି ପାର୍ବତୀଙ୍କ ମନରେ ସ୍ନେହର ସଞ୍ଚାର ହେଲା, ମନ ଉଲ୍ଲସିତ ହେଲା। ସ୍ୱର୍ଗରୁ ଥାଇ ଇନ୍ଦ୍ର ଦେଖିଲେ ଏ ଅପୂର୍ବ ଦୃଶ୍ୟ, ଅବିବାହିତା ପାର୍ବତୀଙ୍କ କୂଳରେ ଜଣେ ବାଳକ ବସି ନିଖିଳ ବ୍ରହ୍ମାଣ୍ଡକୁ ଯେପରି ଜାଜଲ୍ୟମାନ କରିଦେଉଛନ୍ତି, ଏକି କଥା। ଶଙ୍କରଙ୍କ ମାୟା ଜାଣି ନପାରି କାଳେ ପାର୍ବତୀଙ୍କୁ ପିଲାଟି ଅପହରଣ କରିନେବ, ତାକୁ ଧରିବା ପାଇଁ ବଜ୍ରଫାସ ତଳକୁ ଓହଳେଇଲେ ଇନ୍ଦ୍ର। ହେଲେ ସେ ଫାସ ତଳେ ପହଞ୍ଚିଲା ନାହିଁ, ଆଉ ଯେତେବେଳେ ପହଞ୍ଚିଲା ଖୋଲିଯାଇଥିଲା। ସ୍ୱର୍ଗ ସ୍ଥିର ହୋଇଗଲା, ମର୍ତ୍ତ୍ୟ ସ୍ଥିର ହୋଇଗଲା, ପାତାଳ ବି ସ୍ଥିର ହୋଇଗଲା। ବିତଂଶରେ ବିଶାଳ ପୁରୁଷକୁ ବାନ୍ଧିବାର ହାସ୍ୟାସ୍ପଦ ପ୍ରୟାସ ଅକର୍ମଣ୍ୟ ହୋଇଗଲା। ଶିବଙ୍କର ମହିମାରେ କେବଳ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ପାଳନକର୍ତ୍ତା ବିଷ୍ଣୁ ଏ ଅପୂର୍ବ ରୂପ ଦେଖିପାରିଥିଲେ। ଏହା ଆଜିର ପ୍ରଣୀତ ବକ୍ତବ୍ୟ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 122ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ନାରଦଙ୍କୁ ବୁଝାଇ କହିଲେ ଯେ ମନ ହିଁ ସୁଖ ଦୁଃଖଦାତା, ମନ ହିଁ କର୍ତ୍ତା। ପ୍ରାଚୀନ ବରହି ନାରଦଙ୍କଠାରୁ ଉପଦେଶ ପାଇ ହରିଚରଣରେ ନିଜକୁ ସମର୍ପଣ କରି ବୈକୁଣ୍ଠକୁ ଗମନ କଲେ। ପୂର୍ବରୁ ପ୍ରଚେତସ ଦଶ ଭାଇଙ୍କ କଥା କୁହାଯାଇଥିଲା। ଏବେ ସେମାନଙ୍କ ବିଷୟରେ ମୈତ୍ରେୟ କହୁଛନ୍ତି ଯେ ସେମାନେ ଶିବଙ୍କଠାରୁ ଦୀକ୍ଷା ପାଇ ସମୁଦ୍ର ମଧ୍ୟରେ ବୁଡ଼ି ରହି ଘୋର ତପସ୍ୟା କଲେ ଓ ନାରାୟଣଙ୍କୁ ଦର୍ଶନ କଲେ। ନାରାୟଣ ସେମାନଙ୍କୁ ପ୍ରସନ୍ନ ହୋଇ ବର ଦେଲେ। କଣ୍ଡୁ ଋଷିଙ୍କର ସୁଯୋଗ୍ୟା କନ୍ୟାକୁ ସେମାନେ ବିବାହ କଲେ। ନାରାୟଣଙ୍କୁ ଦଶ ଭାଇ ନାନା ଭାବରେ ସ୍ତୁତି କଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 122ତମ ଭାଗ। କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଶରତ ନାୟକ, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦା ରାଉତରାୟ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ପନିପରିବା ଫସଲରୁ ବଳକା ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଧାନ କ୍ଷେତରେ ହିଡ଼ ତିଆରି କରି ମଧ୍ୟମ ଜମିରେ ପାଣି ସଞ୍ଚୟ କରି ରଖନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା ଓ ମୂଳସଡ଼ା ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି ଏକ ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କୋଜେବ୍ ଓ 1 ଗ୍ରାମ ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲର ମୂଳକୁ ସିଞ୍ଚନ କରନ୍ତୁ। ପ୍ରାରମ୍ଭିକ ଅବସ୍ଥାରେ ଧାନ ଫସଲରେ କାଣ୍ଡବିନ୍ଧା ପୋକର ପ୍ରଜାପତି ଦେଖାଦେଲେ ଏହାର ପରିଚାଳନା ପାଇଁ ଏକର ପ୍ରତି 8 କିଲୋଗ୍ରାମ କାଟ୍ରା ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 4 କିଲୋଗ୍ରାମ କ୍ଲୋରା ଟାନିଲିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 6 କିଲୋଗ୍ରାମ ଇମିଡ଼ା କ୍ଲୋପ୍ରିଣ୍ଟ ନାମକ ଦାନାଦର କୀଟନାଶକ ସମାନ ଓଜନର ବାଲି ସହ ମିଶାଇ ପ୍ରୟୋଗ କରନ୍ତୁ। ଧାନ ଫସଲରେ ବୀଜାଣୁଜନିତ ପତ୍ରପୋଡ଼ା ରୋଗ ନ ହେବା ପାଇଁ ଷ୍ଟ୍ରେପ୍ଟୋମାଇସିନ୍ 1 ଗ୍ରାମ 10 ଲିଟର ପାଣିରେ ମିଶାଇ ଦ୍ରବଣ ପ୍ରସ୍ତୁତ କରନ୍ତୁ ଓ ଧାନ ରୋଇବାର 20 ମିନିଟ୍ ପୂର୍ବରୁ ତଳିର ଚେରକୁ ବୁଡ଼ାଇ ରଖି ବିଶୋଧନ କରନ୍ତୁ। ବର୍ତ୍ତମାନ ସମୟରେ ହରଡ଼ ଫସଲରେ ପତ୍ରମୋଡ଼ା ଓ ପତ୍ରଛନ୍ଦା ପୋକ ଲାଗିବାର ସମ୍ଭାବନା ଅଛି। ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର କ୍ଲୋରୋପାଇରିଫସ୍ ଓ ସାଇପରମେଥ୍ରିନ୍ର ମିଳିତ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫିନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଜୈବିକ ଉପାୟରେ ମକା ଫସଲରେ ଫଲ୍ମ ଆର୍ମିୱାର୍ମ କୀଟର ପରିଚାଳନା ପାଇଁ ଏକର ପ୍ରତି 1200 ଗ୍ରାମ ବ୍ୟୁଭେରିଆ ବାସିଆନା ନାମକ ଜୈବିକ କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 10ରୁ 12ଟି ବାଉଁଶ କଣି ବା ଶୁଖିଲା ଡାଳ ପୋତିଲେ ତା ଉପରେ ଶିକାରୀ ପକ୍ଷୀଗୁଡ଼ିକ ବସି ଶୁକ ଏବଂ ଅଣ୍ଡାଗୁଡ଼ିକୁ ଖାଇଥାନ୍ତି। ଚଅଁର ଆସିବା ପୂର୍ବରୁ ଏହି ବାଉଁଶ କଣିଗୁଡ଼ିକୁ କାଢ଼ିଦିଅନ୍ତୁ। ମକା ଗଛର ପତ୍ର ସନ୍ଧିରେ ବାଲି, ମାଟି ଏବଂ ପାଉଁଶର

ମିଶ୍ରଣକୁ ବିଞ୍ଚି ଦିଅନ୍ତୁ। ଏହା କରିବା ଦ୍ୱାରା ପତ୍ରଗୁଡ଼ିକ ପୋକମାନଙ୍କର ଖାଇବା ପାଇଁ ଅରୁଚିକର ହୋଇଥାଏ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁ ଫସଲରେ ନାଲିଶଢ଼ା ରୋଗର ପରିଚାଳନା ପାଇଁ ଏକର ପ୍ରତି କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% WP 400 ଗ୍ରାମ କିମ୍ବା ମେଟାଲାକ୍ସିଲ୍ 8% ସହିତ ମାଙ୍କୋଜେବ୍ 64% 400 ଗ୍ରାମ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଗଷ୍ଟ ଓ ସେପ୍ଟେମ୍ବର ମାସ ବିଲାତି ବାଇଗଣ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ ବିହନ କିସମ ଯଥା ଉତ୍କଳ କୁମାରୀ, ଉତ୍କଳ ଦୀପ୍ତି, ଉତ୍କଳ ରାଜା ଓ ସ୍ୱର୍ଣ୍ଣ ସମ୍ପଦ ଇତ୍ୟାଦି ଲଗାନ୍ତୁ। ଏକର ପ୍ରତି 150 ରୁ

0: ପୂର୍ଣ୍ଣ ସମ୍ପଦ ଇତ୍ୟାଦି ଲଗାନ୍ତୁ। ଏକର ପ୍ରତି 150-200 ଗ୍ରାମ ବିହନ ଆବଶ୍ୟକ ହୋଇଥାଏ। କଲରା ଫସଲରେ ଯୌପୋକର ଦମନ ପାଇଁ ଇମିଡାକ୍ଲୋପ୍ରିଡ୍ 0.5 ମିଲିଲିଟର ସିଞ୍ଚନ କରନ୍ତୁ। ପାଉଁଶିଆ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଡାଇନୋକ୍ୟାପ୍ 1 ମିଲିଲିଟର କିମ୍ବା କାର୍ବେଣ୍ଡାଜିମ୍ 0.5 ଗ୍ରାମ ସିଞ୍ଚନ କରନ୍ତୁ। ଲଙ୍କା ଫସଲ ପାଇଁ ଆଗାମୀ ଦିନରେ ବର୍ଷା ଥିବାରୁ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଘାସ ବାଛି ମୂଳ ସଫା ରଖନ୍ତୁ। ଅଧିକ ପାଣି ଗଛମୂଳରେ ରଖନ୍ତୁ ନାହିଁ। ଉଙ୍କୁଣିଆ ପୋକର ନିୟନ୍ତ୍ରଣ ପାଇଁ ମାଲାଥିଅନ୍ କିମ୍ବା ଇମିଡାକ୍ଲୋପ୍ରିଡ୍ 2 ମିଲିଲିଟର ସିଞ୍ଚନ କରନ୍ତୁ। ପତ୍ରଦାଗର ନିୟନ୍ତ୍ରଣ ପାଇଁ କାର୍ବେଣ୍ଡାଜିମ୍ କିମ୍ବା ମାଙ୍କୋଜେବ୍ 2-3 ଗ୍ରାମ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବଂ ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ଘଣ୍ଟାକୁ 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତା ବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ରାତି 7:30 ରେ ପ୍ରଚାର କରିବୁ କୃଷି ସଂସାର। ଏଥିରେ ଶୁଣିବେ ସଫଳ ମକା ଚାଷୀ ଭାଗୀରଥୀ ବାରିକଙ୍କ ସହ ଆଲୋଚନା। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 900 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। ଅଥ ବାର୍ତ୍ତାଃ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟଃ ନବଦିଲ୍ଲ୍ୟାଂ ସ୍ୱନିବାସେ 20-26 ଇତ୍ୟସ୍ୟ ରାଷ୍ଟ୍ରମଣ୍ଡଳ କ୍ରୀଡ଼ାୟାଃ ପଦକ ବିଜେତୃଭିଃ ସହ ମେଳନଂ କୃତବାନ୍। ସମ୍ବାଦ ସମୟେ ପଦକ ବିଜେତାରଃ ପ୍ରଧାନମନ୍ତ୍ରିଣା ସହ କ୍ରୀଡ଼ାୟାଃ ସ୍ୱାନୁଭବାନ୍ ନିବେଦିତବନ୍ତଃ। ସାମାଜିକ ସଞ୍ଚାର ପଟଲେ ପ୍ରକାଶିତେ ଏକସ୍ମିନ୍ ସନ୍ଦେଶେ ଶ୍ରୀମୋଦି ଅବଦତ୍ ୟତ୍ ତେଷାଂ ଏକୈକଃ ଅପି ଅସାଧାରଣ ପ୍ରଦର୍ଶନେନ ରାଷ୍ଟ୍ରଂ ଗୌରବାନ୍ୱିତବାନ୍ ତଥା ତେଷାଂ ସଫଳତା ବହୁନ୍ ୟୁନଃ ପ୍ରେରୟିଷ୍ୟତି। ଶ୍ରୀମୋଦି ଏକଂ ଦୃଶ୍ୟ ଶ୍ରବ୍ୟ ସନ୍ଦେଶମ୍ ଅପି ପ୍ରକାଶିତବାନ୍ ଅଥ ଅବଦତ୍ ୟତ୍ ୟେ କ୍ରୀଡ଼କାଃ ଭବିଷ୍ୟେ କ୍ରୀଡ଼ାସୁ ଭାଗଂ ଗ୍ରହିଷ୍ୟନ୍ତି ତେ ପ୍ରଗତିଂ କରିଷ୍ୟନ୍ତି। असौ नागरिकान् भारतस्य सदैव उत्साहवर्धनं कर्तुं आहूतवान्।
3: जो खेलेगा वो खिलेगा। ऑलवेज चीयर फॉर भारत। भारत माता की जय। भारत माता की जय। भारत माता की जय।
2: अवसरेऽस्मिन् युवकार्याणां क्रीडामन्त्री मनसुख मांडविया तथा युवकार्य खेल राज्यमन्त्री रक्षा निखिल खडसे च उपस्थिते आस्ताम्। देशस्य सर्वेषु भागेषु हर घर तिरंगा इत्यभियानं देशभक्तेः राष्ट्रैकतायाः भारतस्य च समृद्ध सांस्कृतिक परम्परायाः प्रोत्साहनाय आयोज्यते।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା, ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା।

ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା ପ୍ରଚାର କରିବୁ ସକାଳ 7:25, ସକାଳ 8:15 ଶୁଣିବେ ଗୀତାଞ୍ଜଳି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00, ସକାଳ 10:05, ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମ, ଆଜି ଏଥିରେ ଶୁଣିବେ ଓଡ଼ିଶୀ କୀର୍ତ୍ତନ। ମହିଳା ମହଲ ଅପରାହ୍ନ 1:20। ସନ୍ଧ୍ୟା 6:00 ଭକ୍ତିଗୀତ କାର୍ଯ୍ୟକ୍ରମ, ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି ସନ୍ଧ୍ୟା 6:15। ସନ୍ଧ୍ୟା 7:00 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ, ଆଜି ଏଥିରେ ଶୁଣିବେ କୋଲ୍ହ ଗୀତ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ସନ୍ଧ୍ୟା 7:30। ରାତି 8:00 ରହିଛି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ସ୍ୱାସ୍ଥ୍ୟ ଓ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:30। ରାତି 8:40 ଗୀତ ଅତୀତ କାର୍ଯ୍ୟକ୍ରମ। ଦାସକାଠିଆ ପ୍ରଚାର କରିବୁ ରାତି 10:00। ରାତି 10:30 ରହିଛି ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 9ଟି ବିଭାଗରେ ନବନିଯୁକ୍ତ 1326 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟଠାରେ ଏହି ନିଯୁକ୍ତି ମେଳାର ଆୟୋଜନ କରାଯିବ। ରାଜ୍ୟରେ ଖରିଫ୍ ଧାନ ସଂଗ୍ରହ ନେଇ ଭାଗଚାଷୀ ପଞ୍ଜିକରଣ ନୀତିକୁ ଅଧିକ ସରଳ କରାଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ପ୍ରଚଳନ ପାଇଁ ବ୍ୟବସ୍ଥା କରାଯାଉଛି। ଏହାଦ୍ୱାରା ଜମି ମାଲିକ ଉପସ୍ଥିତ ନ ରହି ମଧ୍ୟ ଆପ୍ ମାଧ୍ୟମରେ ସମ୍ମତି ପ୍ରକାଶ ଫର୍ମ ପୂରଣ କରିପାରିବେ।
1: ନିଜର ଭାଗ ଚାଷ ଜମିକୁ ଭାଗ ଚାଷକୁ ଦେବେ ଜାଗାର ସେଟା ଦେଇଛନ୍ତି ବୋଲି ଗୋଟେ ପ୍ରମାଣ ଦରକାର। ତ ସେମାନେ ଯଦି ଆୟୁଧ ଆସିକିରି କହିବେ ଯେ ନାହିଁ ମୁଁ ଦେଇଛି ତାଙ୍କୁ ଚାଷ କରିବା ପାଇଁ ପଡ଼ିବ ନାହିଁ, ତେଣୁ ସେ ଗୋଟେ ଆପ୍ ଜରିଆରେ ମଧ୍ୟ ସେଠି ମଧ୍ୟ ମାନେ ଇଏ କରିପାରିବ, ଫିଲ୍ଅପ୍ କରିପାରିବ ଯେ ନାହିଁ।
0: ଗତକାଲି ସୁଦ୍ଧା 5,093 ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ 3,108 ଜଣଙ୍କ ପାଖରେ କୃଷକ ପରିଚୟପତ୍ର ରହିଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଆଇଆଇଆର୍ଏଫ୍ ର୍ୟାଙ୍କିଙ୍ଗ୍ 2026ରେ ରାଜ୍ୟର 3ଟି ପ୍ରମୁଖ ସରକାରୀ ମେଡିକାଲ କଲେଜ ସ୍ଥାନିତ ହୋଇଛି। 15ତମ ସ୍ଥାନରେ କଟକର ଏସ୍ସିବି, 64ତମ ସ୍ଥାନରେ ଭୀମସାର ଏବଂ 74ତମ ସ୍ଥାନରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ରହିଛି। ଅନ୍ୟପକ୍ଷରେ ଭୁବନେଶ୍ୱର ଏମ୍ସ 16ତମ ସ୍ଥାନରେ ସ୍ଥାନିତ ହୋଇଛି। ଏହି ସଫଳତା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ 3ଟିଯାକ ମେଡିକାଲ କଲେଜର ଡାକ୍ତର, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କର୍ମୀ ଓ ପ୍ରଶାସନିକ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

0: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଗୁଁ ଅଭିଯୋଗ ଶୁଣାଣି ବନ୍ଦ ନେଇ ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଜନଶୁଣାଣି ସମ୍ପର୍କରେ ଗଣମାଧ୍ୟମ ଦ୍ୱାରା ସୂଚନା ପ୍ରଦାନ କରାଯିବ ବୋଲି ବିଭାଗ କହିଛି। ନୟାଗଡ଼ ଜିଲ୍ଲା ରଣପୁରଠାରେ ହରଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଡକ୍ଟର ସମ୍ବିତ ପାତ୍ର ଏବଂ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ରଣପୁର ନୂଆ ବସ୍ଷ୍ଟାଣ୍ଡ ଛକରୁ ବାହାରି ଶହୀଦ ରଘୁ ଦିବାକର ମଣ୍ଡପଠାରେ ପହଞ୍ଚିଥିଲା। ଶୋଭାଯାତ୍ରାରେ 120 ମିଟର ଲମ୍ବର ଏକ ବିଶାଳ ଜାତୀୟ ପତାକା ପ୍ରଦର୍ଶିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ସିନ୍ଧିଗୁଡ଼ା ପଞ୍ଚାୟତର ରଙ୍ଗମାଟିଗୁଡ଼ା ଗାଁକୁ ବିଧାୟକ ଗୌରୀଶଙ୍କର ମାଝୀ ଗସ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ନେଇ ଶ୍ରୀ ମାଝୀ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟାର ଗତକାଲି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି। ଶିକ୍ଷା କ୍ୟାରିୟର ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଛାତ୍ରଛାତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଚାଷୀଙ୍କୁ ନିର୍ଦ୍ଧାରିତ ଏବଂ ଉଚିତ ମୂଲ୍ୟରେ ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ସାର ବିକ୍ରୟରେ ସ୍ୱଚ୍ଛତା ଏବଂ ନିୟମିତତା ବଜାୟ ରଖିବା ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ମୂଲ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ସାର କିଣିବା ସମୟରେ ଦର ଯାଞ୍ଚ କରିବା ସହ ରସିଦ ସଂଗ୍ରହ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଅନିୟମିତତା କ୍ଷେତ୍ରରେ ତୁରନ୍ତ ଅଭିଯୋଗ କରିବାକୁ କୁହାଯାଇଛି। ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କର ସମେତ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ର ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ, କଟକର ବାବା ଧବଳେଶ୍ୱର, ପୁରୀ ଲୋକନାଥ ଏବଂ ବାଲେଶ୍ୱରର ବାବା ପଞ୍ଚମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ବୋଲବମ୍ ଭକ୍ତଙ୍କର ଜଳାଭିଷେକ ଜାରି ରହିଛି। ଜୈବ ବିବିଧତା ଏବଂ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଂହ ଦିବସ ପାଳନ କରାଯାଉଛି। 2013 ଅଗଷ୍ଟ 10 ତାରିଖରେ ପ୍ରଥମେ ବିଶ୍ୱ ସିଂହ ଦିବସ ପାଳନ କରାଯାଇଥିଲା। ଜାତୀୟ କୃମିନାଶକ ଦିବସ ଅବସରରେ ଆଜି 1 ରୁ 19 ବର୍ଷ ବୟସର ଶିଶୁ ଏବଂ କିଶୋରମାନଙ୍କୁ ରାଜ୍ୟର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟରେ କୃମିନାଶକ ଔଷଧ ପ୍ରଦାନ କରାଯିବ। ଆସନ୍ତା 17 ତାରିଖରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ହାଇସ୍କୁଲ ପଡ଼ିଆଠାରେ ଗତକାଲି ବିଶ୍ୱ ଜନଜାତି ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାରେ ଜନଜାତି ସମ୍ପ୍ରଦାୟ ପାରମ୍ପରିକ ବେଶ ପରିଧାନ ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଉତ୍ତର ଓଡ଼ିଶା ସଂଲଗ୍ନ ଝାଡ଼ଖଣ୍ଡ ଉପରେ ଏକ ଲଘୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଣ୍ଠୁ ଗଣ୍ଠି ବାତ ଜନିତ ହୃଦରୋଗ ଆଲୋଚନା କରିଛନ୍ତି ଡାକ୍ତର ବିଶ୍ୱରଞ୍ଜନ ମିଶ୍ର।
2: ଶିଶୁ, କିଶୋର ଓ ଯୁବାବସ୍ଥାରେ ଗଣ୍ଠିବାତ ଜନିତ ହୃଦରୋଗ ବହୁଳ ଭାବେ ଦେଖାଯାଇଥାଏ। ଗଳାରେ ଗ୍ରୁପ୍ ଏ ବିଟା ହେମୋଲିଟିକସ୍ ଷ୍ଟ୍ରେପ୍ଟୋକୋକସ୍ ନାମକ ଏକ ଜୀବାଣୁ ସଂକ୍ରମଣ ଏହାର କାରଣ। ଦାରିଦ୍ର୍ୟ, ଅପରିଷ୍କାର ପରିବେଶ, କମ୍ ଜାଗାରେ ଅଧିକ ଲୋକ ରହିବା, ଚିକିତ୍ସାର ଅଭାବ ଦ୍ୱାରା ଏପରି ରୋଗର ପ୍ରସାର ହୋଇଥାଏ। ଶୈଶବାବସ୍ଥାରେ ଆରମ୍ଭ ହୋଇ ଏହା ଅନେକାଂଶରେ ଯୁବାବସ୍ଥାରେ ଜଣାପଡ଼ିଥାଏ। ଏହାଦ୍ୱାରା ଶରୀରର କାର୍ଯ୍ୟଦକ୍ଷତା କମିବା ସହ ଜୀବନହାନିର ମଧ୍ୟ ଆଶଙ୍କା ଥାଏ। ଯୁବାବସ୍ଥାରେ ଏପରି ରୋଗ ଏକ ସ୍ଥାୟୀ ସମସ୍ୟା ହୋଇଥିବାରୁ ଏହା ପରିବାର ଓ ସମାଜ ପାଇଁ ଏକ ବଡ଼ ଆର୍ଥିକ ବୋଝ। ଅନେକ ମହିଳାମାନଙ୍କ ମଧ୍ୟରେ ଏହା ଗର୍ଭାବସ୍ଥାରେ ପ୍ରଥମେ ଦେଖାଦେଇଥାଏ। ଭାରତ ଭଳି ଦେଶରେ ପ୍ରସବ ସମୟରେ ମାତୃମୃତ୍ୟୁର ଏହା ଏକ ମୁଖ୍ୟ କାରଣ। ଗଳାରେ ଜୀବାଣୁ ସଂକ୍ରମଣ ପରେ ଏହାର ପ୍ରଭାବରେ ହୃତ୍ପିଣ୍ଡ, ବିଭିନ୍ନ ଗଣ୍ଠି, ମସ୍ତିଷ୍କ, ଚର୍ମ ଇତ୍ୟାଦି ଶରୀରର ଅନ୍ୟାନ୍ୟ ଅଂଶରେ ଥିବା ତନ୍ତୁମାନ ଏହି ରୋଗରେ ଆକ୍ରାନ୍ତ ହୋଇଥାଏ। 5 ବର୍ଷରୁ 15 ବର୍ଷର ଶିଶୁମାନଙ୍କରେ ଏହି ଗଳା ସଂକ୍ରମଣର ପରବର୍ତ୍ତୀ ରୋଗ ପ୍ରାୟତଃ ଦେଖାଯାଇଥାଏ। ଜ୍ୱର ଓ ଗଣ୍ଠି ଦରଜ ଏହି ରୋଗର ମୁଖ୍ୟ ଲକ୍ଷଣ। ଆଣ୍ଠୁ, ଗୋଇଠି, କହୁଣି ଇତ୍ୟାଦି ବଡ଼ ଗଣ୍ଠିମାନଙ୍କରେ ଯନ୍ତ୍ରଣା ସାଙ୍ଗକୁ ସମୟ ସମୟରେ ଗଣ୍ଠି ନାଲି ପଡ଼ି

0: ଫୁଲିଯାଏ। ଏହା ଗୋଟିଏ ଗଣ୍ଠିରୁ ଆଉ ଗୋଟିଏ ଗଣ୍ଠିକୁ ବ୍ୟାପିଥାଏ। ଏହି ସମୟରେ ଏହାକୁ ଗଣ୍ଠିବାତ ଜ୍ୱର ବା ରିମାଟିକ୍ ଫିଭର କୁହାଯାଏ। ଏହି ଜ୍ୱର ସମୟରେ ହୃତ୍ପିଣ୍ଡର ବାମ ପାର୍ଶ୍ୱରେ କପାଟିକା, ମାଇଟ୍ରାଲ୍ ଭଲ୍ଭ ଓ ଏଓଟିକ୍ ଭଲ୍ଭ ପ୍ରଭାବିତ ହୋଇ ରୋଗଗ୍ରସ୍ତ ହୋଇଥାଏ। ଏହାଦ୍ୱାରା ଛାତିରେ ଯନ୍ତ୍ରଣା ସାଙ୍ଗକୁ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ହୋଇଥାଏ। ରୋଗର ଲକ୍ଷଣ ଦେଖି ଓ ରକ୍ତ ପରୀକ୍ଷା ଦ୍ୱାରା ଏହି ରୋଗ ନିରୂପଣ କରାଯାଏ। ASO ଟାଇଟର ନାମକ ଏକ ରକ୍ତ ପରୀକ୍ଷାରୁ ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁ ସଂକ୍ରମଣର ପ୍ରମାଣ ମିଳେ। 2-3 ମାସ ମଧ୍ୟରେ ଏହି ଗଣ୍ଠିବାତ ଜ୍ୱରରୁ ଉପଶମ ମିଳିଥାଏ। ଏହାଦ୍ୱାରା ଗଣ୍ଠି ଓ ଅନ୍ୟାନ୍ୟ ତନ୍ତୁରେ କୌଣସି ସ୍ଥାୟୀ ପ୍ରଭାବ ରହେ ନାହିଁ, କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ହୃତ୍ପିଣ୍ଡର କପାଟିକା ବା ଭାଲ୍ଭମାନଙ୍କୁ ସ୍ଥାୟୀ ଭାବେ ବିକୃତ କରିଦିଏ। ଏହାକୁ ରିମାଟିକ୍ ହାର୍ଟ ଡିଜିଜ୍ ବା ଗଣ୍ଠିବାତ ଜନିତ ହୃଦ୍ରୋଗ କୁହାଯାଏ। ବୟସ ବଢ଼ିବା ସାଙ୍ଗକୁ ପ୍ରଭାବିତ ଭଲ୍ଭଗୁଡ଼ିକ କ୍ରମଶଃ ଅଧିକରୁ ଅଧିକ ଅକାମୀ ହୋଇପଡ଼େ। ଔଷଧ ଚିକିତ୍ସା, ବେଲୁନ୍ ଚିକିତ୍ସା ବା କୃତ୍ରିମ କପାଟିକା ରୋପଣ ଦ୍ୱାରା ଏହାର ଚିକିତ୍ସା କରାଯାଇଥାଏ। ଗର୍ଭାବସ୍ଥାରେ ଏହି ରୋଗ ଜଣାପଡ଼ିଲେ ବେଲୁନ୍ ଚିକିତ୍ସା ଦ୍ୱାରା ପ୍ରସବଜନିତ ବିପଦକୁ ଦୂରାଯାଇପାରେ। ପ୍ରତିଷେଧକ ହିଁ ଏହି ରୋଗରୁ ମୁକ୍ତି ପାଇଁ ମୁଖ୍ୟ ଓ ଏକମାତ୍ର ଉପାୟ। ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁଜନିତ ଗଳା ସଂକ୍ରମଣ ଚିହ୍ନିବା ଓ ଉପଯୁକ୍ତ ଚିକିତ୍ସା କରିବା ଦ୍ୱାରା ଗଣ୍ଠି ଜ୍ୱର ବା ରିମାଟିକ୍ ଫିଭରକୁ ପ୍ରତିହତ କରାଯାଇପାରିବ। 5-15 ବର୍ଷ ମଧ୍ୟରେ ସମସ୍ତ ପିଲାମାନଙ୍କର ପ୍ରତ୍ୟେକ ଗଳା ସଂକ୍ରମଣ ସମୟରେ ଥ୍ରୋଟ୍ ସ୍ୱାବ୍ କଲଚର ନାମକ ଏକ ପରୀକ୍ଷା କରି ଷ୍ଟ୍ରେପ୍ଟୋକୋକସ୍ ଜନିତ ସଂକ୍ରମଣକୁ ଚିହ୍ନଟ କରିବା ଉଚିତ। ପେନିସିଲିନ୍ ପରି ଆଣ୍ଟିବାୟୋଟିକ୍ ଏହି ଜୀବାଣୁ ବିରୁଦ୍ଧରେ ସବୁଠାରୁ ଉପଯୋଗୀ ଚିକିତ୍ସା। ଥରେ ଯେଉଁମାନେ ଗଣ୍ଠି ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି ସେମାନଙ୍କଠାରେ ଦ୍ୱିତୀୟ ଗଳା ସଂକ୍ରମଣ ହେଲେ ହୃତ୍ପିଣ୍ଡ କପାଟିକାର କ୍ଷତି ବହୁଗୁଣରେ ବଢ଼ିଯାଏ। ତେଣୁ ପରବର୍ତ୍ତୀ ଗଳା ସଂକ୍ରମଣ ପ୍ରତିହତ କରାଯାଇପାରିଲେ ଏହାର କ୍ଷତିକୁ ସୀମିତ କରାଯାଇପାରିବ। ଏହି ଉଦ୍ଦେଶ୍ୟରେ ଦୀର୍ଘଦିନ ଧରି କାମ କରୁଥିବା ପେନିସିଲିନ୍, ଯାହା ବଜାରରେ ପେନିଡିଓର ଓ ଅନ୍ୟାନ୍ୟ ନାମରେ ମିଳେ, ତାହା ପ୍ରତି 21 ଦିନରେ ଥରେ ଦିଆଯାଏ। ଅନେକ କ୍ଷେତ୍ରରେ ଯେଉଁମାନେ ପେନିସିଲିନ୍ ସହିପାରନ୍ତି ନାହିଁ ସେମାନଙ୍କୁ ଅନ୍ୟ ଆଣ୍ଟିବାୟୋଟିକ୍ ବଟିକା ପ୍ରତ୍ୟେକ ଦିନ ବ୍ୟବହାର କରିବାକୁ ପଡ଼ିଥାଏ। ଯେଉଁମାନେ ଗଣ୍ଠିବାତ ଜନିତ ହୃଦ୍ରୋଗରେ ପୀଡ଼ିତ ସେମାନେ ନିୟମିତ ପ୍ରତ୍ୟକ୍ଷ ଡାକ୍ତରୀ ପରାମର୍ଶରେ ଚିକିତ୍ସା ହେବା ଉଚିତ। ଆର୍ଥିକ ପ୍ରଗତି, ପାରିବେଶିକ ପରିଚ୍ଛନ୍ନତା ଦ୍ୱାରା ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁଜନିତ ଗଳା ସଂକ୍ରମଣ କମିବା ଓ ଏହାର ଚିକିତ୍ସାର ବହୁଳ ପ୍ରସାର ଘଟିଲେ ଏହି ରୋଗର ପ୍ରାଦୁର୍ଭାବ କ୍ରମଶଃ କମିଯିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଣ୍ଠୁଗଣ୍ଠି ବାତଜନିତ ହୃଦ୍ରୋଗ, ଆଲୋଚନା କରିଥିଲେ ଡକ୍ଟର ବିଶ୍ୱରଞ୍ଜନ ମିଶ୍ର। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ ଅତିକ୍ରମ କଲା 300 ଗିଗାୱାଟ୍। ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ଲୋକସେବା ଆୟୋଗର 3 ଜଣ ସଦସ୍ୟଙ୍କ ଇସ୍ତଫା। ହିନ୍ଦ ମହାସାଗର ମଧ୍ୟ ଦେଇ ଭାରତ ପର୍ଯ୍ୟନ୍ତ ରେଳମାର୍ଗ ବିକାଶ କରିବା ପାଇଁ ରୁଷର ପ୍ରସ୍ତାବ। ଏବଂ କୋଚିରେ ଆଜିଠାରୁ ଭାରତ ଓ ଆମେରିକା ନୌସେନା ପକ୍ଷରୁ ମିଳିତ ଅଭ୍ୟାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026ର ବିଜେତାମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ପଦକ ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଖେଳ ସହିତ ଜଡ଼ିତ ସେମାନଙ୍କ ଅନୁଭବ ସମ୍ପର୍କରେ କହିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜୟ ହାସଲ କରିଥିବା ସମସ୍ତ ଖେଳାଳି ଦେଶର ସମ୍ମାନ ବୃଦ୍ଧି କରିଛନ୍ତି ଓ ସେମାନଙ୍କ ସଫଳତା ଯୁବପିଢ଼ିକୁ ପ୍ରେରଣା ଯୋଗାଇଛି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, ଯେଉଁମାନେ ଖେଳିବେ ସେମାନେ ଆଗକୁ ବଢ଼ିବେ।
3: जो खेलेगा वो खिलेगा। ऑलवेज चीयर फॉर भारत। भारत माता की जय। भारत माता की जय। भारत माता की
2: जय। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଗଡ଼ସେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଜୁଲାଇ 23-2 ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 39 ପଦକ ସହ ଚତୁର୍ଥ ସ୍ଥାନ ହାସଲ କରିଛି। ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ 300 ଗିଗାୱାଟ୍ ଅତିକ୍ରମ କରିଛି। ଗତମାସ 31 ତାରିଖରେ ହାସଲ ହୋଇଥିବା ଏହି ଐତିହାସିକ ସଫଳତା 2030 ସୁଦ୍ଧା ନିର୍ଦ୍ଧାରିତ

5 GW କ୍ଷମତା ଲକ୍ଷ୍ୟର 60%ରୁ ଅଧିକ। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ କ୍ଷମତା ମୋଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର 54%ରୁ ଅଧିକ ହୋଇଛି। ଏହି ସଫଳତା ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦୃଢ଼ ସହଯୋଗ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି ମନ୍ତ୍ରଣାଳୟ କହିଛି। ଦେଶରେ ସୌରଶକ୍ତି କ୍ଷମତା ଏବେ ପ୍ରାୟ 165 GW ରହିଛି। 2014 ସୌରଶକ୍ତି ମାତ୍ର 2.8 GW ଥିବାବେଳେ 2025-26 ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ କ୍ଷମତା 55.29 GW ବୃଦ୍ଧି ପାଇଛି। ଏଥିରେ 44.6 GW ସୌରଶକ୍ତି ଏବଂ 6 GW ପବନ ଶକ୍ତି ରହିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ନବୀକରଣୀୟ ଶକ୍ତି ଉତ୍ପାଦନ 2014-15 191 ବିଲିୟନ୍ ୟୁନିଟ୍ ଥିବାବେଳେ 2025-26 ସୁଦ୍ଧା ଏହା 477 ବିଲିୟନ୍ ୟୁନିଟ୍ ଅତିକ୍ରମ କରିଛି। ପରୀକ୍ଷାରେ ଅନିୟମିତତା ନେଇ ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଗତକାଲି ସେଠାକାର ଲୋକସେବା ଆୟୋଗର 3 ଜଣ କାର୍ଯ୍ୟକାରୀ ସଦସ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ଆୟୋଗର ସଦସ୍ୟ ଅଜିତ ଭଟ୍ଟାଚାର୍ଯ୍ୟ, ଜମିଲ ଅହମ୍ମଦ ଏବଂ ଅନିମା ହାଁସଦା ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଇସ୍ତଫା ପ୍ରଦାନ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ସମ୍ମତି ପରେ ରାଜ୍ୟପାଳ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡରେ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେଠାକାର ପୁଲିସ୍ ବିଧାନସଭା ପରିସର ଏବଂ ତା'ର ଆଖପାଖ ଅଞ୍ଚଳରେ ନିଷେଧାଜ୍ଞା ଲାଗୁ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। 2 ସପ୍ତାହରୁ ଅଧିକ ସମୟ ଧରି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଆଜି ବିଧାନସଭା ମାର୍ଚ୍ଚ କରିବା ଲାଗି ଘୋଷଣା କରିଥିବାବେଳେ ଝାଡ଼ଖଣ୍ଡ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଝାଡ଼ଖଣ୍ଡ ପୁଲିସ୍ ମହାନିର୍ଦ୍ଦେଶକ ମନୋଜ କୌଶିକ ବିକ୍ଷୋଭରତ ଛାତ୍ରଛାତ୍ରୀମାନଙ୍କୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଲାଗି ଆହ୍ୱାନ ଦେଇଛନ୍ତି। ବିଧାନସଭା ଭବନର 750 ମିଟର ପରିସୀମା ମଧ୍ୟରେ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ନିଷେଧାଜ୍ଞା ଲାଗୁ କରାଯାଇଛି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ନେଇ ଝାଡ଼ଖଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସରକାର ସେମାନଙ୍କ ଦାବି ସମ୍ପର୍କରେ ମିଥ୍ୟା ଦୋଷାରୋପ କରୁଥିବା କହିଛନ୍ତି। ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ଟିମ୍ ବିକ୍ଷୋଭକାରୀଙ୍କ 98% ଦାବିକୁ ଗ୍ରହଣ କରାଯାଇଥିବା ନେଇ କହିବାର କିଛି ଘଣ୍ଟା ପରେ ଏହି ଅଭିଯୋଗ ହୋଇଛି। ବିକ୍ଷୋଭକାରୀମାନେ କହିଛନ୍ତି ସରକାର ଅନିୟମିତତା ହୋଇଥିବା 13 ପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟରୁ କେବଳ 3 ରଦ୍ଦ କରିବା ଲାଗି ସହମତି ପ୍ରକାଶ କରିଛନ୍ତି। ରାଞ୍ଚିଠାରେ ଏକ ସମ୍ଭାଦଦାତା ସମ୍ମିଳନୀକୁ ସମ୍ବୋଧିତ କରି ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ରାଜନୈତିକ ଦଳ ଏବଂ ଜନସାଧାରଣଙ୍କୁ ବିରୋଧ ପ୍ରଦର୍ଶନକୁ ସମର୍ଥନ କରିବା ଲାଗି ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ କଥିତ ଅନିୟମିତତା ନେଇ ସରକାରଙ୍କ ଦ୍ୱାରା କରାଯାଉଥିବା ସିଆଇଡି ତଦନ୍ତ ଏଭଳି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ସାମୁଦ୍ରିକ ମାର୍ଗ ଉପରେ ନିର୍ଭରଶୀଳତା ହ୍ରାସ କରିବା ଲାଗି ରୁଷ ପକ୍ଷରୁ ହିନ୍ଦ ମହାସାଗର ଦେଇ ଭାରତ ପର୍ଯ୍ୟନ୍ତ ରେଳମାର୍ଗ ବିକାଶ କରିବା ନିମନ୍ତେ ପ୍ରସ୍ତାବ ଦେଇଛି। ରୁଷର ଉପପ୍ରଧାନମନ୍ତ୍ରୀ ମରାଟ ଖୁସନୁଲିନ୍ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଏବଂ ବୋସ୍ଫୋରସ୍ ଜଳମାର୍ଗ ଦେଇ ବିବାଦ ଲାଗି ରହିଥିବାରୁ ଏହି ଉପାୟ ଆପଣାଇବା ଲାଗି ରୁଷ ଚିନ୍ତା କରୁଛି। ସେଠାକାର ସମ୍ବାଦ ସରବରାହ ସଂସ୍ଥା ଅନୁଯାୟୀ ରୁଷର ଉପପ୍ରଧାନମନ୍ତ୍ରୀ ଶ୍ରୀ ଖୁସନୁଲିନ୍ କହିଛନ୍ତି ତୁର୍କମେନିସ୍ତାନ, ଇରାନ୍ ଏବଂ ଆଫଗାନିସ୍ତାନ ଦେଇ ରେଳମାର୍ଗ ଦ୍ୱାରା ଭାରତ ସହ ସଂଯୋଗ ସ୍ଥାପନ କରାଯାଇପାରିବ। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଯାତାୟତ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ରୁଷ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। ଇରାନ୍ର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ IRGC ର ପୂର୍ବ ମୁଖ୍ୟ ମୋହସିନ୍ ରୋଜାଇଙ୍କୁ ସର୍ବୋଚ୍ଚ ରାଷ୍ଟ୍ରୀୟ ସୁରକ୍ଷା ପରିଷଦରେ ପ୍ରତିନିଧି ନିଯୁକ୍ତ କରିଛନ୍ତି। ମହମ୍ମଦ ବାକିର ଜୋଲଗଦ୍ରଙ୍କ ସ୍ଥାନରେ ଶ୍ରୀ ରୋଜାଇ ସର୍ବୋଚ୍ଚ ଶାସକଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ପୂର୍ବରୁ ଏହି ପଦବୀରେ ଥିବା ଅଲି ଲାରିଜେନିଙ୍କୁ ଆମେରିକା ଇସ୍ରାଏଲ୍ର ମିଳିତ ଆକ୍ରମଣ ସମୟରେ ହତ୍ୟା କରାଯାଇଥିଲା। ବୋଲିଭିଆରେ ସ୍ୱାସ୍ଥ୍ୟସେବା କ୍ଷମତା ବୃଦ୍ଧି କରିବା ନେଇ ଭାରତ 8 ମେଟ୍ରିକ୍ ଟନ୍ ଜୀବନରକ୍ଷକ ଔଷଧ ଓ ଉପକରଣ ପଠାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ମଧ୍ୟ ଭାରତ ବୋଲିଭିଆକୁ ବିଭିନ୍ନ କ୍ଷେତ୍ରରେ ବିକାଶ କାର୍ଯ୍ୟ ନିମନ୍ତେ ସହଯୋଗ କରିଆସୁଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କୋଚିସ୍ଥିତ ଦକ୍ଷିଣ ନୌସେନା କମାଣ୍ଡଠାରେ ଆଜିଠାରୁ ଭାରତ ଏବଂ ଆମେରିକା ନୌସେନା ମିଳିତ ଭାବେ ଅଭ୍ୟାସ ଆରମ୍ଭ କରିବେ। ଏହି ଅଭ୍ୟାସ କାର୍ଯ୍ୟ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଦ୍ୱିପାକ୍ଷିକ ଅଭ୍ୟାସ ଅଭିଯାନର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ନୌସୈନିକମାନଙ୍କୁ ଏକ୍ସପ୍ଲୋସିଭ୍ ଅର୍ଡିନାନ୍ସ ଡିସ୍ପୋଜାଲ୍ ଇଓଡି ଏବଂ ବୁଡ଼ାଳିମାନଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା। ଏହି 5 ଦିନିଆ ଅଭ୍ୟାସ ସମୟରେ ବିଭିନ୍ନ ବିଷୟରେ ଜ୍ଞାନ ଆଦାନ ପ୍ରଦାନ, ପ୍ରଶିକ୍ଷଣ, ଉପକରଣ ପ୍ରଦର୍ଶନ ଭଳି କାର୍ଯ୍ୟକ୍ରମ ରହିଛି। ଭାରତୀୟ ନୌସେନା ଏବଂ ଆମେରିକାର ନୌସେନା 2005

ଆସିବା ପରେ ମିଳିତ ଭାବେ ବିଭିନ୍ନ ଅଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଆଜିଠାରୁ ଆରମ୍ଭ ହେଉଥିବା ଅଭ୍ୟାସ ଅଭିଯାନ ଉଭୟ ଦେଶ ମଧ୍ୟରେ ଅଷ୍ଟମ ସଂସ୍କରଣ ବୋଲି ସୂଚନା ମିଳିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଅଙ୍ଗଦାନ ଅନ୍ଧବିଶ୍ୱାସରୁ ଦୂରେଇ ଜୀବନଦାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ରାଷ୍ଟ୍ରୀୟ ଅଙ୍ଗ ପ୍ରତ୍ୟାରୋପଣ ସଂଗଠନର ନିର୍ଦ୍ଦେଶକ ଡାକ୍ତର ଅନିଲ କୁମାର ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ନୂଆଦିଲ୍ଲୀ ଏମ୍ସର ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 2331 4444 2331 0481 ଏବଂ 2371 7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହ୍ୟାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିର ନିର୍ଦ୍ଦେଶକ ରାହୁଲ ନବୀନଙ୍କ କାର୍ଯ୍ୟକାଳ 1 ବର୍ଷ ବୃଦ୍ଧି କରିଛନ୍ତି। ଚଳିତ ମାସ 13 ତାରିଖରୁ ଆସନ୍ତା ବର୍ଷ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଏହି ବର୍ଦ୍ଧିତ କାର୍ଯ୍ୟକାଳ ବଳବତ୍ତର ରହିବ। ଆସନ୍ତା ବର୍ଷ ଜୁଲାଇ 31 ତାରିଖରେ ଶ୍ରୀ ନବୀନ ଅବସର ଗ୍ରହଣ କରିବା ପରେ ମଧ୍ୟ ସେ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। 1993 ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା ଅଧିକାରୀ ଶ୍ରୀ ନବୀନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ୍ ନିଯୁକ୍ତି କମିଟି ମଞ୍ଜୁରୀ ପ୍ରଦାନ କରିଛି। ଏଫ୍ଆଇବିଏ 18 ବର୍ଷରୁ କମ୍ ଏସିଆ ବାସ୍କେଟ୍ବଲ୍ ପ୍ରତିଯୋଗିତା ଚଳିତ ମାସ 13 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାରତ କୋରିଆ, ଜାପାନ ଏବଂ କାଜାକସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ। ଅଗଷ୍ଟ 14 ଜାପାନ ସହ ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଅଗଷ୍ଟ 23 ତାରିଖରେ ଅହମ୍ମଦାବାଦରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଆମେରିକାରେ ଚାଲିଥିବା 20 ବର୍ଷରୁ କମ୍ ବିଶ୍ୱ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ବସନ୍ତ କୁମାର ମେଘୱାଲ ଏବଂ ଶହନୱାଜ ଖାନ୍ ଉଚ୍ଚଡିଆ ଏବଂ ଲମ୍ବଡିଆରେ ପଦକ ହାସଲ କରିଛନ୍ତି। ବସନ୍ତ କୁମାର ମେଘୱାଲ ପୁରୁଷ ଉଚ୍ଚଡିଆରେ 2.21 ମିଟର ଡେଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଶହନୱାଜ ଖାଁ ପୁରୁଷ ଲମ୍ବଡିଆରେ 7.84 ମିଟର ଡେଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଆଲଜେରିଆର ୟୁନୁସ୍ ଆୟାଚି ଉଚ୍ଚଡିଆରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ ଅତିକ୍ରମ କଲା 300 ଗିଗାୱାଟ୍। ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ଲୋକସଭା ଆୟୋଗର 3 ଜଣ ସଦସ୍ୟଙ୍କ ଇସ୍ତଫା। ହିନ୍ଦ ମହାସାଗର ମଧ୍ୟ ଦେଇ ଭାରତ ପର୍ଯ୍ୟନ୍ତ ରେଳମାର୍ଗ ବିକାଶ କରିବା ଲାଗି ରୁଷର ପ୍ରସ୍ତାବ। ଏବଂ କୋଚିରେ ଆଜିଠାରୁ ଭାରତ ଓ ଆମେରିକା ନୌସେନା ପକ୍ଷରୁ ମିଳିତ ଅଭ୍ୟାସ ଆରମ୍ଭ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:25। ପ୍ରଚାର କରୁଛୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। ଉପସ୍ଥାପନା ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା।

0: బాబా, యుద్ధం బురువాల యుద్ధం బురువాల తెలుసుదారి తెలుసుదారి
1: ମୋ ନାମ ଶ୍ରୀ ଶରତ ଚନ୍ଦ୍ର ସେଠି, ଘର ଅଣାଗୁଞ୍ଜା, ବାଙ୍ଗରିପୋଷି ବ୍ଲକ, ଶାମସୁନ୍ଦରପୁର ଜିପି। ମୁଁ ଏହି ଶ୍ରାବଣ ମାସ ସୋମବାର ପାଇଁ ମାଣତ୍ରୀରୁ ସିମଳେଶ୍ୱର ମାନସିକ କରିଥିଲି। ମୁଁ ପାଣି ନେଇକି ଆସିଛି ଏବଂ ସେଠି ମନ୍ଦିରରେ ଢାଳିବି। ଶିବଙ୍କ ମୁଣ୍ଡରେ ମୁଁ ମାନସିକ କରିଥିଲି। 9 ବର୍ଷ ହେଲା ମୁଁ ମାଣତ୍ରୀରୁ ସିମଳେଶ୍ୱର ପାଣି ଢାଳୁଛି, ମାନସିକ କରିଥିଲି। ମୋତେ ଏଥିରେ ଭାରି ଖୁସି ଲାଗେ। ପ୍ରତ୍ୟେକ ଶ୍ରାବଣ ମାସରେ ମୁଁ ଶନିବାର ଦିନ ମୁଁ ପାଣି ଉଠାଏ ଏବଂ ସୋମବାର ଦିନ ଢାଳେ।
2: ମୋ ନାଁ ବିଜୟ କୁମାର ନାୟକ। ଆମ ଘର ମୁହାଣିଆ ନାପ୍ରି ପଞ୍ଚାୟତ ବ୍ଲକ ବାଙ୍ଗରିପୋଷି। ଶ୍ରାବଣ ମାସରେ ମାଣତ୍ରୀରୁ କେବଳ ବୁଡ଼ାଇଥିଲି, 3 ବର୍ଷ ହେଲା। ଏ ବର୍ଷ ମଧ୍ୟ ମାଣତ୍ରୀରୁ ପାଣି ଉଠାଇ ନେଇକି ଆସିଛୁ ସିମଳେଶ୍ୱର ଯିବା। ସୋମବାର ଭୋର ଭୋର ଢାଳିବା ଆମେ, ଯେ ମହାଦେବଙ୍କର ମସ୍ତକରେ ପାଣି ଢାଳା ହୁଏ। ମୋତେ ଭାରି ଖୁସି ଲାଗେ, ଆମ ଘରେ ସମସ୍ତେ ବି ଖୁସି ହୁଅନ୍ତି।
3: শ্রোতা বন্ধু, বর্তমান বর্ষা দিন, তেণু সাপ কামুড়া প্রতি আমি সতর্ক রহিবা এবং সচেতন হবা,
4: কারণ সচেতনতা ও সতর্কতা হি সুরক্ষা। এথিপাই স্বাস্থ্য ও পরিবার কল্যাণ বিভাগ তরফ সতর্ক সূচনা দিয়া যাইছি। সাপ কামুড়া প্রতি কেমিতি সাবধান রহিবা, এ সময়ে কোন করিবা উচিত সে সম্পর্কে শ্রোতা বন্ধু আসন্তু জানিবা। প্রথমে সাপ কামুড়িছি বলি সুনিশ্চিত হেবা। সাপ কামুড়িথিবা ক্ষত অঙ্গকু କୌଣସି ପ୍ରକାର ଚଳପ୍ରଚଳ କରିବା ନାହିଁ। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଯଥାସମ୍ଭବ ଆରାମଦାୟକ ଅବସ୍ଥାରେ ରଖିବା ଏବଂ ତାଙ୍କ ମନୋବଳ ବୃଦ୍ଧି ପାଇଁ ସକାରାତ୍ମକ ଉପଦେଶ ଦେବା। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇ ଚିକିତ୍ସା ପାଇଁ ଡାକ୍ତରଙ୍କୁ ସହଯୋଗ କରିବା। ରୋଗୀର ସମ୍ପର୍କୀୟମାନଙ୍କର ସହଯୋଗ, ସଠିକ୍ ତଥ୍ୟ ଏବଂ ପ୍ରାଥମିକ ସେବା ଦ୍ୱାରା ରୋଗୀକୁ ଶୀଘ୍ର ଆରୋଗ୍ୟ କରାଯାଇପାରିବ। ରୋଗୀ ଦେହରେ ଥିବା ଅଳଙ୍କାର ଇତ୍ୟାଦିକୁ ବାହାର କରିଦେବା, ରୋଗୀକୁ ହାଲକା କପଡ଼ା ପିନ୍ଧାଇଦେବା, କ୍ଷତ ଜାଗା ଚାରିପଟେ କୌଣସି ଏକ କଲମ କିମ୍ବା ମାର୍କରରେ ଚିହ୍ନଟ କରିବା, ଯେପରିକି କ୍ଷତ ସ୍ଥାନ ଅଦୃଶ୍ୟ ହୋଇଗଲେ ମଧ୍ୟ କେଉଁଠି ସାପ କାମୁଡ଼ିଛି ତାହା ସହଜରେ ଜଣାପଡ଼ିବ। ରୋଗୀଙ୍କ ଅବସ୍ଥାକୁ

0: ନିରୀକ୍ଷଣ କରି ଉପଯୁକ୍ତ ଚିକିତ୍ସା ଓ ସେବା ଦ୍ୱାରା ରୋଗୀକୁ ସୁସ୍ଥ କରିବା ସମ୍ଭବ ହୋଇପାରିବ। ତ୍ୱରିତ ପଦକ୍ଷେପ ଏବଂ ସଠିକ୍ ଚିକିତ୍ସା ରୋଗୀକୁ ବଞ୍ଚାଇ ପାରିବ। ତେଣୁ ସମୟ ନଷ୍ଟ ନକରି ଶ୍ରୋତାବନ୍ଧୁ ଯଥାଶୀଘ୍ର ଡାକ୍ତରଖାନାରେ ଚିକିତ୍ସା କରିବା ନିହାତି ଆବଶ୍ୟକ। ତେବେ ଶ୍ରୋତାବନ୍ଧୁ, ସାପ କାମୁଡ଼ିଲା ପରେ କ'ଣ ନ କରିବା ଉଚିତ ଆସନ୍ତୁ ତାହା ଜାଣିନେବା। ରୋଗୀଙ୍କୁ ଚଲାଇବା ନାହିଁ କିମ୍ବା କୌଣସି ପ୍ରକାର ଶାରୀରିକ କାର୍ଯ୍ୟ କରାଇବାକୁ ଦେବା ନାହିଁ, ଯାହାଦ୍ୱାରା ହୃତ୍ସ୍ପନ୍ଦନ ବଢ଼ିବ। ସାପ କାମୁଡ଼ିଥିବା କ୍ଷତ ସ୍ଥାନକୁ ଧୋଇବା ନାହିଁ କିମ୍ବା କୌଣସି ପ୍ରକାର ପ୍ରଲେପ ଯଥା ମଲମ, ଡେଟଲ, ହର୍ବାଲ ପେଷ୍ଟ ଇତ୍ୟାଦି ପ୍ରୟୋଗ କରିବା ନାହିଁ। ପ୍ରାଥମିକ ଚିକିତ୍ସା ସହାୟତା ବ୍ୟତୀତ ଅନ୍ୟ କିଛି ପଦକ୍ଷେପ ନେବା ନାହିଁ। କୌଣସି ପ୍ରକାର ପାରମ୍ପରିକ ଚିକିତ୍ସା ଯଥା ଗୁଣିଗାରେଡ଼ି, ଜଡ଼ିବୁଟି, ଝଡ଼ାଫୁଙ୍କା ଏବଂ ଧାର୍ମିକ ଚିକିତ୍ସା ଇତ୍ୟାଦି ଆଦୌ କରିବା ନାହିଁ। ସାପ କାମୁଡ଼ିଥିବା ବ୍ୟକ୍ତିକୁ କୌଣସି ପ୍ରକାର ପାନୀୟ କିମ୍ବା ଖାଦ୍ୟ ଦେବା ନାହିଁ। କାମୁଡ଼ିଥିବା ସ୍ଥାନକୁ ବରଫର ସେକ ଆଦୌ ଦେବା ନାହିଁ। କ୍ଷତ ହୋଇଥିବା ଅଙ୍ଗରେ କୌଣସି ପ୍ରକାର ଦଉଡ଼ି କିମ୍ବା କପଡ଼ା ବାନ୍ଧିବା ନାହିଁ, ଯାହାକି ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରିବ। କ୍ଷତ ସ୍ଥାନରୁ ପାଟି ଦ୍ୱାରା ବିଷ ଶୋଷିବା ନାହିଁ କିମ୍ବା କୌଣସି ପ୍ରକାର ଧାରୁଆ ଅସ୍ତ୍ର ସାହାଯ୍ୟରେ ରକ୍ତସ୍ରାବ କରାଇବା ନାହିଁ। ପୀଡ଼ିତ ବ୍ୟକ୍ତିକୁ କୌଣସି ପ୍ରକାର ମାଦକ ଅଥବା ନିଶାଦ୍ରବ୍ୟ ଦେବା ନାହିଁ। ରୋଗୀ ବ୍ୟକ୍ତିଙ୍କୁ ନିଦରେ ଶୋଇବାକୁ ଆଦୌ ଦେବା ନାହିଁ। ଯଦି ଏହିଭଳି ସତର୍କ ଏବଂ ସଚେତନ ରହିବା, ତେବେ ସାପ କାମୁଡ଼ାର ଯେଉଁ ବିପଦ ରହିଛି, ନିଶ୍ଚିତ ଭାବରେ ତାହାର ତୁରନ୍ତ ପ୍ରତିକାର କରିପାରିବା।
1: ଶ୍ରୋତାବନ୍ଧୁ, ଆମ ଦେଶ ଭାରତବର୍ଷ ହେଉଛି ଗ୍ରାମବହୁଳ ଦେଶ। ଆମ ଜାତିର ପିତା ମହାତ୍ମା ଗାନ୍ଧୀ କହିଛନ୍ତି, ଭାରତ ତାର ଗାଁରେ ବଞ୍ଚେ। ଗ୍ରାମାଞ୍ଚଳର ଉନ୍ନତିରେ ଆମ ଦେଶର ଉନ୍ନତି। ଗାଁ ହସିଲେ ଦେଶ ହସିବ। ଏଥିପାଇଁ ଆଦିଯୋଗୀ ସଦ୍ଗୁରୁଙ୍କ ଦ୍ୱାରା ପ୍ରତିଷ୍ଠିତ ଇଶା ଯୋଗ କେନ୍ଦ୍ର କୋଏମ୍ବାଟୁର ସର୍ବଭାରତୀୟ ସ୍ତରରେ 18ତମ ଏହି ଗ୍ରାମ ଉତ୍ସବ, ଭାରତର କ୍ରୀଡ଼ା ଉତ୍ସବ ପ୍ରସ୍ତୁତ କରିଛନ୍ତି। ଗ୍ରାମୀଣ ପ୍ରିମିୟମ ଲିଗ୍ 2026 ପ୍ରଥମ ପର୍ଯ୍ୟାୟ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା, ଏଥିରେ ପୁରୁଷମାନଙ୍କ ପାଇଁ ଭଲିବଲ, ମହିଳାମାନଙ୍କ ପାଇଁ ଥ୍ରୋବଲ୍। ଏହି ଗ୍ରାମ ଉତ୍ସବ ହେଉଛି ଭାରତର କ୍ରୀଡ଼ା ଉତ୍ସବ। ଖୁସିର କଥା ଯେ ଗ୍ରାମ ଉତ୍ସବ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର କରି ଚଳିତ ବର୍ଷ 2026ରେ ଅଗଷ୍ଟ ମାସର 1 ତାରିଖ ଏବଂ 2 ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟର ଖେଳପଡ଼ିଆ ତକତପୁର ବାରିପଦାଠାରେ ଅନୁଷ୍ଠିତ ହୋଇଅଛି। ଆସନ୍ତୁ ଏ ସମ୍ପର୍କରେ ଜାଣିବା। ଆମ ଓଡ଼ିଶା ରାଜ୍ୟ ସଂଯୋଜିକା ଭାବରେ ଯିଏ ନିଜର ଦାୟିତ୍ୱ ନିଭାଉଛନ୍ତି, ସେ ହେଉଛନ୍ତି ନନ୍ଦିକା।
2: ଆଜ୍ଞା, ନମସ୍କାର।
3: ନମସ୍କାର, ମେରା ନାମ ନନ୍ଦିକା ହେ। ମୁଁ ଈଶା ୟୋଗା ସେଣ୍ଟର ମେ ଏକ ଭଲେଣ୍ଟିୟର ହୁଁ। ମୟୂରଭଞ୍ଜ ମେ ହମ ଲୋଗୋଁ କା ୟା ଜୋ ମ୍ୟାଚେସ ହୋ ରହା ହେ, କ୍ଲଷ୍ଟର ମ୍ୟାଚେସ ହୋ ରହା ହେ। ୟେ ଗ୍ରାମୋତ୍ସବ କା ପହଲା ସାଲ ହେ, ଓଡ଼ିଶା ମେ ଦୁସରା ସାଲ ହେ, ଔର 18ଆଁ ସାଲ ହେ ଗ୍ରାମୋତ୍ସବ କା ପୁରେ ଭାରତ ମେ। ତୋ ପୁରେ ଭାରତ ମେ 10 ରାଜ୍ୟ ମେ ୟେ କିୟା ଜା ରହା ହେ। ଓଡ଼ିଶା ମେ ଜେସେ ମୈନେ କହା ଦୁସରୀ ବାର ହେ, ଲେକିନ ବହୁତ ଅଚ୍ଛା ହମେ ରିସ୍ପନ୍ସ ମିଲା ହେ। ପୁରେ ଓଡ଼ିଶା ସେ 7,000 ସେ ଭି ଜ୍ୟାଦା ପ୍ଲେୟର୍ସ ଇସମେ ଖେଲନେ ଵାଲେ ହେ। ତୋ ଓଡ଼ିଶା ମେ 28 ଜିଲ୍ଲୋଁ ନେ ଇସମେ ଭାଗ ଲିଆ ହେ, ଲେକିନ 7 କ୍ଲଷ୍ଟର ମେ ହମ ଲୋଗ ନେ ୟେ ମ୍ୟାଚେସ କି ହେ। ତୋ ଗ୍ରାମୋତ୍ସବ କ୍ୟୁଁ? ଗ୍ରାମୋତ୍ସବ ହେ ଉସକୋ ଅଗର ଆପ ୟେ ଶବ୍ଦ କୋ ଦୋ ଟୁକଡୋ ମେ ବାଟତେ ହେ ତୋ ଉସକା ହେ ଗ୍ରାମୋତ୍ସବ ଗାଓ କା ଉତ୍ସବ, ଇସଲିଏ ଗ୍ରାମୋତ୍ସବମ। ତୋ ଗାଓ କା ଉତ୍ସବ ମତଲବ କ୍ୟା? ଆଜ ହେ କି ଗାଓ କି ଜୋ ଜନତା ହେ, ଆପ ଦେଖେଙ୍ଗେ ତୋ 60% ଜୋ ଜନତା ହେ ଓ କାମ କର ସକତି ହେ, ଲେକିନ ନହିଁ କର ରହି ହେ, କ୍ୟୁକି ଆଇଦର ଉନକୋ କୁଛ ଇନକ୍ଲୁଜନ ନହିଁ ହେ, ଲୋଗୋ ଉନକୋ ସାଥ ଲେକେ ନହିଁ ଚଲ ରହେ ହେ, ୟା ଫିର ଓ କୋଇ ନଶେ ମେ ଦୂତ ହେ, ୟା ଫିର କୁଛ ଔର ପ୍ରୋବ୍ଲେମ ହେ, ଗରିବୀ ହେ। ହମ ଅଗର ଉନକି ଗରିବୀ ନହିଁ ହଟା ସକତେ ତୋ ଆଟଲିଷ୍ଟ ଉନକୋ ଖୁସି ତୋ ଦେ ସକତେ ହେ ନା, କି ସାଥ ମେ ମିଲକର କୁଛ ଉତ୍ସବ ତୋ ସେଲିବ୍ରେଟ କର ସକତେ ହେ। ତୋ ଇସକେ ଲିଏ ସଦଗୁରୁ ନେ ୟେ ଆୟୋଜନ କିୟା ହେ ଗ୍ରାମ ଉତ୍ସବ କା। ଗ୍ରାମୋତ୍ସବ କା ୟେ 18ଆଁ ସାଲ ହେ ଔର ହମାରେ ପାସ କଈ ସାରେ ଏସେ ଇତନେ ସାରେ ଲୋଗୋ କେ ଏକ୍ସପିରିଏନ୍ସେସ ହେ କି ଜୋ ଅଗର ଶେୟର କରେଙ୍ଗେ। ତୋ ଗ୍ରାମୋତ୍ସବ କି ହମ ଲୋଗ ନେ ଜୋ ଭଲିବଲ ଔର ଥ୍ରୋବଲ କେ ମ୍ୟାଚେସ ହୋ ରହି ହେ, ତୋ ଉସମେ ହମ ଲୋଗ ନେ ଏକ ରୁଲ ରଖା ହେ। ପହଲା ରୁଲ ହେ କି ଜୋ ଭି ଟିମ ହେ ଓ ଏକ ପଞ୍ଚାୟତ ମେ ସେ ହୋନି ଚାହିଏ। ତୋ କ୍ୟୁ ଏକ ପଞ୍ଚାୟତ? ଆଜ ଲୋଗ ଜେସେ ବିଖରେ ପଡେ ହେ, ଏକ ଦୁସରେ କୋ ମାନତେ ନହିଁ ହେ, ଦୁଶ୍ମନୀ ଫୈଲ ରହି ହେ, ତୋ ଏକ ପଞ୍ଚାୟତ ମେ ସେ ଜବ ଟିମ ଖେଲତି ହେ ତୋ ଓ ପଞ୍ଚାୟତ କି ୟୁନିଟି ବନ ଜାତି ହେ, ଏକ ଗଠନ ହୋ ଜାତା ହେ, ତୋ ଓ ଲୋଗ ସାଥ ମେ ଆକର ଏକ ବନ୍ଧୁତା ବନ ଜାତି ହେ। ତୋ ଇସିଲିଏ ୟେ ରୁଲ ହେ, ଏକ ପଞ୍ଚାୟତ ମେ ସେ ଏକ ଟିମ ହୋନି ଚାହିଏ। ୟେ ରୁଲ ଭଲିବଲ ଔର ଥ୍ରୋବଲ ଦୋନୋ କେ ଲିଏ ହେ। ଭଲିବଲ ମେ 14 साल के ऊपर कोई भी खेल सकता है और कोई भी कमाल आयु की मर्यादा नहीं है। इसकी वजह से आज बाप और बेटा एक टीम में खेल रहे हैं, दादा

0: କୃପାରୁ, ତେଣୁ ଆମେ ବହୁତ ଖୁସି,
1: ବହୁତ ବହୁତ ଧନ୍ୟବାଦ। ନମସ୍କାର
2: ନମସ୍କାର, ମୋ ନାଁ ହେଉଛି ଚନ୍ଦ୍ରକାନ୍ତ ଦାସ। ମୁଁ ଜଣେ ଇଶାର ଭଲ୍ୟୁଣ୍ଟିୟର। ମୁଁ 2018 ମସିହାରୁ ଇଶା ଫାଉଣ୍ଡେସନର ଭଲ୍ୟୁଣ୍ଟିୟର ଭାବରେ ସଦ୍ଗୁରୁଙ୍କର ବିଭିନ୍ନ ପ୍ରକାର ଭିଡ଼ିଓ, ସଦ୍ଗୁରୁଙ୍କ ବିଭିନ୍ନ ପ୍ରକାର ସୋସିଆଲ ଆକ୍ଟିଭିଟି କାମରେ ମୁଁ ଯୋଡ଼ି ହେଇଛି। ଆଉ ଯେହେତୁ ଏଇଟା ଗୋଟେ ଥିଲା ଇଶା ଗ୍ରାମୋତ୍ସବମ୍, ଏଇଟା ଗୋଟେ ଆମ ପାଇଁ ବହୁତ ବଡ଼ ଗୋଟେ ହେଉଛି ଖୁସିର ଖବର, ଯେହେତୁ ଏଇଟା ଥିଲା 18ତମ ସଂସ୍କରଣ ଇଶା ଗ୍ରାମୋତ୍ସବମ୍ର, ଯେଉଁଟାକି ପ୍ରଥମ ଥର ପାଇଁ ମୟୂରଭଞ୍ଜରେ ଆୟୋଜନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ତା ପାଇଁ ଆମକୁ ଏକ କ୍ଲଷ୍ଟର ସ୍ତରୀୟ ଦୁଇଟି ଇଭେଣ୍ଟ ଥିଲା। ଗୋଟେ ହେଉଛି ମହିଳାମାନଙ୍କ ପାଇଁ ଥ୍ରୋବଲ୍, ଆଉ ପୁରୁଷମାନଙ୍କ ପାଇଁ ଭଲିବଲ୍ ଥିଲା। କିନ୍ତୁ ମହିଳାମାନଙ୍କ ପାଇଁ ଥ୍ରୋବଲ୍ ପାଇଁ କ୍ୟାମ୍ପ କରାଯାଇଥିଲା, ଯେଉଁ କ୍ୟାମ୍ପ କି June 19, 20, 21 ତିନି ଦିନ ଧରି ଆମେ ଏଇ ମହାରାଜା ଶ୍ରୀରାମଚନ୍ଦ ଭଞ୍ଜଦେବ ୟୁନିଭର୍ସିଟି କ୍ୟାମ୍ପସ୍ରେ କରିଥିଲୁ। ସେଥିରେ ଆମେ ଆମ ଆଖପାଖରେ ଥିବା, ଯେହେତୁ ମହିଳାମାନଙ୍କ ଏଇ ଉଦ୍ଦେଶ୍ୟ ଗ୍ରାମୋତ୍ସବ ଥିଲା, ମହିଳାମାନଙ୍କୁ ତାଙ୍କ ଘରୁ ଆଣି ତାଙ୍କୁ ଖେଳ ସହିତ ଯୋଡ଼ିବା, ଆଉ ତାଙ୍କ ଭିତରେ ଥିବା ତାଙ୍କର ଯେଉଁ ଇନର କ୍ୱାଲିଟିକୁ ଡେଭଲପ୍ କରିବା, ଆଉ ଗୋଟେ କମ୍ୟୁନିଟି ଯେଉଁ ଅଛି ଆମର, ଯେହେତୁ ପଞ୍ଚାୟତ ସ୍ତରୀୟ ହେଉଛି ଟିମ୍ ଫ୍ରେମିଂ କରାହେଉଛି, ତାଙ୍କ ଭିତରେ ଗୋଟେ ବଣ୍ଡିଂ ତିଆରି କରିବା, ନିଜ ନିଜ ଭିତରେ ତାଙ୍କର ଯେଉଁ ରିଲେସନକୁ ଡେଭଲପ୍ କରିବା, ଆର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସେଥିପାଇଁ ଆମେ ସେତେବେଳେ ଆମର ଯେଉଁ ବାରିପଦା ସ୍ଥିତ ଲକ୍ଷ୍ମୀପୋଷି, ଶଙ୍ଖାବଙ୍ଗା, ବାଙ୍କିଶୋଳ, ଏଇ ଆଖପାଖ ତିନି ଚାରୋଟି ପଞ୍ଚାୟତର ମା ମାନଙ୍କ ସହିତ ଆମେ ଭେଟିଥିଲୁ, ତାଙ୍କ ସହିତ ସାକ୍ଷାତ କରିଥିଲୁ। 100 ଜଣ ପାଖାପାଖି ମାଙ୍କୁ ଆଣି ଆମେ ଟ୍ରେନିଂ ଦେଇଥିଲୁ। ତିନି ଦିନର ଟ୍ରେନିଂ ପରେ ମାସେ ଭିତରେ ଆମେ 23ଟି ଟିମ୍ ତିଆରି କରିଥିଲୁ ଥ୍ରୋ ବଲ୍ର, ଯେଉଁଥିରେ କି ବେତନଟିରେ ଆମେ 14ଟା ଟିମ୍ ତିଆରି କରିଥିଲୁ, ବାରିପଦାରେ 9ଟା ଟିମ୍ ତିଆରି କରିଥିଲୁ। ଆଉ ସବୁଠୁ ବଡ଼ ଖୁସିର କଥା ଥିଲା, ଆମେ ଯେଉଁ ପ୍ରୋଗ୍ରାମଟି ଆମର କ୍ଲଷ୍ଟର ସ୍ତରୀୟ 1-2ରେ ଥିଲା, ଯେଉଁ ଆମର ପ୍ରୋଗ୍ରାମ ଥିଲା, ସେଠି ଯେଉଁ ଥ୍ରୋ ବଲ୍ର ଯେଉଁ ୱିନିଂ ଟିମ୍ଟି ଯେଉଁ ସେକେଣ୍ଡ ୱିନର ଅଛନ୍ତି, ସିଏ ପ୍ରୋଗ୍ରାମ ଆସନ୍ତାକାଲି ଅଛି। ତା ପୂର୍ବ ଦିନ ରାତିରେ ସେ ଆମକୁ କହିଲେ, ସାର୍ ଆମେ ଟିମ୍ ରେଜିଷ୍ଟ୍ରେସନ କରିନୁ, ଆମେ ସମସ୍ତେ କାମ କରୁ, ଇଏ କରୁ, ଆମେ ଏବେ ଜାଣିଲୁ ଆମକୁ ଖେଳରେ ଭାଗ ନେବା ପାଇଁ ଦିଆଯିବ କି ନାହିଁ। ମୁଁ ତାଙ୍କୁ କହିଥିଲି ଆପଣମାନେ ଆସନ୍ତୁ ଦେଖିବା, ବହୁତ ଖୁସି। ସେମାନେ ସମସ୍ତେ ଆସିଥିଲେ ଆଉ ରେଜିଷ୍ଟ୍ରେସନ ଭାଗ ନେଇଥିଲେ, ଆଉ ଏମିତି ଭାବରେ ସେମାନେ ଖେଳିଥିଲେ। ଗୋଟେ ଡେରେ ଯଦି 23ଟି ଟିମ୍କୁ ସେମାନେ ଜିତାପଟ କରି ସେକେଣ୍ଡ ପୋଜିସନ ନେଇପାରୁଛନ୍ତି, ନିଶ୍ଚିତ ଭାବରେ ଆମ ମା ମାନଙ୍କ ଭିତରେ ସେତିକି ଲୁକାୟିତ ଗୁଣ ଅଛି, ସେମାନଙ୍କ ଭାବରେ ବହୁତ କ୍ୱାଲିଟି ଅଛି। ଆଉ ଯଦି ସେମାନଙ୍କୁ ସେତିକି ସପୋର୍ଟ ଗ୍ରାମୋତ୍ସବ ଭଳି ଯଦି ପ୍ଲାଟଫର୍ମ ମିଳିବ, ନିଶ୍ଚିତ ଭାବରେ ଏଇଟା ହେଉଛି ବହୁତ ଆଗକୁ ଫଳପ୍ରଦ ହୋଇପାରିବ। ଆଉ ସଦ୍ଗୁରୁଙ୍କୁ ଯେଉଁ ଭିଜନ, ସଦ୍ଗୁରୁଙ୍କୁ ଯେଉଁ ମିଶନ ରହିଛି ଆମ ପ୍ରତି, ଯେଉଁ ଇଶା ଗ୍ରାମୋତ୍ସବ ରୁରାଲ ପିପୁଲଙ୍କ ପ୍ରତି, ଆଉ ନିଶ୍ଚିତ ଫଳପ୍ରଦ ହେବ। ଆମେ ଟୋଟାଲ 60ଟି ଟିମ୍ ରେଜିଷ୍ଟ୍ରେସନ କରିଥିଲେ, କିନ୍ତୁ ଯେହେତୁ ପାଗର ପ୍ରତିକୂଳ ପରିସ୍ଥିତିରେ 51ଟି ଟିମ୍ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜର 51ଟି ଟିମ୍ ଆମର ଏଠି ଅଂଶଗ୍ରହଣ କରିଥିଲେ ଭଲିବଲ୍ରେ। 512 ଜଣ ଭଲିବଲ୍ ପ୍ଲେୟାର ଆସିଥିଲେ, ଆଉ ଥ୍ରୋ ବଲ୍ରେ ଆମର 23ଟି ଟିମ୍ ଅଂଶଗ୍ରହଣ କରିଥିଲେ, 230 ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତ ସର୍ବମୋଟ ପାଖାପାଖି 750ରୁ ଅଧିକ ପ୍ରତିଯୋଗୀ, ତତ୍ସହିତ ଆମର ଭଲ୍ୟୁଣ୍ଟିୟର, ସ୍କୁଲ ପିଲାମାନେ ସମସ୍ତେ ଅଂଶଗ୍ରହଣ କରିଥିଲେ। ଯେହେତୁ ଆମର ସଦ୍ଗୁରୁଙ୍କର ଅନୁଷ୍ଠାନ ଇଶା ଫାଉଣ୍ଡେସନ, ଯେଉଁଟାକି ନନ୍ ପ୍ରଫିଟ୍ ଅର୍ଗାନାଇଜ, ସେଥିପାଇଁ ଆମେ ବହୁତ ଜଣଙ୍କ ସଂସ୍ଥା ଥ୍ରୋରେ ହିଁ ଆମେ କାମକୁ ସଫଳ କରାଇ ପାରୁଛୁ। ପ୍ରଥମତଃ ଧନ୍ୟବାଦ ଦେବି ୟୁନିଭର୍ସିଟିକୁ, ଯିଏ ଆମକୁ ଏ ପ୍ଲାଟଫର୍ମ ଦେଇଛନ୍ତି, ଯିଏ ଆମକୁ ଇଶା ଗ୍ରାମୋତ୍ସବକୁ ଲୋକଲୋଚନ ଆଣିବା ପାଇଁ ଆମର ଭିସି ସାର୍, ଟୋଟାଲ ୟୁନିଭର୍ସିଟିର ଟିମ୍, ସେମାନଙ୍କର ମାନେ 24 ଘଣ୍ଟାର ଅନବରତ ଆମ ସହିତ ସହଯୋଗ, ତତ୍ସହିତ ୱାଟକୋ ଡିପାର୍ଟମେଣ୍ଟ ପୁରା ପାଣି ବି ସପୋର୍ଟ କରିଛନ୍ତି, ମ୍ୟୁନିସିପାଲିଟି ଆମକୁ ସମସ୍ତ ପ୍ରକାର ବାୟୋ ଟଏଲେଟ୍ ଏତିକି ସବୁ ଆମର କ୍ଲିନିଂ ଡ୍ରାଇଭ୍ ଇଏ କରିଛନ୍ତି, ରୋଟାରୀ କ୍ଲବ ଆମକୁ ଖାଇବାର ବନ୍ଦୋବସ୍ତ କରିଛନ୍ତି, ତତ୍ସହିତ ବହୁତ ସାରା ଅନୁଷ୍ଠାନ ଯେଉଁମାନେ କି ଆମର ହେଉଛି ଫାୟାର, ପୋଲିସ, ହସ୍ପିଟାଲ, ମେଡିକାଲ ଟିମ୍, ଏମିତି ବହୁ ଜଣ ଥିଲେ ଯାହାଙ୍କର ସହଯୋଗରେ ଆମେ ଇଶା ଗ୍ରାମୋତ୍ସବକୁ ସଫଳ କରିଛୁ।
1: ବହୁତ ବହୁତ ଧନ୍ୟବାଦ।
3: ଗ୍ରାମୀଣ ମହିଳାମାନେ ଥ୍ରୋ ବଲ୍ ଖେଳିଥିଲେ। ଏହି ଖେଳକୁ ରେଫରୀମାନେ ମଧ୍ୟ ବେଶ ସୁନ୍ଦର ଭାବରେ ପରିଚାଳନା କରିଥିଲେ।
4: ନମସ୍କାର
5: ନମସ୍କାର, ମୁଁ ସୁନୀଲ କୁମାର ମହନ୍ତ, ଥ୍ରୋ ବଲ୍ ଜାତୀୟ ରେଫରି। ପ୍ରଥମଥର ଇଶା ଗ୍ରାମୀଣ ମହୋତ୍ସବରେ ଆମର ଯେଉଁ ଥ୍ରୋ ବଲ୍ ଅନୁଷ୍ଠିତ ହେଲା, ଆମେ ବି ବହୁତ ଖୁସି ରେଫରି ହିସାବରେ, କାରଣ ମହିଳାମାନଙ୍କର ହେଲା ଆଉ ମୟୂରଭଞ୍ଜ ଜିଲ୍ଲାରେ ଏହା ପ୍ରଥମଥର ପାଇଁ ହେଲା। ଗୋଟିଏ ଦଳରେ ଆମର ଖେଳାଳି 10 ଜଣ ଲେଖାଏଁ ଥିଲେ। ଏହି ଖେଳଟି ଥ୍ରୋ ବଲ୍ ଖେଳଟି ହାତରେ ବଲ୍ ଫିଙ୍ଗାଯାଇ ଗୋଟିଏ କୋଟରୁ ଅନ୍ୟ କୋଟକୁ ଏବଂ ହାତରେ ପୁଣି ପାସ୍ କରାଯାଇ ଅନ୍ୟ ଦଳକୁ, ଏହିଭଳି ହିସାବରେ ଖେଳଟି କଣ୍ଟିନ୍ୟୁ ହୋଇଥାଏ। ଏଥିରେ ଆମର 4ଟି ଦଳ ବର୍ତ୍ତମାନ ସ୍ଥାନ ଅଧିକରଣ କରିଛନ୍ତି। ଏଥିରେ ଆମର ୱିନର ହେଉଛନ୍ତି ଜୟା ରାୟ ଦଳ ବାରିପଦା ବ୍ଲକର, ଏବଂ ରନର୍ସ ଅପ୍ ହେଉଛନ୍ତି ଆମର ଟିମ୍ ପାର୍ବତୀ, ସେ ମଧ୍ୟ ବାରିପଦା ଦଳ, ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ମା ବାସନ୍ତୀ ଟୁ, ଏହା ବେତନଟି ବ୍ଲକରୁ। ଚତୁର୍ଥ ପ୍ଲେସ୍ ଅଂଶଗ୍ରହଣ କରିଛନ୍ତି ରୟାଲ ରୋଜ୍ ବୋଲି ଦଳ, ଏମାନେ ବାରିପଦା ବ୍ଲକରୁ। ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ରାୟ କଇଁଫୁଲିଆ ଓ ଟିମ୍ ପାର୍ବତୀ ସହିତ, ଏଥିରେ ବିଜୟ ଲାଭ କରିଥିଲେ ଜୟହର ଆୟ ଟିମ୍ କଇଁଫୁଲିଆ।
1: ଧନ୍ୟବାଦ। ଥ୍ରୋ ବଲ୍ରେ ଯେଉଁ ମହିଳାମାନେ ଭାଗ ନେଇଥିଲେ ସମସ୍ତେ ଖୁସିରେ ଏଇ ଖେଳ ଖେଳିଥିଲେ। ଆସନ୍ତୁ ତାଙ୍କ ମୁହଁରୁ ଦୀପଦ ଶୁଣିବା। ନମସ୍କାର।
0: ନମସ୍କାର, ମୋ ନାଁ ହେଉଛି ପାର।

0: ପାର୍ବତୀ ମୁର୍ମୁ, ମୁଁ ଥ୍ରୋ ବଲ୍ର ଜଣେ କ୍ୟାପ୍ଟେନ୍। ଆମ ଦଳ ନାଁ ହେଲା ଟିମ୍ ପାର୍ବତୀ ଓ ଚନ୍ଦନପୁର ଜିପି ଅସନଶିଳାରୁ ଆସିଛୁ ଆମେ, ବାରିପଦା ବ୍ଲକ। ଆମେ ରନର୍ସଅପ୍ ହେଇଛୁ। ଆମ ଦଳରେ ସାତ ଜଣ ଖେଳୁଥିଲୁ, ସେମାନଙ୍କର ନାଁ ହେଲା ପାର୍ବତୀ ମୁର୍ମୁ, ମୁଗଲି ହେମ୍ରମ, ସାବିତ୍ରୀ ସିଂ, ନାଗି ହେମ୍ରମ, ଯମୁନା ମାର୍ଡି, ବାଲି ହାସଦା, ସାଗରିକା ସିଂ। ଥ୍ରୋ ବଲ୍ରେ ଆମେ ସେକେଣ୍ଡ ପୋଜିସନ୍ ପାଇଛୁ।
1: ଧନ୍ୟବାଦ। ନମସ୍କାର।
2: ନମସ୍କାର, ମୋ ନାଁ ପଙ୍କଜିନୀ ସୋରେନ, ମୁଁ ଥ୍ରୋ ବଲ୍ରେ ଜଣେ କ୍ୟାପ୍ଟେନ୍। ଆମ ଦଳର ନାଁ ହେଲା ଜାହେରାୟ, ଗାଁ ନାଁ କଇଁଫୁଲିଆ, ଜିପି ଲକ୍ଷ୍ମୀପସି, ବ୍ଲକ ବାରିପଦା। ଆମ ଦଳରେ ସାତ ଜଣ ଖେଳୁଥିଲେ, ସେମାନେ ହେଲେ ଲକ୍ଷ୍ମୀ ମାରାଣ୍ଡି, ଡୁମ୍ନି ମାରାଣ୍ଡି, ଫୁଲସରୀ ହେମ୍ରମ, ସୋନା ହେମ୍ରମ, ପାର୍ବତୀ ମାର୍ଡି, ପମା ମାର୍ଡି, ପଙ୍କଜିନୀ ସୋରେନ କ୍ୟାପ୍ଟେନ୍। ଆମେ ବହୁତ ସୁନ୍ଦର ଭାବରେ ଖେଳିଲୁ, ଯାହାଫଳରେ କି ଆମେ ପ୍ରଥମ ସ୍ଥାନ ଅଧିକାର କରିଛୁ। ତେଣୁ ମୋତେ ବହୁତ ଖୁସି ବି ଲାଗୁଛି। ଏଇ ଖେଳ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦଉଛି।
1: ଧନ୍ୟବାଦ।
3: ଗ୍ରାମୀଣ ପୁରୁଷମାନେ ଭଲିବଲ୍ ଖେଳିଥିଲେ। ଏହି ଖେଳର ରେଫରୀମାନେ ମଧ୍ୟ ବେଶ ସୁନ୍ଦର ଭାବରେ ଖେଳ ପରିଚାଳନା କରିଥିଲେ। ତେବେ ଆସନ୍ତୁ, ଏହି ଭଲିବଲ୍ ଖେଳରେ ଯେଉଁମାନେ ଯୋଗ ଦେଇଥିଲେ
4: ତାଙ୍କର ଦୁଇ ଜଣ କ୍ୟାପ୍ଟେନ୍ଙ୍କୁ ଆମେ ପାଇଛୁ, ଯେଉଁମାନେ କି ଦୁଇ ଜଣ ଆମର ବଛା ହେଇଛନ୍ତି ଭୁବନେଶ୍ୱର ଯିବେ ରାଜ୍ୟସ୍ତରୀୟ ଖେଳ ପାଇଁ। ଆସନ୍ତୁ ତାଙ୍କୁ ପଚାରିବା।
5: ନମସ୍କାର ଆଜ୍ଞା। ନମସ୍କାର, ମୋ ନାମଟା ହେଉଛି ରାଜେଶ ଦାସ, ମୁଁ ମୟୂରଭଞ୍ଜ ପୋଲିସରେ କାର୍ଯ୍ୟରତ ଏବଂ ମୁଁ ଜଣେ ଭଲିବଲ୍ର ନ୍ୟାସନାଲ୍ ରେଫରୀ ଭଲିବଲ୍ ଫେଡେରେସନ୍ ଇଣ୍ଡିଆର। ଆମର ଏଠି ଟୋଟାଲ ରେଜିଷ୍ଟ୍ରେସନ୍ ହେଇଥିଲା, ଟୋଟାଲ ଆମର ହେଉଛି 65 ଟିମ୍, କିନ୍ତୁ ଟିମ୍ ଯେଉଁ ଆସି ଅଫ୍ଲାଇନ୍ରେ ଏଠି ଆସି ରେଜିଷ୍ଟ୍ରେସନ୍ କରିଥିଲେ ଟୋଟାଲ ହେଉଛି 51 ଟିମ୍। ସେଥିମଧ୍ୟରୁ ଆମର ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ, ଫୋର୍ଥ ଚାରିଟା ଏଠି ପ୍ରାଇଜ୍ ଥିଲା। ଏବେ ଫାଇନାଲ୍ ଖେଳରେ ଶ୍ରୀ ଜଗନ୍ନାଥ, ଯେଉଁଟା କି ପଞ୍ଚାୟତ ହେଉଛି ସାନ ମାଣିଦା ପଞ୍ଚାୟତ ମୟୂରଭଞ୍ଜର, ରନର୍ସ ଭାବରେ ଆମର ବାଲିଆପାଳ ବ୍ଲକ ଯେଉଁ ଡିଷ୍ଟ୍ରିକ୍ଟ ବାଲେଶ୍ୱର ଶ୍ରୀରାମପୁର ପଞ୍ଚାୟତର ମା କାଳିମାଟି ଟିମ୍ ରନର୍ସ ଅପ୍ ହେଇଛି। ଖେଳ ଭଲ ହେଇଥିଲା। କାଲି ଟିକେ ଆମର ବର୍ଷା ହେବାରୁ ବର୍ଷାରେ ଭିଜି ଭିଜି ମଧ୍ୟ ଗ୍ରାଉଣ୍ଡରେ ପାଣି ଥାଇ ମଧ୍ୟ ପିଲା ବହୁତ କଷ୍ଟରେ ଖେଳିଛନ୍ତି, କିନ୍ତୁ ସକାଳୁ ଆଜି ପାଗ ଭଲ କରିଥିବାରୁ ଆମର ପ୍ରଥମ କ୍ୱାର୍ଟର ଫାଇନାଲରୁ ଫାଇନାଲ ପର୍ଯ୍ୟନ୍ତ ଭଲ ଭାବରେ ମ୍ୟାଚ୍ଟା ପରିଚାଳନା ସୁରୁଖୁରୁରେ ସମାପ୍ତ ହେଲା।
1: ଧନ୍ୟବାଦ।
6: ନମସ୍କାର।
7: ନମସ୍କାର, ମୁଁ ରାକେଶ କୁମାର ଚାନ୍ଦ, ମୋର ଡିଷ୍ଟ୍ରିକ୍ଟ ହେଉଛି ବାଲେଶ୍ୱର ବାଲିଆପାଳ ବ୍ଲକ ଶ୍ରୀରାମପୁର ଗ୍ରାମ ପଞ୍ଚାୟତରୁ ମୋ ଟିମ୍କୁ ନେଇକି ମୁଁ ଆସିଥିଲି। ମୋ ଟିମ୍ ନାଁ ହେଉଛି ମା କାଳିମାତା ଭଲି ଟିମ୍। ଆମ ଟିମ୍ରେ ଆମେ ଆସିଥିଲୁ 8 ଜଣ ପିଲା, ସେଥିରୁ ଜଣେ ଆମର ମ୍ୟାନେଜର ଥିଲେ ଅରବିନ୍ଦ ମହାପାତ୍ର, ଆମର ଯେଉଁ ଆଉ 7 ଜଣ ପ୍ଲେୟର ଥିଲେ, ସେଥିରୁ ଜଣେ ପ୍ଲେୟର ବି ଟିକେ ଇଞ୍ଜର୍ଡ ହେଇଗଲା କାଲି, ସେ ବସିଥିଲା। ଆଉ 6ଟା ପ୍ଲେୟର ଆମେ ଖେଳିଥିଲୁ, ସେ 6 ଜଣ ଆମେ ଫାଇନାଲକୁ ଉଠିଥିଲୁ ଏବଂ ଫାଇନାଲରେ ବି ରନର୍ସ ଅପ୍ ହେଇଥିଲୁ। ଭଲ ପ୍ରଦର୍ଶନ କରିଥିଲେ ପିଲାମାନେ, କାଲି ବର୍ଷାରେ ଉଦା ହେଇଥିଲେ, ପୁଣି ଆଜି ଖରାରେ ଖେଳିଥିଲେ, ସମସ୍ତେ ଭଲ ଖେଳିଛନ୍ତି। ଆମେ ଦ୍ୱିତୀୟ ପୋଜିସନରେ ଅଛୁ, ଭୁବନେଶ୍ୱର ଗଲେ ଆମ ଟିମ୍ ଭଲ ଖେଳିବ।
1: ଧନ୍ୟବାଦ। ନମସ୍କାର।
8: ନମସ୍କାର, ମୁଁ ହେଉଛି ଜିତେନ୍ଦ୍ର ନାୟକ, ମୋର ଘର ହେଉଛି ବଇଞ୍ଚା, ଆମର ଗ୍ରାମ ହେଉଛି ସାନମାଣିଦା, ଆମର ଡିଷ୍ଟ୍ରିକ୍ଟ ହେଉଛି ମୟୂରଭଞ୍ଜ। ଆମ ଦଳର ନାଁ ହେଉଛି ଶ୍ରୀ ଜଗନ୍ନାଥ ଟିମ୍। ଆମ ଦଳରେ ଆମେ 10 ଜଣ ରେଜିଷ୍ଟ୍ରେସନ କରିଥିଲେ ପିଲା, 10 ଜଣରୁ ଆମେ 6 ଜଣ ଖେଳୁଥିଲୁ ଆଉ 4 ଜଣ ଆମର ବାହାରେ ବସିଥିଲେ। ବହୁତ ବଢ଼ିଆ ଖେଳ ହେଇଛି, ବହୁତ ଭଲ ବି ଲାଗିଲା, ଗ୍ରାଉଣ୍ଡ ବି ଭଲ ଥିଲା। କାଲି ଟିକେ ଖାଲି ବର୍ଷା ପାଇଁ ଯାହା ଟିକେ ଇଏ ହେଲା, ନହେଲେ ଗ୍ରାଉଣ୍ଡ ସବୁ ଭଲ ଅଛି, ସବୁ ବହୁତ ଭଲ। ଆମେ ପ୍ରଥମ 15-15ରେ ଖେଳ ହେଇଥିଲା, ସେଥିରେ ଆମେ 2ଟା ଯାକ ୱିନ୍ କରିକି ଫାଇନାଲରେ ପ୍ରଥମ ସ୍ଥାନ ଗ୍ରହଣ କରିଛୁ ଏବଂ ଆମେ ଭୁବନେଶ୍ୱର ଯିବୁ। ଆମେ ବି ଚେଷ୍ଟା କରିବୁ ଯେ ସେଠି ବି ଭଲ ପ୍ରଦର୍ଶନ ଦେଖାଇବା ପାଇଁ, ସେଠୁ ଆମେ ପେମେଣ୍ଟକୁ ବି ଯିବା ପାଇଁ ଚେଷ୍ଟା କରିବୁ, ଆମେ ନିଶ୍ଚିତ ଭଲ କରିକି ଦେଖାଇବା।
1: ଧନ୍ୟବାଦ।
3: ଏହି ଅବସରରେ ଛୋଟ ପିଲା ଓ ଦର୍ଶକମାନଙ୍କ ପାଇଁ କୌତୁକିଆ ଖେଳ ହୋଇଥିଲା। ତା ସହିତ ଯୋଗ ମାଧ୍ୟମରେ କିପରି ଆମେ ସଫଳତା ପାଇପାରିବା ସେ ସମ୍ପର୍କିତ ମିରାକିଲ୍ ଅଫ୍ ମାଇଣ୍ଡ କାର୍ଯ୍ୟକ୍ରମ ହୋଇଥିଲା ଏବଂ ନିଶା ନିବାରଣ ପାଇଁ ସାମୂହିକ ଭାବରେ ଶପଥପାଠ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖେଳ ଶେଷରେ ଉଦ୍ଯାପନୀ ସଭାରେ ପୁରସ୍କାର ବିତରଣ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାର ଭିଜିଲାନ୍ସ ଇନଚାର୍ଜ ବିକାଶ କୁମାର ସ୍ୱାଇଁ ମହୋଦୟ ଯୋଗ ଦେଇ କହିଲେ,
9: ଲାଗିଲା ମୁଁ ମଇଦାନକୁ ଛୁଆଙ୍କ ସହିତ ମୁଁ ମଧ୍ୟ ଖେଳିଦେଲି। ବୟସ ଅଧିକ ହେଲାଣି, ପାଖାପାଖି

ବଢିଯିବ, କିନ୍ତୁ ପଚାଶ ବର୍ଷ ଛୁଇଁବାକୁ ହେଲେ ବି ଏବେ ବି ଜାଣେ ମୁସ୍କାନ କ୍ଲବରେ ଖେଳିଥିବେ, ବାବାମାନଙ୍କ ସହିତ ପିଲାମାନେ କେତେବେଳେ ସୁଯୋଗ ମିଳିଲେ ବି ଖେଳିବି। ଆଉ ମୁଁ ଆସେ ମୟୂରଭଞ୍ଜର ଭିଜିଲାନ୍ସ ଇନଚାର୍ଜ ହିସାବରେ, ଡିଷ୍ଟ୍ରିକ୍ଟ ଭିଜିଲାନ୍ସ ଡିପାର୍ଟମେଣ୍ଟର ଇନଚାର୍ଜ ହିସାବରେ ଆଜି ଆଶା ରଖୁଛି, ଭରସା ରଖୁଛି ଏବଂ କଥା ବି ଦେଉଛି, ଯଦି ଏହି ପିଲା ଏହି ଦୁଇଟା ଟିମ୍ ଆଜି ଯେଉଁ ଦେଖିଲି ଏମାନେ ଭୁବନେଶ୍ୱର ଯିବେ, ଆଉ ଭୁବନେଶ୍ୱର ଯଦି ସିଲେକ୍ସନ ହେଇକରି ତାମିଲନାଡୁ ଖେଳିବାକୁ ଯିବେ, ସେଠି ହାରନ୍ତି ନଥାନ୍ତି।

0: ଗ୍ରାମୀଣ ମହିଳା ଓ ପୁରୁଷ ତଥା ବିଭିନ୍ନ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଓ କର୍ମକର୍ତ୍ତା ସମସ୍ତଙ୍କର ମିଳିତ ଉଦ୍ୟମରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଆଦିଯୋଗୀ ସଦ୍ଗୁରୁଙ୍କ ଦ୍ୱାରା ପ୍ରତିଷ୍ଠିତ ଇଶା ଯୋଗ କେନ୍ଦ୍ର କୋଏମ୍ବାଟୁର 18ତମ ଗ୍ରାମ ଉତ୍ସବ ଭାରତର କ୍ରୀଡ଼ା ଉତ୍ସବ ବେଶ୍ ସଫଳ ହୋଇଛି। ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
1: ସମୟ ସରିବା ପୂର୍ବରୁ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ପରିକ୍ରମା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିତ ଚିଠି ମାଧ୍ୟମରେ ଜଣେଇବେ।
2: ଆମକୁ ଚିଠି ଲେଖିବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7577002।
0: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 17:25 ସେତେବେଳେ ପର୍ଯ୍ୟନ୍ତ ଆମେ ରହୁଛୁ। ନମସ୍କାର।

ପ୍ରଚାର କଲୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସତ୍ୟାନନ୍ଦ ସେଜବଡ଼ା ଏବଂ ଜୟଶ୍ରୀ ଦାସ। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ଏକ ସୁଗମ ସଙ୍ଗୀତ। ଗାଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ, ଗୀତ ରଚନା ନିଜାମ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାଞ୍ଜଳି। ଗୀତାଞ୍ଜଳିର ସଙ୍ଗୀତମୟ ପରିବେଶକୁ ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ କରୁଛି। ମୁଁ ନଳିନୀ ପ୍ରଭା ନନ୍ଦୀ। ପ୍ରତୀକ୍ଷା ପରେ ପ୍ରତୀକ୍ଷା, କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ କେହି ଜଣେ ହୃଦୟକୁ ଛୁଇଁଯାଏ। ଅଜଣା ହେଲେ ବି ସେ ହୃଦୟର ପାଖେ ପାଖେ ରହେ, ମନରେ ସର୍ବଦା ତାହାର ରୂପ ନାଚି ଉଠେ।

ହୃଦୟର ପାଖେପାଖେ ରହି ଧୀରେ ଧୀରେ ହୃଦୟର ନିବୃତ କନ୍ଦରରେ ପହଞ୍ଚିଯାଏ। ସେତେବେଳେ ଦୁଇଟି ହୃଦୟ ପରସ୍ପରଙ୍କ ଭିତରେ ରହିଯାଏ ଓ ଦୁଇଜଣ ଆହୁରି ନିକଟତର କରେ।

ଭୟ ଥାଏ କାଳେ ତା ଉପରେ କାହାର ନଜର ଲାଗିଯିବ, କାଳେ ସେ ଦୁନିଆ ହାଟରେ ହଜିଯିବ। ସେଥିପାଇଁ ଅତି ସନ୍ତର୍ପଣ ସହକାରେ ତା ନାଁକୁ ହୃଦୟରେ ଲେଖିବାକୁ ପଡ଼ିଥାଏ।

0: ଖୁସି ଖବର, ଖୁସି ଖବର, ଖୁସି ଖବର! ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର! ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: HIV ବ୍ୟାପିବାର 4 କାରଣ ରହିଛି, ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, HIV ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, HIV ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା।
2: HIV ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। HIV ସମ୍ବନ୍ଧୀୟ ସତର୍କତା ସୂଚନା, ଅନଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
1: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।

ହୃଦୟରେ ବସିଗଲା ପରେ ସେ ଓଠରେ, ଶ୍ୱାସରେ, ମନରେ ରହିଯାଏ। ସବୁଠି ସେ ଘର କରିନିଏ। ମନ ସଦାବେଳେ ତାହାରି ଚିନ୍ତାରେ ବୁଡ଼ି ରହେ। ମନ କହେ, ବାହୁବନ୍ଧନକୁ ଚାଲିଆସେ,

ଖୁସି ଖବର ଖୁସି ଖବର ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟ୍ରାକ୍

0: ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରି ଷ୍ଟାକ୍ ଆଇଡି ନାହିଁ, ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ, ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: HIV ବ୍ୟାପିବାର 4 କାରଣ ରହିଛି, ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, HIV ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, HIV ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା।
2: HIV ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। HIV ସମ୍ବନ୍ଧୀୟ ସତର୍କତା ସୂଚନା, ଅନଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
1: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
3: ତେବେ ଯାହା ବି ହେଉ, ସେ ହୃଦୟ ଭିତରକୁ ଅଜାଣତରେ ଆସୁ ବା ଜାଣତରେ ଆସୁ, ପରେ କିନ୍ତୁ ସେ ଶ୍ୱାସରେ, ହୃଦୟର ପ୍ରତି ଧଡ଼କନରେ ରହେ, ଆଉ ସେ ଦୂରେଇ ଯାଏନି। ମନ ତାରି ପାଇଁ ଆଉଟୁପାଉଟୁ ହୋଇ ଖୁସି ହୋଇଥାଏ।

ନୂଆ ସାଥୀକୁ ନେଇ ମନରେ କେତେ କବିତା ଲେଖି ହୋଇଯାଏ, ଆଉ ସେ କବିତାର ତାଳ ଛନ୍ଦ ସେ ବନିଯାଏ। ସ୍ୱର ହୋଇ ଗଳାରେ ରହେ ଓ କାନରୁ କାନ ଗୁଞ୍ଜରିଯାଏ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ। ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ, ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 12ଟା। ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ପ୍ରସାର କରୁଛୁ ଓଡ଼ିଶୀ କୀର୍ତ୍ତନ। ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଛନ୍ତି କମଳାକାନ୍ତ ବେହେରା ଏବଂ ସାଥୀ କଳାକାରମାନେ।

ରାଜା ଇନ୍ଦ୍ରଦ୍ୟୁମ୍ନ ରାଣୀ ଶ୍ରୀଗୁଣ୍ଡିଚା ବିଷ୍ଣୁଙ୍କ ପୂଜାରେ ଅନ୍ନ ଜଳ ତ୍ୟାଗ କରି ପୂଜିବାକୁ ଲାଗିଥାନ୍ତି। ଇତି ଅବସରରେ ଶ୍ରୀଗୁଣ୍ଡିଚା ରାଣୀ କହୁଛନ୍ତି କ'ଣ?

0: ବ୍ରାହ୍ମଣ ମାନେ ଖୋଜି ଖୋଜି ଶ୍ରୀବିଷ୍ଣୁଙ୍କର ସନ୍ଧାନ ନ ପାଇ ଉତ୍ତର ଦକ୍ଷିଣ ପଶ୍ଚିମ ଦିଗରୁ ଦୂତ ମାନେ ବାହୁଡି ଆସି ରାଜାଙ୍କ ପାଖରେ ଉପସ୍ଥିତ ହୋଇଛନ୍ତି। ତେଣେ ପୂର୍ବ ଦିଗରେ ଦୂତ ଯାଇଛନ୍ତି, ଯେତେବେଳେ ସେ କେମିତି ଯାଉଛନ୍ତି,
1: କେମିତି ଗଲେ
0: ପୂର୍ବ

ପଚାରୁଛନ୍ତି ହେ ମହାଭାଗ, କେଉଁ କାରଣରୁ ବଣରେ ବୁଲୁଅଛ, ଆଉ ତୁମର ନାମ କଣ, ଆଉ ତୁମର ଘର ନାମ ସବୁ ଠିକଣା ଟିକେ ବତାଇ ଦିଅ। ଏଇ ସମୟରେ ବିଦ୍ୟାପତି ଆଜି କହିଲେ କଣ।

ଭଳି ତାର କଥା ମାନି ତାର ପାଣି ଗ୍ରହଣ କରନ୍ତୁ, ତା ଯୋଗେ ମୋର ଦର୍ଶନ ପାଇବୁ। ଏହା ପରେ ଜାତିଭେଦ ଆଉ କିଛି ରହିବ ନାହିଁ। ଏହା ଶୁଣି ସାରିବା ପରେ ପରେ ହେଲା କଣ?

ଏକୋଇଶି ବର୍ଷରେ ଲଳିତାକୁ କହୁଛନ୍ତି, ହେ ପ୍ରିୟ, ତୁମେ ଦିଅ ଦର୍ଶନ ମତେ ଯଦି ନ କରାଇବ ତେଣେ କପଟ କରୁଛ କାହିଁକି, ସେଥିପାଇଁ ମୁଁ ଆଉ ଅନ୍ନ ଜଳ ଛୁଇଁବି ନାହିଁ। ଏଇ କଥା ଯାଇ ଟିକେ ପିତାଙ୍କୁ ଯାଇକି କୁହନ୍ତୁ। ଏହା କହି ସାରିବା ପରେ ଲଳିତା ତାଙ୍କର କଥା ଶୁଣି ତେଣେ ତାଙ୍କର ବାପାଙ୍କୁ ଯେତେବେଳେ କହିଦେଇଛନ୍ତି, ଆଜି ବାପା ଆଜି କଲେ କଣ ବିଶ୍ୱ।

0: ପିଲେ କଣ
1: କଣ କହିଲେ?
0: ହେ ପ୍ରଭୁ, ଚର୍ମ ନେତ୍ରରେ ଝିଅ ଜଇ ମୋର ଆପଣଙ୍କୁ ଦର୍ଶନ ନିମନ୍ତେ ଅନ୍ନ ଜଳ ତ୍ୟାଗ କରିଛନ୍ତି, ଆପଣ ମୋତେ ଆଜ୍ଞା ଦେଲେ ନିଶ୍ଚୟ ମୁଁ ଦିଅ ଦେଖାଇ ଦେବି। ଏହା କହି ସାରିବା ପରେ ଆଜି ସ୍ୱପ୍ନରେ ଆଜି କହୁଛନ୍ତି
1: କଣ କହିଲେ?

0: ବିଶ୍ୱବସୁ ମାଧବାଜି କହିଲେ କଣ
1: କହିଲେ
0: ହେ ବିଶ୍ୱବସୁ ଝିଅ ଜୟ ଦର୍ଶନ କରିବା ସତ ହେଲେ ମୋର ଅବସ୍ଥାନ କହିବ ଆଣିଲା ବେଳେ ନୟନରେ ବସ୍ତ୍ର ବାନ୍ଧି ସେମାନଙ୍କୁ ଘରୁ ବାହାର କରିବ ଯେତେବେଳେ ଘରୁ ବାହାର କରିବେ ସେତେବେଳେ ନମନାରାୟଣ ଉଚ୍ଚାରଣ କରିବେ ଆଉ ବାଟରେ କଥାବାର୍ତ୍ତା କିଛି କହିବେ ଏସବୁ ସକଳ ବୃତ୍ତାନ୍ତ ଶୁଣେଇ ସାରିବା ପରେ ଲଳିତା ଆଜି ମନବଦରେ ଚିନ୍ତା କରି ବିଦ୍ୟାପତି କହିଲେ କଣ ବିଦ୍ୟାପତି ସଙ୍ଗେ

ଚହଲା କାର୍ଯ୍ୟକ୍ରମରେ ଓଡ଼ିଶୀ କୀର୍ତ୍ତନ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ କମଳାକାନ୍ତ ବେହେରା ଏବଂ ସାକ୍ଷୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନା ଶର୍ମିଷ୍ଠା ମହାନ୍ତି।

0: ମାତୃତ୍ୱ ଏକ ଆଶୀର୍ବାଦ। ସୁସ୍ଥ ପିଲାଟିଏ ପାଇବାକୁ ହେଲେ ମାଆର ଉପଯୁକ୍ତ ଯତ୍ନ ନେବା ଦରକାର। ଗର୍ଭାବସ୍ଥାରେ ପ୍ରଥମରୁ ହିଁ ମାଆର ସ୍ୱତନ୍ତ୍ର ଯତ୍ନ ଦରକାର। ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା, ବିଶ୍ରାମ ନେବା ଏବଂ ଠିକ୍ ସମୟରେ ଟୀକାକରଣ କରିବା ଦରକାର। ତେବେ ଯାଇ ମା ସୁସ୍ଥ ରହିବ। ଆମର ଅଙ୍ଗନୱାଡ଼ି ମାନଙ୍କରେ ଅଙ୍ଗନୱାଡ଼ି କର୍ମୀ ଅଛନ୍ତି, ତା ଛଡ଼ା ଆଶାକର୍ମୀମାନେ ଅଛନ୍ତି। ସେମାନଙ୍କ ସହିତ ନିୟମିତ ପରାମର୍ଶ କରିବା ଦରକାର। ଅଙ୍ଗନୱାଡ଼ି ମାନଙ୍କରେ ଆଇରନ୍ ବଟିକା ମଧ୍ୟ ମିଳୁଛି, ତାକୁ ମଧ୍ୟ ନେଇକି ନିୟମିତ ଖାଇବା ଦରକାର। ଯଦି ଗର୍ଭବତୀ ମା ଜଣଙ୍କ ଲୌହ ବଟିକା ନ ଖାଆନ୍ତି ତେବେ ରକ୍ତହୀନତାର ଶିକାର ହେବେ। ଏହି ଗର୍ଭାବସ୍ଥାରେ ରକ୍ତହୀନତା ଆଉ ତାର ହୋମିଓପାଥିକ ଉପଚାର ସମ୍ପର୍କରେ ଆଜି ଆସନ୍ତୁ ଜାଣିବା। କହୁଛନ୍ତି ଡାକ୍ତର ଶୁଭଙ୍କରୀ ମିଶ୍ର।
1: ସାଧାରଣତଃ ଗର୍ଭାବସ୍ଥା ଏକ ଜଟିଳ ପ୍ରକ୍ରିୟା। ଭ୍ରୂଣଟିଏ ପୂର୍ଣ୍ଣ ବିକଶିତ ଶିଶୁରେ ପରିଣତ ହେବା ପର୍ଯ୍ୟନ୍ତ ସେ ମାଆର ଜରାୟୁରେ ହିଁ ରହିଥାଏ ଏବଂ ତାହାର ଏହି ବିକାଶ ପ୍ରକ୍ରିୟା ପାଇଁ ତାର ଆବଶ୍ୟକ ହୋଇଥିବା ପୋଷଣ ସେ ମାଆଠାରୁ ହିଁ ଗ୍ରହଣ କରିଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ମାଆର ଜରାୟୁ ମଧ୍ୟରେ ଥିଲେ ମଧ୍ୟ ମାଆ ଗ୍ରହଣ କରୁଥିବା ଖାଦ୍ୟର ପୋଷକ ତତ୍ତ୍ୱ ତା ଶରୀର ଗଠନରେ ସହାୟକ ହୋଇଥାଏ। ରକ୍ତହୀନତା ଗର୍ଭାବସ୍ଥା ସମୟରେ ଗର୍ଭବତୀଠାରେ ଦେଖାଦେଲେ ତାହା ଅତି ଗୁରୁତର ସମସ୍ୟା ସୃଷ୍ଟି କରିଥାଏ, ଯାହା ଉଭୟ ମା ଓ ଗର୍ଭସ୍ଥ ଶିଶୁ ପାଇଁ ପ୍ରତିକୂଳ ଅବସ୍ଥା ସୃଷ୍ଟି କରେ। ଯଦି ରକ୍ତରେ ହିମୋଗ୍ଲୋବିନ୍ର ପରସେଣ୍ଟେଜ 11 ତଳକୁ ରହେ ଆମେ ତାକୁ ସାଧାରଣ ରକ୍ତହୀନତା, 9 ତଳକୁ ରହିଲେ ମଧ୍ୟମ ଧରଣର ରକ୍ତହୀନତା ଏବଂ 7 ବା ତାଠାରୁ କମ୍ ରହିଲେ ଆମେ ତାକୁ ଗୁରୁତର ରକ୍ତହୀନତା ବୋଲି କହିଥାଉ। ଗର୍ଭାବସ୍ଥାରେ ଯେତେବେଳେ ରକ୍ତହୀନତା ଦେଖାଯାଏ ସେତେବେଳେ ରକ୍ତରେ ପର୍ଯ୍ୟାପ୍ତ ପରିମାଣର ଲୋହିତ ରକ୍ତକଣିକାର ଅଭାବ ଦେଖାଯାଏ, ଫଳରେ ମା ଓ ଗର୍ଭସ୍ଥ ଶିଶୁକୁ ଅମ୍ଳଜାନ ବା ଅକ୍ସିଜେନ୍ ଠିକ୍ ଭାବେ ପହଞ୍ଚିପାରେ ନାହିଁ। ଗର୍ଭାବସ୍ଥାରେ ମାଆର ଶରୀର ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଅଧିକ ରକ୍ତ ସୃଷ୍ଟି କରିଥାଏ। ଯଦି ଗର୍ଭବତୀଟିଏ ପର୍ଯ୍ୟାପ୍ତ ପରିମାଣର ଲୌହସାର ଏବଂ ଅନ୍ୟ ପୋଷକ ତତ୍ତ୍ୱ ନ ପାଏ ତାହେଲେ ତାହାର ଶରୀର ଅଧିକ ରକ୍ତକଣିକା ସୃଷ୍ଟି କରିପାରିବ ନାହିଁ, ଫଳରେ ଶିଶୁର ବିକାଶ ବାଧାପ୍ରାପ୍ତ ହେବା ସହ ମାଆଟିର ସ୍ୱାସ୍ଥ୍ୟ ମଧ୍ୟ କ୍ଷତିଗ୍ରସ୍ତ ହେବ। ଗର୍ଭାବସ୍ଥା ସମୟରେ ଦେଖାଦେଉଥିବା ରକ୍ତହୀନତାକୁ ଆମେ ମୁଖ୍ୟତଃ 3 ଶ୍ରେଣୀଭୁକ୍ତ କରିଥାଉ। ପୋଷଣରେ ଲୌହସାରର ଅଭାବ ଯୋଗୁଁ ଦେଖାଦେଉଥିବା ରକ୍ତହୀନତା ବା ଆଇରନ୍ ଡେଫିସିଏନ୍ସି ଏନିମିଆ, ପୋଷଣରେ ଫୋଲେଟ୍ର ଅଭାବ ଯୋଗୁଁ ଦେଖାଦେଉଥିବା ରକ୍ତହୀନତା ବା ଫୋଲେଟ୍ ଡେଫିସିଏନ୍ସି ଏନିମିଆ, ଏବଂ ଭିଟାମିନ୍ B12ର ଅଭାବ ଯୋଗୁଁ ସୃଷ୍ଟି ହୋଇଥିବା ରକ୍ତହୀନତା ବା ଭିଟାମିନ୍ B12 ଡେଫିସିଏନ୍ସି ଏନିମିଆ। ଯେତେବେଳେ ଶରୀରରେ ଲୌହ ଅଂଶ କମିଯାଏ ସେତେବେଳେ ସେ ପର୍ଯ୍ୟାପ୍ତ ପରିମାଣର ହିମୋଗ୍ଲୋବିନ୍ ସୃଷ୍ଟି କରିପାରେ ନାହିଁ, ଯାହା ହେଉଛି ଲାଲ ରକ୍ତକଣିକାର ପ୍ରୋଟିନ୍ ଅଂଶ। ଏହା ଲଙ୍ଗ୍ସ ବା ଫୁସ୍ଫୁସ୍ରୁ ଅମ୍ଳଜାନକୁ ଶରୀରର ବିଭିନ୍ନ ଅଂଶକୁ ବହନ କରିଥାଏ। ତେଣୁ ଏହି ପ୍ରକାର ରକ୍ତହୀନତାରେ ରକ୍ତ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ହେଉଥିବା ଅମ୍ଳଜାନକୁ ମା ଓ ଗର୍ଭସ୍ଥ ଶିଶୁକୁ ଯୋଗାଇ ପାରିନଥାଏ, ଫଳରେ ମା ଓ ଗର୍ଭସ୍ଥ ଶିଶୁର ବିକାଶ ଉପରେ ଏହା ପ୍ରତିକୂଳ ଅବସ୍ଥା ସୃଷ୍ଟି କରିଥାଏ। ଏହି ଆଇରନ୍ ଡେଫିସିଏନ୍ସି ଏନିମିଆ ହେଉଛି ସବୁଠୁ ଅଧିକ ଦେଖାଦେଉଥିବା ଏନିମିଆ ବା ରକ୍ତହୀନତା। ଫୋଲେଟ୍ରେ ଅଭାବଜନିତ ରକ୍ତହୀନତା ଆଉ ଗୋଟିଏ ଧରଣର ରକ୍ତହୀନତା। ଫୋଲେଟ୍ ହେଉଛି ଗୋଟିଏ ଭିଟାମିନ୍ ଯାହା କିଛି ସବୁଜ ଓ ପତ୍ରଯୁକ୍ତ ପନିପରିବାରେ ମିଳିଥାଏ। ଏହା ନୂଆ କୋଷ ସୃଷ୍ଟି କରିବା ପାଇଁ ଆବଶ୍ୟକ ହୋଇଥାଏ। ଲୋହିତ ରକ୍ତକଣିକା ସୃଷ୍ଟି କରିବା ପାଇଁ ମଧ୍ୟ ଏହାର ଆବଶ୍ୟକତା ରହିଛି। ଗର୍ଭାବସ୍ଥାରେ ମହିଳାଟିଏ ଅଧିକ ଫୋଲେଟ୍ ଆବଶ୍ୟକ କରିଥାଏ, କିନ୍ତୁ ବହୁ ସମୟରେ ଗର୍ଭବତୀଟିଏ ତା ଖାଦ୍ୟରୁ ଅଧିକ ଫୋଲେଟ୍ ପାଇପାରିନଥାଏ। ସେ ସମୟରେ ମାଆଟିର ଶରୀରର ପର୍ଯ୍ୟାପ୍ତ ପରିମାଣରେ ସୁସ୍ଥ ଲୌହ ରକ୍ତକଣିକା ସୃଷ୍ଟି ହୋଇପାରିନଥାଏ, ଫଳରେ ଗର୍ଭସ୍ଥ ଶିଶୁରେ ତିଆରି ହେଉଥିବା ନୂଆ କୋଷମାନଙ୍କୁ ଯଥେଷ୍ଟ ପରିମାଣର ଅକ୍ସିଜେନ୍ ପହଞ୍ଚିପାରିନଥାଏ। ଫୋଲେଟ୍ ଡେଫିସିଏନ୍ସି ଯୋଗୁଁ ଶିଶୁର ଶରୀର ଠିକ୍ ଭାବେ ବିକଶିତ ହୋଇପାରେ ନାହିଁ ଏବଂ ବିଭିନ୍ନ ପ୍ରକାର ଜନ୍ମଜନିତ ଅସୁବିଧା ଦେଖାଯାଏ। ସେ ମଧ୍ୟରୁ ନ୍ୟୁରାଲ ଟ୍ୟୁବ୍ ଆବ୍ନର୍ମାଲିଟିଜ୍ ଏବଂ କମ୍ ଓଜନର ଶିଶୁ ଜନ୍ମ ହେବା ଅନ୍ୟତମ। ଆଉ ଗୋଟିଏ ପ୍ରକାର ରକ୍ତହୀନତା ହେଉଛି ଭିଟାମିନ୍ B12 ଡେଫିସିଏନ୍ସି ଏନିମିଆ। ଶରୀରର ସୁସ୍ଥ ଲୌହ ରକ୍ତକଣିକା ତିଆରି ହେବା ପାଇଁ ଭିଟାମିନ୍ B12ର ଆବଶ୍ୟକତା ରହିଛି। ଯେତେବେଳେ ଗର୍ଭବତୀଟିଏ ତାର ଖାଦ୍ୟ ମାଧ୍ୟମରୁ ଆବଶ୍ୟକ ହୋଇଥିବା ଭିଟାମିନ୍ B12 ପାଇପାରେ ନାହିଁ ସେତେବେଳେ ଶରୀରର ସୁସ୍ଥ ଲୌହ ରକ୍ତକଣିକା ସୃଷ୍ଟି ହୋଇପାରେ ନାହିଁ। ଯେଉଁ ସ୍ତ୍ରୀ ଲୋକମାନେ ମାଛ, ମାଂସ, କ୍ଷୀର, ଅଣ୍ଡା ଖାଇନଥାନ୍ତି ସେମାନଙ୍କ ପାଖରେ ଭିଟାମିନ୍ B12 ଡେଫିସିଏନ୍ସି ଅଧିକ ମାତ୍ରାରେ ଦେଖାଯାଏ, ଫଳରେ ସେମାନେ ସମୟ ଆଗରୁ ପ୍ରସବ କରିବା ସହିତ ତାଙ୍କଠାରୁ ଜନ୍ମିତ ଶିଶୁମାନଙ୍କ ପାଖରେ ଜନ୍ମଜନିତ ଅସୁବିଧା ଦେଖାଯିବାର ଆଶଙ୍କା ଅଧିକ ଥାଏ। ରକ୍ତହୀନତା ଗୋଟିଏ ଗମ୍ଭୀର ସମସ୍ୟା, କିନ୍ତୁ ଏହା ଆହୁରି ଗମ୍ଭୀର ରୂପ

ଧାରଣ କରେ ଯେତେବେଳେ ଗୋଟେରୁ ଅଧିକ ଶିଶୁ ଗର୍ଭରେ ଥାନ୍ତି। ଦୁଇଟି ଗର୍ଭଧାରଣ ମଧ୍ୟରେ ଯଦି ବ୍ୟବଧାନ କମ୍ ଥାଏ, ଗର୍ଭାବସ୍ଥାରେ ଯଦି ଅଧିକ ବାନ୍ତି ହୁଏ, କମ୍ ବୟସ ବା 18 ବର୍ଷରୁ କମ୍ ବୟସରେ ଗର୍ଭଧାରଣ ହୋଇଥାଏ, ଗର୍ଭଧାରଣ ପୂର୍ବରୁ ବା ସମୟରେ ଯଦି ଗର୍ଭବତୀଟି ହୁକ୍ ୱାର୍ମ ଦ୍ୱାରା ସଂକ୍ରମିତ ହୋଇଥାଏ, ଗର୍ଭଧାରଣ ପୂର୍ବରୁ ବା ସମୟରେ ମ୍ୟାଲେରିଆରେ ଗର୍ଭବତୀଟି ଆକ୍ରାନ୍ତ ହୋଇଥାଏ, ଏବଂ ଯଦି ଗର୍ଭଧାରଣ ପୂର୍ବରୁ ଗର୍ଭବତୀ ଜଣଙ୍କ ରକ୍ତହୀନତାର ଶିକାର ହୋଇଥାଏ। ରକ୍ତହୀନତାର ଶିକାର ହୋଇଥିଲେ ମଧ୍ୟ ସେ ଯଦି ଉପଯୁକ୍ତ ପରିମାଣର ଲୌହସାରଯୁକ୍ତ ଖାଦ୍ୟ ଖାଇନଥାଏ, ଏହିସବୁ ପରିସ୍ଥିତିରେ ରକ୍ତହୀନତା ଗମ୍ଭୀର ରୂପ ଧାରଣ କରେ। ଭାରତରେ, ଓଡ଼ିଶାରେ, ବିଶେଷ କରି ଆମ ମୟୂରଭଞ୍ଜରେ ଏହି ରକ୍ତହୀନତା ପ୍ରାୟ ଦେଖାଦେଇଥାଏ। ଏହାର କାରଣ ହେଲା ଆମ ଗର୍ଭବତୀମାନେ ଯେଉଁ ପରିମାଣର କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା କଥା ତାହା ପାଇନଥାନ୍ତି, ବା ଶିକ୍ଷା ଓ ଜାଗ୍ରତାର ଅଭାବ ଯୋଗୁଁ ଅନ୍ଧବିଶ୍ୱାସର ଶିକାର ହୋଇ ତାହା ଖାଇନଥାନ୍ତି। ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ସେମାନେ କିଶୋରୀ ଅବସ୍ଥାରେ ବିଭିନ୍ନ ପ୍ରକାର କୃମିଜନିତ ରୋଗରେ ସଂକ୍ରମିତ ହୋଇଥାନ୍ତି ଏବଂ ସେମାନେ ରକ୍ତହୀନତାର ଶିକାର ହୋଇଥାନ୍ତି। ପରେ ଯେତେବେଳେ ଏହି କିଶୋରୀଟିଏ ଗର୍ଭ ଧାରଣ କରେ, ତାଠାରେ ସେତେବେଳେ ଏହି ରକ୍ତହୀନତା ଆହୁରି ବଢ଼ିଯାଏ। ଯଦି ଗର୍ଭବତୀଟିଏ ରକ୍ତହୀନତାର ଶିକାର ହୁଏ ଏବଂ ସେ ଠିକ୍ ସମୟରେ ତାର ଉପଚାର ନ କରେ, ତେବେ ତାର ଗର୍ଭସ୍ଥ ଶିଶୁର ମେରୁଦଣ୍ଡ ଓ ମସ୍ତିଷ୍କର ବିକାଶରେ ସବୁଠୁ ଅଧିକ ବାଧା ସୃଷ୍ଟି ହୁଏ। ପ୍ରସବ ସମୟ ପୂର୍ବରୁ ପ୍ରସବ ହୋଇଥାଏ ଏବଂ କମ୍ ଓଜନଯୁକ୍ତ ଶିଶୁଟିଏ ଜନ୍ମ ହୋଇଥାଏ। ଯଦି ରକ୍ତହୀନତାଟିଏ ଶିକାର ହୋଇଥିବା ମାଆଟିର ପ୍ରସବ ହୁଏ, ତେବେ ପ୍ରସବ ସମୟରେ ମଧ୍ୟ ବ୍ଲଡ୍ କିଛି ଲସ୍ ହୋଇଥାଏ, ଫଳରେ ମାଆଟିର ଜୀବନ ପ୍ରତି ବିପଦ ଦେଖାଦେଇଥାଏ। ଗର୍ଭାବସ୍ଥାରେ ରକ୍ତହୀନତାର ଲକ୍ଷଣ ସବୁ ହେଲା ଥକା ଲାଗିବା, ଧଇଁସଇଁ ଲାଗିବା, ଛାତି ବଥା ହେବା, ଅଳସୁଆ ଲାଗିବା, ଚର୍ମ, ନଖ ଓ ଓଠ ସେତା ପଡ଼ିବା, ପାଦ ଓ ପାପୁଲି ଥଣ୍ଡା ଲାଗିବା, ଗୋଡ଼, ହାତ ଓ ମୁହଁ ଫୁଲିବା। କିନ୍ତୁ ରକ୍ତହୀନତାର ପ୍ରଥମ ଅବସ୍ଥାରେ ଏହି ଲକ୍ଷଣ ହୁଏତ ଦେଖାଦେଇ ନପାରେ, ତେଣୁ ନିୟମିତ ରକ୍ତ ପରୀକ୍ଷା ଦ୍ୱାରା ଏହା ଜଣାପଡ଼ିଥାଏ। ଏହାଛଡ଼ା ଆମ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଏହି ପରୀକ୍ଷା କରାଯାଇଥାଏ। ଜଣେ ଗର୍ଭବତୀ ପ୍ରତି ମାସରେ ମମତା ଦିବସରେ ଏହି ପରୀକ୍ଷା କରିପାରିବ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା। ଏହା ମାଗଣାରେ କରାଯାଇଥାଏ ଏବଂ ଲୌହ ବଟିକା ବିତରଣ କରାଯାଇଥାଏ। ଜଣେ ଯଦି ରକ୍ତହୀନତାର ଶିକାର ହୋଇଥାଏ, ତେବେ ତାକୁ ଆଇରନ୍ ଓ ଫୋଲିକ୍ ଏସିଡ୍ର ବଟିକା ଖାଇବାକୁ ପଡ଼ିଥାଏ। ତା ସହିତ ସେ ତାର ନିତିଦିନିଆ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ଖାଇବା ଆବଶ୍ୟକ। ଗୋଟିଏ ମାସ ପରେ ପୁଣି ଆଉଥରେ ରକ୍ତ ପରୀକ୍ଷା କରିବା ଦରକାର, ଫଳରେ ଜାଣିହେବ ତାର ରକ୍ତହୀନତା କେତେ ମାତ୍ରାରେ ଠିକ୍ ହୋଇପାରିଛି। ଯଦି ଔଷଧ ଓ ଖାଦ୍ୟ ଦ୍ୱାରା ରକ୍ତହୀନତା ଠିକ୍ ହୋଇନପାରେ, ତେବେ କେତେକ କ୍ଷେତ୍ରରେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ମଧ୍ୟ କରାଯାଇଥାଏ। ଭିଟାମିନ୍ B12 ଜନିତ ରକ୍ତହୀନତା ଠିକ୍ କରିବା ପାଇଁ ଭିଟାମିନ୍ B12 ଯୁକ୍ତ ସପ୍ଲିମେଣ୍ଟ ଦିଆଯାଇଥାଏ, ଯାହା ମୁଖ୍ୟତଃ ମାଂସ, ଅଣ୍ଡା ଓ ଦୁଗ୍ଧଜାତୀୟ ଖାଦ୍ୟରେ ଉପଲବ୍ଧ ହୁଏ। ଗର୍ଭାବସ୍ଥାରେ ପ୍ରଥମ 3 ମାସରେ ଗର୍ଭବତୀଟିଏ ବାନ୍ତି ବା ମର୍ଣ୍ଣିଂ ସିକ୍ନେସ୍ର ଶିକାର ହୁଏ। କେତେକ କ୍ଷେତ୍ରରେ ଏହା ଅତି ଅଧିକ ଥର ହୋଇଥାଏ, ଫଳରେ ମାଆଟି ଯାହା ଖାଦ୍ୟ ଗ୍ରହଣ କରିଥାଏ ତାର ମୁଖ୍ୟ ଅଂଶ ବାହାରିଯାଏ ଏବଂ ତାର ଶରୀରକୁ ଠିକ୍ ପୋଷଣ ତତ୍ତ୍ୱ ଯାଇପାରିନଥାଏ। ଏହି ଗର୍ଭବତୀମାନେ ଯଦି ରକ୍ତହୀନତାର ଶିକାର ହୁଅନ୍ତି, ତେବେ ପ୍ରଥମେ ସେମାନଙ୍କର ବାନ୍ତିକୁ ଠିକ୍ କରିବାକୁ ପଡ଼ିଥାଏ। କେତେକ କ୍ଷେତ୍ରରେ ଗର୍ଭାବସ୍ଥାରେ ଖାଦ୍ୟ ଗ୍ରହଣ କରିବାକୁ ଇଚ୍ଛା ହୋଇନଥାଏ, କିନ୍ତୁ ଅଳ୍ପ ଅଳ୍ପ କରି ଗର୍ଭବତୀଟିଏ ବେଶୀ ଥର ଖାଇବା ଆବଶ୍ୟକ ହୋଇଥାଏ। ଜଣେ ଗର୍ଭବତୀ ଯଦି ଗର୍ଭଧାରଣ ପୂର୍ବରୁ ବା ଗର୍ଭାବସ୍ଥାରେ ତା ନିଜର ଉପଯୁକ୍ତ ଯତ୍ନ ନିଏ ଏବଂ ଠିକ୍ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ଖାଏ, ରକ୍ତହୀନତାକୁ ଏଡ଼ାଇ ଯାଇପାରିବ। ଯଦି ବା ସ୍ୱଳ୍ପ ରକ୍ତହୀନତା ଦେଖାଯାଏ, ସେ ତାକୁ ସହଜରେ ଅତିକ୍ରମ କରିପାରିବ, ଫଳରେ ତାର ଗର୍ଭସ୍ଥ ସନ୍ତାନ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ତେଣୁ ସେ ଗର୍ଭାବସ୍ଥାରେ ଏବଂ ଗର୍ଭଧାରଣ ପୂର୍ବରୁ ପ୍ରଚୁର ଲୌହସାରଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। ଆମ ଘରୁ ଓ ବାଡ଼ି ବଗିଚାରୁ ଆମେ ପର୍ଯ୍ୟାପ୍ତ ପରିମାଣରେ ଲୌହସାରଯୁକ୍ତ ଖାଦ୍ୟ ପାଇପାରିବା। ସବୁ ପ୍ରକାର ଶାଗରୁ ଆମେ ଲୌହସାର ପାଇପାରିବା, ସେ ମଧ୍ୟରୁ ସଜନା, ପାଳଙ୍ଗ, କୋଶଳା, ପୋଇ ଇତ୍ୟାଦି ଅନ୍ୟତମ। ପୋଇ ଓ ସଜନା ଶାଗରେ ଲୌହସାର ପ୍ରଚୁର ମାତ୍ରାରେ ଭରି ରହିଥାଏ, ଯାହା ଆମ ସମସ୍ତଙ୍କ ବାଡ଼ି ବଗିଚାରୁ ଆରାମରେ ମିଳିପାରିବ। ସଜନା ଛୁଇଁରେ ମଧ୍ୟ ଲୌହସାର ବହୁତ ଅଧିକ ପରିମାଣରେ ମିଳିଥାଏ। ସମସ୍ତ ଡାଲି ଜାତୀୟ ଶସ୍ୟ, ବିଶେଷ କରି ଚୋକଡ଼ଯୁକ୍ତ ଶସ୍ୟରେ ଲୌହସାରର ପରିମାଣ ବହୁତ ଅଧିକ। ଗର୍ଭବତୀଟିଏ ଯଦି କଞ୍ଚା କଦଳୀ ଓ ପାଚିଲା କଦଳୀ ମଧ୍ୟ ଖାଇବ, ସେଥିରେ ମଧ୍ୟ ଲୌହସାର ସେ ବହୁଳ ମାତ୍ରାରେ ପାଇପାରିବ। ଏହାଛଡ଼ା ଅନ୍ୟ ଲୌହସାରଯୁକ୍ତ ପନିପରିବା ଯଥା ଟମାଟୋ, ବିନ୍ସ, ବୋଇତାଳୁ, ବାଇଗଣ, ମଟର ଛୁଇଁ, ଗାଜର, ବିଟ୍, ଆଳୁ, ନାଡୁକା ଇତ୍ୟାଦି ମଧ୍ୟ ଖାଇବା ଉଚିତ। ସେହିପରି ଫଳମାନଙ୍କ ମଧ୍ୟରେ ସେଓ, କମଳା, ଡାଳିମ୍ବ ଇତ୍ୟାଦି ମଧ୍ୟ ଅନ୍ୟତମ। ଗର୍ଭବତୀମାନେ ସୋୟାବିନ୍, କୋଜା ମୁଗ, ଗୁଡ଼, ରାଜମା, ନାଲି ଚୁଡ଼ା, ବଗଡ଼ା ଚାଉଳ ଇତ୍ୟାଦି ମଧ୍ୟ ଖାଇବା ଆବଶ୍ୟକ। କ୍ଷୀର, ଅଣ୍ଡା, ମାଂସ, ବିଶେଷ କରି ମାଂସର କଲିଜା, ଚୁନା ମାଛ, ଚିଙ୍ଗୁଡ଼ି, ଗେଣ୍ଡା ଇତ୍ୟାଦି ମଧ୍ୟ ଖାଇବା ଉଚିତ। ଶୁଖିଲା ଫଳ, ଖଜୁରୀ, କିସମିସ, ପିସ୍ତାବାଦାମ, ଅଖରୋଟ ଇତ୍ୟାଦି ମଧ୍ୟ ଖାଇବା ଆବଶ୍ୟକ। ବିଶେଷ କରି ରାନ୍ଧୁଥିବା ଖାଦ୍ୟକୁ ଲୁହା ପାତ୍ରରେ, ଯେମିତି ଲୁହା ହାଣ୍ଡି, ଲୁହା ଖଡ଼ିକା ଓ ଲୁହା କଡ଼େଇରେ ରାନ୍ଧିବା ଉଚିତ। ଖାଦ୍ୟକୁ ଅଧିକ ସିଝାଇବା ଅନୁଚିତ। ଖାଉଥିବା ଖାଦ୍ୟରେ ସବୁଦିନ ଗୁଡ଼ ଖାଇବା ଆବଶ୍ୟକ। ଖଜୁରୀ ଗୁଡ଼ ଅତି ଉପଯୋଗୀ ଅଟେ। ଆମେ ଖାଉଥିବା ଖାଦ୍ୟରେ ଥିବା ଲୌହସାର ଶରୀରରେ ଠିକ୍ ଭାବେ ମିଶିବା ପାଇଁ ଭିଟାମିନ୍ ସି'ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗର୍ଭବତୀଟିଏ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଅତି ଆବଶ୍ୟକ, ଯାହାଦ୍ୱାରା ସେ ଖାଉଥିବା ଖାଦ୍ୟରୁ ଲୌହସାର ଠିକ୍ ଭାବେ ତାର ଶରୀରରେ ଶୋଷିତ ହୋଇପାରିବ।

0: ଏସବୁ ହେଲା ଖଟା ଲାଗୁଥିବା ଫଳ ଯଥା ଲେମ୍ବୁ, କମଳା, ଟମାଟୋ ଇତ୍ୟାଦି। ଆଉ ଗୋଟେ କଥା ପ୍ରତି ଧ୍ୟାନ ଦେବା ମଧ୍ୟ ଉଚିତ, ଗର୍ଭାବସ୍ଥାରେ ଚା ଓ କଫି ପିଇବା ଏକଦମ ଅନୁଚିତ। ଏହାଦ୍ୱାରା ଲୌହସାର ଆମ ଶରୀରରେ ଠିକ୍ ଭାବେ ମିଶିପାରି ନଥାଏ। ଗର୍ଭାବସ୍ଥାରେ ରକ୍ତହୀନତାର ମୁକାବିଲା ପାଇଁ ହୋମିଓପାଥିକ ମେଡିସିନ୍ ବହୁତ ଫଳପ୍ରଦ ହୋଇଥାଏ। ସେସବୁ ମଧ୍ୟରୁ ଫେରମ୍ଫସ୍, ଫେରମେଟ୍, ଚାଇନା, ନକ୍ସ ଭୂମିକା, ଆଲ୍ଟାରିନିସ୍ ଫେରିନୋସା ଅନ୍ୟତମ। କିନ୍ତୁ ଏସବୁ ମେଡିସିନ୍ ବ୍ୟବହାର କରିବା ପୂର୍ବରୁ ଜଣେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ। ଏଣୁ ପ୍ରଥମରୁ ଯଦି ଗର୍ଭବତୀଟିଏ ଟିକେ ସଜାଗ ହୋଇ ନିଜକୁ ସୁସ୍ଥ ରଖିବ, ଅନ୍ୟ ଖାଦ୍ୟ ସହିତ ନିୟମିତ ଲୌହସାରଯୁକ୍ତ ଖାଦ୍ୟ ଖାଇବ, ତେବେ ସେ ନିଜକୁ ରକ୍ତହୀନତାରୁ ରକ୍ଷା କରିବା ସହ ସୁସ୍ଥ ଓ ପରିପକ୍ୱ ସନ୍ତାନଟିଏ ଠିକ୍ ସମୟରେ ଜନ୍ମ ଦେଇପାରିବ।
1: ଗର୍ଭାବସ୍ଥାରେ କିଭଳି ନିଜର ଯତ୍ନ ନେବେ, କେମିତିକା କ'ଣ ଖାଦ୍ୟ ଖାଇବେ, କ'ଣ ସବୁ ଯତ୍ନ ନେବା ନିହାତି ଦରକାର, ଏ ସମ୍ପର୍କରେ ଡାକ୍ତର ଶୁଭଙ୍କରୀ ମିଶ୍ରଙ୍କ ଠାରୁ ତ ଶୁଣିଲେ। ପ୍ରସୂତି ହେଲା ପରେ ମାଆର ସ୍ୱତନ୍ତ୍ର ଯତ୍ନ ସହ ପିଲାର ମଧ୍ୟ ସ୍ୱତନ୍ତ୍ର ଯତ୍ନ ଦରକାର। ଏଇ ଯେମିତି 6 ମାସ ପର୍ଯ୍ୟନ୍ତ ତାକୁ କେବଳ ମାଆ କ୍ଷୀର ଖୁଆଇବା ଦରକାର। ମାଆ କ୍ଷୀରରୁ ହିଁ ସେ ତାର ସମସ୍ତ ପ୍ରକାରର ଖାଦ୍ୟସାର ପାଇପାରେ ଏବଂ ତାକୁ ବଢ଼ିବାରେ ସାହାଯ୍ୟ କରେ ଏବଂ ତାର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। କିନ୍ତୁ 6 ମାସ ହେଲା ପରେ ତାକୁ ଅର୍ଦ୍ଧତରଳ ଖାଦ୍ୟ ଦେବା ଦରକାର ଏବଂ ତାକୁ ବର୍ଷେ ହେଲା ବେଳକୁ ସେ ଯେମିତି ଆମର ସବୁ ଖାଦ୍ୟ ସହ ପରିଚିତ ହୋଇଥିବ, ଆମ ସହ ସବୁ ଖାଦ୍ୟ ଖାଇପାରୁଥିବ, ସେଭଳିଆ ତାକୁ ଖାଦ୍ୟ ଦେବା ଦରକାର। ତେଣୁ ଏ ପ୍ରଥମ 6 ମାସ ହେଲା ପିଲା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ। ସେହି ସମୟରେ ତାକୁ ଠିକ୍ ଭାବରେ ମା କ୍ଷୀର ଖାଇବାକୁ ଦେଲେ ସେ ସୁସ୍ଥ ହୋଇ ବଢ଼ିଥାଏ ଏବଂ ପରବର୍ତ୍ତୀ ସମୟରେ ସେ ନିରୋଗ ରୁହେ। ତେଣୁ ମା କ୍ଷୀରର ବିକଳ୍ପ ନାହିଁ, ମା କ୍ଷୀର ହିଁ ପିଲା ପାଇଁ ସର୍ବୋତ୍କୃଷ୍ଟ ଖାଦ୍ୟ।

0: ଆମେ ରୋଷେଇ କଲାବେଳେ ପ୍ରତ୍ୟେକ ଦିନ କିଛି ନା କିଛି ତରକାରୀ କରୁ, ଆଉ ବେଳେବେଳେ ସମୟ ଅଭାବ ହେଉ ଅବା ଖାଇବାକୁ ଇଚ୍ଛା ନଥିବାରୁ ବିଭିନ୍ନ ପ୍ରକାରର ପରିବାକୁ ଆମେ ଖାଉନା, ପୁଣି ପିଲାମାନେ ବାଛି ବାଛିକା ଖାଆନ୍ତି। କେତେକ ପିଲା କଲରା ଖାଆନ୍ତି ନାହିଁ, ମୂଳା ଖାଆନ୍ତି ନାହିଁ, ଆଉ କେତେକ ପିଲା ଜମାରୁ ପନିପରିବା ଖାଆନ୍ତିନି। କିନ୍ତୁ ପନିପରିବା ଆମ ଦେହ ପାଇଁ ଖୁବ୍ ଆବଶ୍ୟକ। ଆମେ ଯଦି ବିଭିନ୍ନ ଋତୁରେ ମିଳୁଥିବା ପନିପରିବାକୁ ନ ଖାଉ ତାହେଲେ ଶରୀର ଅସୁସ୍ଥ ହେବ, ଠିକ୍ ଭାବରେ ଖାଦ୍ୟସାର ଦେହକୁ ଯିବ ନାହିଁ। ତେଣୁ ଖାଦ୍ୟରେ ଆମର ବିଭିନ୍ନ ପ୍ରକାର ପନିପରିବାକୁ ସାମିଲ କରିବା ଦରକାର। ବିଭିନ୍ନ ପନିପରିବାର ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଅଛି। କେଉଁ ପନିପରିବାର କି ପ୍ରକାର ଔଷଧୀୟ ଗୁଣ ଅଛି ଆଜି ଆସନ୍ତୁ ଶୁଣିବା। କହୁଛନ୍ତି ଅର୍ଚ୍ଚନା ପାଣିଗ୍ରାହୀ,
1: ପନିପରିବା ଦ୍ୱାରା ବ୍ୟକ୍ତିକୁ ସହଜରେ ଭିଟାମିନ, ଖଣିଜ ଲବଣ, କାର୍ବୋହାଇଡ୍ରେଟ୍ ମିଳିଥାଏ। ପନିପରିବାରେ ଏଭଳି ଅନେକ ଖଣିଜ ଲବଣ ରହିଥାଏ ଯେଉଁଗୁଡ଼ିକ ଦ୍ୱାରା ଆମ ଶରୀରର ଅନେକ ରୋଗ ଭଲ ହୋଇପାରିବ। ଏଭଳି କିଛି ରୋଗ ରହିଛି ଯାହା କେବଳ ଭିଟାମିନ ତଥା ପୋଷକ ପଦାର୍ଥଗୁଡ଼ିକର ଅଭାବରୁ ହୋଇଥାଏ, ସେଗୁଡ଼ିକୁ କେତେକ ବିଶେଷ ପନିପରିବା ସେବନ ଦ୍ୱାରା ଠିକ୍ କରାଯାଇପାରିବ। ତେଣୁ ପ୍ରତ୍ୟେକ ମନୁଷ୍ୟ ଋତୁ ଅନୁଯାୟୀ ମିଳୁଥିବା ପନିପରିବା ସେବନ କରିବା ଉଚିତ। ଆଳୁରେ ପର୍ଯ୍ୟାପ୍ତ ପରିମାଣରେ ଶ୍ୱେତସାର, କ୍ୟାଲସିୟମ, ଲୌହ, ଭିଟାମିନ୍ ସି ତଥା ଫସ୍ଫରସ୍ ରହିଥାଏ। ଆଳୁକୁ ସିଝାଇ ଖାଇବା ଦ୍ୱାରା ଅନ୍ତରରେ ମଳ ସଢ଼ିବା ଦୂର ହୋଇଥାଏ। ଏହାକୁ ଖାଇ ଅନ୍ତରରେ ଜମା ହୋଇଥିବା ବିଷାକ୍ତ ଦ୍ରବ୍ୟ ନଷ୍ଟ କରାଯାଇପାରିଥାଏ। ଆଳୁକୁ ସିଝାଇ ଖାଇବା ଦ୍ୱାରା ଶରୀରରେ ପଟାସିୟମର ମାତ୍ରା ବିକଶିତ ହୋଇଥାଏ। ଏହାଫଳରେ କିଡ଼ନୀରେ ଏକତ୍ରିତ ସୋଡ଼ିୟମକୁ ବହୁତ ଶୀଘ୍ର ବାହାର କରି କିଡ଼ନୀକୁ ରୋଗ ଓ ଫୁଲିବାରୁ ରକ୍ଷା କରାଯାଇପାରେ। ନିଆଁରେ ପଡ଼ିଗଲେ କଞ୍ଚା ଆଳୁକୁ ଛେଚି ଲେପ କରିବା ଦ୍ୱାରା ତୁରନ୍ତ ଲାଭ ମିଳିଥାଏ ତଥା ଫୋଟକା ହୁଏ ନାହିଁ। ଆଳୁ ପତ୍ରର ରସ କଫକୁ ଦୂର କରିଥାଏ। ଉଚ୍ଚ ରକ୍ତଚାପରେ ମଧ୍ୟ ଆଳୁ ଗୁଣକାରୀ। ଉଚ୍ଚ ରକ୍ତଚାପରେ ପାଣିରେ ଟିକେ ଲୁଣ ମିଶାଇ ଆଳୁକୁ ସିଝାନ୍ତୁ। ଏହାପରେ ଆଳୁକୁ ଚୋପା ଛଡ଼ାଇ ଖାଆନ୍ତୁ। ଏହାଦ୍ୱାରା ଉଚ୍ଚ ରକ୍ତଚାପ କମ୍ ହୋଇଥାଏ। ଟାଣ ଖରା କାରଣରୁ ତ୍ୱଚା ବିକୃତ ହୋଇଯାଇଥିଲେ କଞ୍ଚା ଆଳୁ ରସ ପ୍ରତିଦିନ ତ୍ୱଚାରେ ମାଲିସ କରନ୍ତୁ। ଏହାଦ୍ୱାରା ତ୍ୱଚା କୋମଳ, ସଫା ଏବଂ ଚିକ୍କଣ ହୋଇଥାଏ। କିଡ଼ନୀର ପଥରୀ ସମସ୍ୟାରେ ଆଳୁ ସିଝାଇ ଖାଆନ୍ତୁ ଏବଂ ଅଧିକ ମାତ୍ରାରେ ପାଣି ପିଅନ୍ତୁ। ଏହାଦ୍ୱାରା ପଥରୀ ସହଜରେ ବାହାରିଯାଏ। ଅମ୍ଳର ଆଧିକ୍ୟ ହେତୁ ଖଟା ହେଗୁଟି ଆସିଲେ ରୋଗୀକୁ ଆଳୁ ସିଝାଇ ଖାଇବାକୁ ଦେବା ଦ୍ୱାରା ବହୁତ ଲାଭ ମିଳିଥାଏ। ସନ୍ଧି ଫୁଲି ଯାଇଥିଲେ କଞ୍ଚା ଆଳୁକୁ ଛେଚି ଲେପ କରିବା ଦ୍ୱାରା ଶୀଘ୍ର ଫୁଲା ଏବଂ ଯନ୍ତ୍ରଣା ଦୂର ହୁଏ। ଥଣ୍ଡା ପବନ ଯୋଗୁଁ ମୁହଁ ଓ ହାତର ତ୍ୱଚାରେ କୁଞ୍ଚନ ସୃଷ୍ଟି ହୋଇଥିଲେ ଏବଂ ତ୍ୱଚା ଶୁଖିଯାଇ କଦାକାର ହୋଇଯାଇଥିଲେ ଆଳୁକୁ ଛେଚି ଲଗାଇବା ଦ୍ୱାରା କୁଞ୍ଚନ ଦୂର ହୁଏ ଏବଂ ତ୍ୱଚାରେ ଚମକ ଆସିଥାଏ। ଆଳୁକୁ ସିଝାଇ ଚୋପା ଛଡ଼ାଇ ଚକଟି ଦିଅନ୍ତୁ ଏବଂ ଏଥିରେ ଦୁଧ ସର ମିଶାଇ ତ୍ୱଚା ଉପରେ ମାଲିସ କରନ୍ତୁ। ଏହାଦ୍ୱାରା ତ୍ୱଚା କୋମଳ ଏବଂ ନରମ ହୋଇଥାଏ। ସବୁଜ ଆଳୁକୁ ସିଝାଇବା ଦ୍ୱାରା ମଧ୍ୟ ଏହା ଠିକ୍ ଭାବରେ ସିଝେ ନାହିଁ। ଏହାକୁ ତରକାରୀ କରିବା କ୍ଷତିକାରକ। ବାୟୁ ବିକାର, ବାତ ବିକାର ଏବଂ କଷ୍ଟବଦ୍ଧତା ହେଲେ ଆଳୁ ଖାଆନ୍ତୁ ନାହିଁ। ଅତିସାର, ଅର୍ଶ ରୋଗରେ ମଧ୍ୟ ଆଳୁ ଖାଇବା ଦ୍ୱାରା ହାନି ହୋଇଥାଏ। ମଧୁମେହ ରୋଗରେ ମଧ୍ୟ ଆଳୁ ଖାଇବା କ୍ଷତିକାରକ। ତଟକା ବିଲାତି ରସ ପିଲାମାନଙ୍କୁ ଅଭ୍ୟାସ କରି ଖୁଆଇବା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ଘଟିଥାଏ। ପ୍ରତିଦିନ ସକାଳୁ ଜଳଖିଆ ବଦଳରେ ବିଲାତି, ପିଆଜ, ଲୁଣ ଓ ଲେମ୍ବୁ ରସରେ ସାଲାଡ଼ କରି ଖାଇଲେ ମେଦ ହ୍ରାସ ହୁଏ। ପାଚିଲା ବିଲାତିକୁ ବାଟି ମୁଖମଣ୍ଡଳରେ ଲଗାଇ କିଛି ସମୟ ପରେ ଧୋଇଲେ କିଛି ଦିନରେ ମୁଖବ୍ରଣ ଭଲ ହୁଏ। ବିଲାତି ରସରେ ଚିନି ମିଶାଇ ମୁଣ୍ଡରେ ମାଲିସ କଲେ ରୂପି ଭଲ ହୋଇଥାଏ। ଗୋଟିଏ କିମ୍ବା ଦୁଇଟି ପାଚିଲା ବିଲାତି 5 ମିନିଟ୍ ପାଣିରେ ସିଝାଇ ଚକଟି ଛାଣି ଛଣା ପାଣିରେ ଚିନି ମିଶାଇ ଉଷୁମ ଉଷୁମ ପିଇଲେ ବାନ୍ତି ଭଲ ହୁଏ। ବିଲାତି, ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ନିୟମିତ କିଛି ଦିନ ଖାଇଲେ କୃମି ଦୋଷ ଭଲ ହୁଏ। 100 ମିଲିଲିଟର ପାଚିଲା ବିଲାତି ରସରେ ସୈନ୍ଧବ ଲବଣ, ଶୁଣ୍ଠି, ଜିରା ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଇଲେ କଷ୍ଟବୋଧ ଭଲ ହୁଏ। ନିୟମିତ ବିଲାତି ରସ ପିଇଲେ ମୂତ୍ରର ଶର୍କରା ହ୍ରାସ ହୁଏ। ନିୟମିତ ଗୋଟିଏ ବିଲାତି ରସ ପିଇଲେ ଉଚ୍ଚ ରକ୍ତଚାପରେ ସୁଫଳ ମିଳେ। ବିଲାତିର ଅମ୍ଳୀୟ ଗୁଣ ଯୋଗୁଁ ସନ୍ଧିପ୍ରଦାହ, ଗଣ୍ଠି ବାତ, ଗାଉଟ୍ ଆଦି ରୋଗ ଭୋଗୁଥିବା ବ୍ୟକ୍ତିମାନଙ୍କୁ ବିଲାତି କମ୍ ଖାଇବାକୁ ପରାମର୍ଶ ଦିଆଯାଇଥାଏ। କଞ୍ଚା ଗାଜର ଚୋବାଇ ଖାଇଲେ କୃମି ଦୋଷ ଦୂର ହୋଇଥାଏ। ପ୍ରତିଦିନ କଞ୍ଚା ଗାଜର ଖାଇଲେ କିମ୍ବା ଗାଜର ରସ ପିଇଲେ ଅର୍ଶ ରୋଗରେ ମଧ୍ୟ ଉପକାର ମିଳେ।
0: ଏଇଠି ଆମ ଭଉଣୀମାନଙ୍କୁ ଅନୁରୋଧ ଯେ ପିଲା ହୁଅନ୍ତୁ ବା ବୟସ୍କ ଲୋକ ହୁଅନ୍ତୁ, ବାହାରେ ନ ଖାଇ କିମ୍ବା ବାହାର ଜଳଖିଆ ନ ଆଣି ଘରେ ତିଆରି କରି ଗରମ ଥିବା ଅବସ୍ଥାରେ ନିଜେ ଖାଆନ୍ତୁ, ପରିବାରର ଅନ୍ୟ ସଦସ୍ୟଙ୍କୁ ଖୁଆନ୍ତୁ। ପତଳା ଝାଡ଼ା ହେଲେ ORS

ପଣା ପିଅନ୍ତୁ। ଘରର ସବୁ ସଦସ୍ୟ ଯେମିତି ରାତିରେ ମଶାରୀ ଟାଙ୍ଗି ଶୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା। ତା ଛଡ଼ା ଘର ପାଖରେ ପାଣି ଜମି ରହିବାକୁ ଦେବା ନାହିଁ। ଯେଉଁଠି ଖାଲ ଜାଗା ଅଛି ପାଣି ଜମି ରହୁଛି ତାକୁ ନିଷ୍କାସନ କରିବାର ବ୍ୟବସ୍ଥା କରିବା। ଘର ଚାରିପଟ ଘାସ କିମ୍ବା ଗଛର ଲଟା ଆଦି ବଢ଼ିଯାଇଛି ତାକୁ କାଟି ସଫା କରିବା। ଆମେ ଯେଉଁ ପାଣି ପିଉଛୁ ତାର ଯେଉଁ ଉତ୍ସ କୂପ ହେଉ ବା ନଳକୂପ ହେଉ ତା ଚାରିପଟ ଯେପରି ପରିଷ୍କାର ପରିଚ୍ଛନ୍ନ ରହିବ ସେଥିପ୍ରତି ଟିକେ ଧ୍ୟାନ ଦେବା। ଯେମିତି ବ୍ୟବହୃତ ପାଣି ସେଇ କୂଅ କିମ୍ବା ନଳକୂଅ ଚାରିପାଖରେ ଜମି ନ ରହେ। ଆମେ ସାବଧାନ ହେଲେ ମ୍ୟାଲେରିଆ ହେଉ କିମ୍ବା କୌଣସି ଜଳବାହିତ ରୋଗ ଠାରୁ ଆମେ ଦୂରରେ ରହିପାରିବା। ଭଉଣୀ, ବର୍ଷା ଦିନରେ ଗଛଟିଏ ଲଗାଇଲେ ଗଛଟି ଶୀଘ୍ର ବଢ଼ିପାରେ ଏବଂ ଆମକୁ ସେତେ ବେଶୀ ଯତ୍ନ ନେବାକୁ ପଡ଼େ ନାହିଁ। ତେଣୁ ଏହି ସମୟଟି ପ୍ରକୃଷ୍ଟ ସମୟ ଗଛ ଲଗାଇବାର। ଆମର ଟିକେ ମାନସିକତା ରଖିବା ଦରକାର ଯେ ଆମେ ନିଶ୍ଚୟ ଜୀବନକାଳ ଭିତରେ 5-6 ଗଛ ଲଗାଇ ତାକୁ ବଡ଼ କରିବା। ବିଶେଷ କରି ପିଲାମାନଙ୍କର ଜନ୍ମଦିନରେ କିମ୍ବା ନିଜର ବିବାହ ବାର୍ଷିକୀ ପାଳନ ସମୟରେ ଗୋଟିଏ ଗଛ ଲଗାନ୍ତୁ, ନିଜ ବାଡ଼ିରେ ହେଉ ଅବା ରାସ୍ତା କଡ଼ରେ ତାର ଟିକେ ଯତ୍ନ ନିଅନ୍ତୁ। ଆଉ ଯଦି ଖୋଲା ଜାଗା ଅଛି ସେଥିରେ ମଧ୍ୟ ଆପଣ ବାଡ଼ ଘେରି କିଛି ଗଛ ଲଗାଇ ପାରିବେ। ଆମେ ଯଦି ପ୍ରତ୍ୟେକ ଗୋଟିଏ ଲେଖାଏଁ ଗଛ ଲଗାଇବା ତାହା ମଧ୍ୟ ଆମର ପରିବେଶ ପାଇଁ ଗୋଟିଏ ବଡ଼ ଅବଦାନ ରହିବ ଆଉ ଆମେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବା। ବର୍ଷା ଦିନରେ ଘର ଭିତରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଘର ବାହାର ମଧ୍ୟ ସେଭଳି ପରିଷ୍କାର ରଖିବା। ଯେଉଁ ଗଛଗୁଡ଼ିକ ଅଧିକ ବଢ଼ିଯାଇଛି ଲଟା ଜାତୀୟ ଗଛ ତାକୁ ଆମେ କାଟିକି ଠିକ୍ ସାଇଜ୍ କରିକି ରଖିବା। ଅନାବନା ଗଛ ଘାସ ଏସବୁକୁ ଉପାଡ଼ି ଦେବା। ବିଭିନ୍ନ ପ୍ରକାରର କୀଟନାଶକ ତରଳ ପଦାର୍ଥ ବଜାରମାନଙ୍କରେ ମିଳୁଛି ତାକୁ ଆମେ ସଂଗ୍ରହ କରି ଘର ପୋଛିଲା ବେଳେ ବ୍ୟବହାର କଲେ ମଶା ମାଛି ପିମ୍ପୁଡ଼ି ଅନ୍ୟାନ୍ୟ କୀଟ ଆଦି ଘରେ ହେବ ନାହିଁ। ରୋଷେଇ ଘରକୁ ସେମିତି ସବୁବେଳେ ସଫା ସୁତୁରା ରଖିବା। ଘରେ ବାସନ କୁସନ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ଡବା ବୋତଲ ଏସବୁକୁ ପୋଛାପୋଛି କରି ରଖିଲେ କୌଣସି ପ୍ରକାର ଫଙ୍ଗସ୍ ବା କୌଣସି ଜୀବାଣୁ ହେବେ ନାହିଁ। ସେହିଭଳି ଆମେ ଏହି ବର୍ଷା ଦିନରେ କମ୍ ପରିମାଣର ଜିନିଷ କିଣିବା। ଅଟା ମଇଦା ବେସନ ବାଦାମ ମଞ୍ଜି ଏହି ପ୍ରକାର ଜିନିଷ ଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କା ଅଛି। ବିଭିନ୍ନ ପ୍ରକାର ଡାଲି ମଧ୍ୟ ବେଶୀ ପରିମାଣରେ କିଣିବା ଉଚିତ ନୁହେଁ ଏବଂ ଯାହା ବି ଆମେ କିଣୁଛୁ ତାକୁ ଯେଉଁଥିରେ ପବନ ପଶିପାରୁନଥିବ ସେଭଳି ଜାଗାରେ ବନ୍ଦ କରିକି ରଖିବା। ଯେଉଁଗୁଡ଼ିକ ଶୁଖେଇକି ରଖିବା କଥା ତାକୁ ମଧ୍ୟ ଶୁଖେଇକି ରଖିଲେ ତାହା ବେଶୀ ଦିନ ରହିବ। ତେବେ ଆମେ କମ୍ ପରିମାଣର ଜିନିଷ କିଣିଥିଲେ ଏହି ଦିନରେ ନଷ୍ଟ ହେବନି। ସୁଜିକୁ କିଣିଲା ପରେ ଅଳ୍ପ ଭାଜି ଦେଇକି ରଖିଦେଲେ ତାହା ମଧ୍ୟ ବେଶୀ ଦିନ ରହିବ। ସେହିପରି ଗୋଟା ମୁଗ ବିରି ଏସବୁ ଯଦି ଘରେ ଅଛି ତାକୁ ଯେଉଁ ଖରା ହେଉଛି ତାକୁ ଟିକେ ଶୁଖେଇକି ରଖିବା ଦରକାର। ସେହିଭଳି ଚାଉଳ ଗହମ ଯାହା ବି ଘରେ ଅଛି ଖରା ସମୟରେ ଟିକେ ଶୁଖେଇକି ରଖିଲେ ଯାହା ବି ପୋକଜୋକ ହେଇଥିବେ ମରିଯିବେ ଆଉ ପବନ ନ ବାଜୁଥିବା ଜାଗାରେ ରଖିଲେ ସେଗୁଡ଼ିକ ଭଲ ରହିବ। ସେ ଭଉଣୀ, ଆଜି ତ ସମୟ ହୋଇଯାଇଛି। ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

0: ପ୍ରଚାର କଲୁ ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଶର୍ମିଷ୍ଠା ମହାନ୍ତି। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ। ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟସଭାରେ ଉପସ୍ଥାପନ ହେଲା 4 ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ। ଦେଶର କ୍ରୀଡ଼ାବିତ୍ମାନଙ୍କ ଖେଳୁଆଡ଼ ମନୋଭାବ ଓ ପ୍ରଦର୍ଶନ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ସ୍ରୋତ କହିଲେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡରେ ବିକ୍ଷୋଭରତ ଛାତ୍ରଛାତ୍ରୀ ଓ ସରକାରଙ୍କ ମଧ୍ୟରେ 3 ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଅଚଳାବସ୍ଥା ଜାରି ଏବଂ ଆଧୁନିକ ଚାହିଦାକୁ ଲକ୍ଷ୍ୟ କରି ପରିବର୍ତ୍ତନକୁ ଗ୍ରହଣ କରିପାରିଲେ ବୁଣାକାରମାନଙ୍କ ଆୟ ବୃଦ୍ଧି ହୋଇପାରିବ କହିଛନ୍ତି ବିଭାଗୀୟ ସଚିବ।

0: ବଜେଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଲୋକସଭା ପୁଣି ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ନେଇ ହଟ୍ଟଗୋଳ କରିଥିଲେ। ଆଜି ପୂର୍ବାହ୍ନ 11 ଗୃହରେ ଅଧ୍ୟକ୍ଷତା କରୁଥିବା ଏନ୍କେ ପ୍ରେମାଚନ୍ଦ୍ରନ୍ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ। ସେମାନେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ବିବୃତ୍ତି ଦିଅନ୍ତୁ ବୋଲି ଦାବି କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଶ୍ରୀ ପ୍ରେମାଚନ୍ଦ୍ରନ୍ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ଘଟଣାକୁ ନେଇ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ନିଟ୍ ପ୍ରସଙ୍ଗ ଓ ଅନ୍ୟାନ୍ୟ ଘଟଣା ନେଇ ପ୍ରତିବାଦ କରିଥିଲେ। ଆଜି ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ସେମାନଙ୍କ ମନ୍ତ୍ରଣାଳୟ ସମ୍ପର୍କିତ ଦସ୍ତାବିଜ୍ ଗୃହରେ ଉପସ୍ଥାପନ କରିଥିଲେ। ଅର୍ଥ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ, ରେଳ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ଶୂନ୍ୟକାଳ ଆରମ୍ଭ କରିଥିଲେ। ବିଜେପି ସଦସ୍ୟ ତରୁଣ ଚୁଗ୍ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡ଼ୁଥିବା ଏବଂ ନିଶାଦ୍ରବ୍ୟ ବ୍ୟବହାର ବୃଦ୍ଧି ପାଉଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ପଞ୍ଜାବର ଯୁବକମାନେ ଅଧିକ ସଂଖ୍ୟାରେ ନିଶାଦ୍ରବ୍ୟ ପ୍ରଭାବରେ ପଡ଼ୁଥିବାରୁ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସେ କହିଛନ୍ତି ଅତ୍ୟଧିକ ନିଶାଦ୍ରବ୍ୟ ବ୍ୟବହାର ଯୋଗୁଁ ଗୋଟିଏ ବର୍ଷରେ 99 ଲୋକଙ୍କର ମୃତ୍ୟୁ ଘଟିଛି। ପଞ୍ଜାବ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବା ସେ ଅଭିଯୋଗ କରିଥିଲେ। ବିଜେପିର ଅନ୍ୟତମ ସଦସ୍ୟ ବାବୁଭାଇ ଜେସଙ୍ଗଭାଇ ଦେଶାଇ ଗୁଜରାଟରେ ସଂକ୍ରମଣ ବ୍ୟାପୁଥିବା ନେଇ ସରକାରଙ୍କ ପକ୍ଷରୁ ଜାତୀୟ ସ୍ତରରେ ଏହାର ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବା ନିମନ୍ତେ ଦାବି ଉପସ୍ଥାପନ କରିଥିଲେ। ସିପିଆଇ ସଦସ୍ୟ ସନ୍ତୋଷ କୁମାର, ବିଜେପି ସଦସ୍ୟ ବିଶ୍ୱଜିତ ସିହ୍ନା ଏବଂ ଡକ୍ଟର କେ ଲକ୍ଷ୍ମଣ ସେହି ବିଷୟ ଉପସ୍ଥାପନ କରିଥିଲେ। ତେବେ ବିରୋଧୀ ଦଳ ସଦସ୍ୟମାନେ ସ୍ଲୋଗାନ ଦେବା ଜାରି ରଖିବାରୁ ପ୍ରଥମେ ଗୃହକୁ ଅଧ୍ୟକ୍ଷ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026 ବିଜେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ପଦକ ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଖେଳ ସହିତ ଜଡ଼ିତ ସେମାନଙ୍କ ଅନୁଭବ ସମ୍ପର୍କରେ କହିଥିଲେ। ଏ ଅବସରରେ ଶ୍ରୀ ମୋଦି କହିଛନ୍ତି ଖେଳୁଆଡ଼ା ମନୋଭାବ ନେଇ କ୍ରୀଡ଼ାବିତ୍ମାନଙ୍କ ପ୍ରଦର୍ଶନ ହିଁ ବିଜୟ ହାସଲ ଲକ୍ଷ୍ୟ ଲାଗି ପ୍ରେରଣା ଯୋଗାଇଥାଏ। ଶ୍ରୀ ମୋଦି ଭାରୋତ୍ତୋଳନ ସୈକ୍ଷମ ମୀରାବାଇ ଚାନୁଙ୍କ ସହ ବାର୍ତ୍ତାଳାପ ସମୟରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଦେଶର ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ସ୍ରୋତ ବୋଲି କହିଛନ୍ତି।
1: मेरे यहाँ मुझे यहाँ लगभग 12-13 साल हो गए इसी मकान में। अगर मैंने रेगुलरली और हर बार किसी को रिसीव किया है, किसी को मैं मिला हूँ तो खिलाड़ी है। पिछले 10-12 सालों के आप लोगों के पुरुषार्थ के कारण, भारत को लगातार विजय दिलाने के आपके प्रयासों के कारण और उत्तरोत्तर सफलता में नई ऊंचाइयां पार करने की परंपरा के कारण, जो काम शायद हम स्कूलों में जाके कहें कि नहीं नहीं खेलना चाहिए, ये करना चाहिए, वो काम स्कूलों में जाकर के हम कर सकते थे, उससे ज्यादा आपका मेडल उनको इंस्पायर करता है।
0: ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଗଡ଼ସେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଜୁଲାଇ 23 ଅଗଷ୍ଟ 2 ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 39 ପଦକ ସହ ଚତୁର୍ଥ ସ୍ଥାନ ହାସଲ କରିଛି। ବିଶ୍ୱ ସିଂହ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତରେ ଏସୀୟ ସିଂହଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ସେମାନଙ୍କ ଲାଗି ଅନୁକୂଳ ପରିବେଶ ମଧ୍ୟ ବିସ୍ତାରିତ ହେଉଛି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ପ୍ରକାଶିତ ଲେଖାକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି ସାମୁହିକ ଯୋଗଦାନ ଯୋଗୁଁ ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ ବନ୍ୟଜୀବ ସଂରକ୍ଷଣ ଅଧୀନରେ ସ୍ୱତନ୍ତ୍ର ପ୍ରଜାତିର ବନ୍ୟଜନ୍ତୁଙ୍କ ସଂରକ୍ଷଣ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ତାଙ୍କ ଲେଖାରେ ଦର୍ଶାଇଛନ୍ତି 2020 ସୁଦ୍ଧା ଦେଶର ସିଂହ ବସବାସ କରୁଥିବା ଅଞ୍ଚଳ 30,000 ବର୍ଗ କିଲୋମିଟରରୁ 35,000 ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି। ଦେଶର 11 ଜିଲ୍ଲାରେ ଏହି ଅଞ୍ଚଳରେ ରହିଛି। ସେ କହିଛନ୍ତି 2015 ଦେଶରେ 523 ସିଂହ ଥିବାବେଳେ ଗତବର୍ଷ ସୁଦ୍ଧା ଏହି ସଂଖ୍ୟା 891 ବୃଦ୍ଧି ପାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଶ୍ୱ ସିଂହ ଦିବସ ଅବସରରେ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଭାରତର ଏସୀୟ ସିଂହ ସଂଖ୍ୟାରେ ଗତ 5 32%ରୁ ଅଧିକ ବୃଦ୍ଧି ପାଇଛି। ଏହାର ସଂରକ୍ଷଣ ଲାଗି ସାମୁହିକ ଉଦ୍ୟମ ଉପରେ ଶ୍ରୀ ବିର୍ଲା ଗୁରୁତ୍ୱାରୋପ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡରେ ଜେପିଏସ୍ସି ଏବଂ ଜେଏସ୍ଏସ୍ସି

ପରୀକ୍ଷାରେ କଥିତ ଅନିୟମିତତା ନେଇ ବିକ୍ଷୋଭରତ ଛାତ୍ରଛାତ୍ରୀ ଏବଂ ସରକାରଙ୍କ ମଧ୍ୟରେ ତିନି ପର୍ଯ୍ୟାୟ ଆଲୋଚନା ହେବା ପରେ ମଧ୍ୟ ଅଚଳାବସ୍ଥା ଜାରି ରହିଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ଗ୍ରହଣ କରିନାହାନ୍ତି। ସେମାନେ ବିଧାନସଭା ଘେରାଉ କରିବା ଲାଗି ଜିଦ୍ରେ ଅଟଳ ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ ଆଜି 17 ଦିନରେ ପହଞ୍ଚିଛି। ଝାଡ଼ଖଣ୍ଡ ସରକାର ଘଟଣାର ତଦନ୍ତ ସହ ଅନିୟମିତତା ହୋଇଥିବା ପରୀକ୍ଷା ବାତିଲ କରିବା, ଏଥିଲାଗି ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବା ଏବଂ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ସରକାର ଚତୁର୍ଦ୍ଦଶ ଜେପିଏସ୍ସି ପ୍ରାରମ୍ଭିକ ପରୀକ୍ଷା ଏବଂ ପୂର୍ବ ପରୀକ୍ଷାଗୁଡ଼ିକୁ ମଧ୍ୟ ବାତିଲ କରିବା ଲାଗି ରାଜି ଥିବା ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଜଣାଇଛନ୍ତି। ଅନ୍ୟପକ୍ଷରେ ଝାଡ଼ଖଣ୍ଡର ସିଆଇଡିର ଅତିରିକ୍ତ ମହାନିର୍ଦ୍ଦେଶକ ମନୋଜ କୌଶିକ ପରୀକ୍ଷା ଅନିୟମିତତା ଘଟଣାର ସ୍ୱଚ୍ଛ

0: ତଦନ୍ତ ସହ ଅନିୟମିତତା ହୋଇଥିବା ପରୀକ୍ଷା ବାତିଲ କରିବା, ଏଥିଲାଗି ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବା ଏବଂ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ସରକାର ଚତୁର୍ଦ୍ଦଶ ଜେପିଏସ୍ସି ପ୍ରାରମ୍ଭିକ ପରୀକ୍ଷା ଏବଂ ପୂର୍ବ ପରୀକ୍ଷାଗୁଡ଼ିକୁ ମଧ୍ୟ ବାତିଲ କରିବା ଲାଗି ରାଜି ଥିବା ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଜଣାଇଛନ୍ତି। ଅନ୍ୟପକ୍ଷରେ ଝାଡ଼ଖଣ୍ଡର ସିଆଇଡିର ଅତିରିକ୍ତ ମହାନିର୍ଦ୍ଦେଶକ ମନୋଜ କୌଶିକ ପରୀକ୍ଷା ଅନିୟମିତତା ଘଟଣାର ସ୍ୱଚ୍ଛ ତଦନ୍ତ ନେଇ ପ୍ରତିଶ୍ରତି ଦେଇଥିବାବେଳେ ଏପର୍ଯ୍ୟନ୍ତ 19 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ ଜେଏସ୍ଏସ୍ସି ସିଜିଏଲ୍ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀଙ୍କ ଦାବି ସମ୍ପର୍କରେ ଝାଡ଼ଖଣ୍ଡ ସରକାର କହିଛନ୍ତି ସେହି ଘଟଣାକୁ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟର ବିଚାରାଧୀନ ରହିଛି। ମନ୍ତ୍ରୀ ସୁଦୀପ କୁମାର ସନୁ କହିଛନ୍ତି ସରକାର ଆସନ୍ତା 90 ଦିନ ମଧ୍ୟରେ ତଦନ୍ତ ଶେଷ କରି ଫାଷ୍ଟ ଟ୍ରାକ୍ କୋର୍ଟ ଜରିଆରେ ଦଣ୍ଡବିଧାନ ଲାଗି ପ୍ରସ୍ତୁତ ଅଛନ୍ତି। ତେବେ ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ବିଧାନସଭା ଘେରାଉ ଲାଗି ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାରେ ଅନିୟମିତତା ନେଇ ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଗତକାଲି ସେଠାକାର ଲୋକସେବା ଆୟୋଗର 3 ଜଣ କାର୍ଯ୍ୟକାରୀ ସଦସ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ଆୟୋଗର ସଦସ୍ୟ ଅଜିତ ଭଟ୍ଟାଚାର୍ଯ୍ୟ, ଜମିଲ ଅହମ୍ମଦ ଏବଂ ଅନିମା ହାଂସ୍ଦା ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଇସ୍ତଫା ପ୍ରଦାନ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ସମ୍ମତି ପରେ ରାଜ୍ୟପାଳ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡରେ ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ଜୟପାଲ ସିଂ ମୁଣ୍ଡା ଷ୍ଟାଡିୟମ୍ରୁ ବିଧାନସଭା ଆଡ଼କୁ ମାର୍ଚ୍ଚ ଆରମ୍ଭ କରିଛନ୍ତି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ନୀଲମ ସାମି ରାଓ କହିଛନ୍ତି ଭାରତୀୟ ବୁଣାକାର ଏବଂ ଡିଜାଇନରମାନେ ଆଧୁନିକ ଚାହିଦାକୁ ଲକ୍ଷ୍ୟ କରି ପରିବର୍ତ୍ତନକୁ ଗ୍ରହଣ କରିପାରିଲେ ଆୟ ବୃଦ୍ଧି କରିପାରିବେ। ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ହସ୍ତଶିଳ୍ପ ଡିଜାଇନର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ସଚିବ କହିଛନ୍ତି ହସ୍ତଶିଳ୍ପ କ୍ଷେତ୍ରରେ ଡିଜାଇନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତେଣୁ ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକର ଡିଜାଇନର ବିକାଶ ହୋଇପାରିଲେ ଏହା ହସ୍ତଶିଳ୍ପ କାରିଗରଙ୍କ ଆୟରେ ବୃଦ୍ଧି କରିବା ସହ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ମଧ୍ୟ ବୃଦ୍ଧି ପାଇବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଅଙ୍ଗଦାନ ଅନ୍ଧବିଶ୍ୱାସରୁ ଦୂରେଇ ଜୀବନଦାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ରାଷ୍ଟ୍ରୀୟ ଅଙ୍ଗ ପ୍ରତ୍ୟାରୋପଣ ସଂଗଠନର ନିର୍ଦ୍ଦେଶକ ଡାକ୍ତର ଅନିଲ କୁମାର, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ନୂଆଦିଲ୍ଲୀ ଏମ୍ସର ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରି ପାରିବେ। ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ 300 GW ଅତିକ୍ରମ କରିଛି। ଗତମାସ 31 ତାରିଖରେ ହାସଲ ହୋଇଥିବା ଏହି ଐତିହାସିକ ସଫଳତା 2030 ସୁଦ୍ଧା ନିର୍ଦ୍ଧାରିତ 500 GW କ୍ଷମତା ଲକ୍ଷ୍ୟରେ 60%ରୁ ଅଧିକ। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ କ୍ଷମତା ମୋଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର 54%ରୁ ଅଧିକ ହୋଇଛି। ଏହି ସଫଳତା ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦୃଢ଼ ସହଯୋଗ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି ମନ୍ତ୍ରଣାଳୟ କହିଛି। ଦେଶରେ ସୌରଶକ୍ତି କ୍ଷମତା ଏବେ ପ୍ରାୟ 165 GW ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟସଭାରେ ଉପସ୍ଥାପନ ହେଲା 4 ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ। ଦେଶର କ୍ରୀଡ଼ାବିତ୍ମାନଙ୍କ ଖେଳୁଆଡ଼ ମନୋଭାବ ଓ ପ୍ରଦର୍ଶନ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ସ୍ରୋତ କହିଲେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡରେ ବିକ୍ଷୋଭରତ ଛାତ୍ରଛାତ୍ରୀ ଓ ସରକାରଙ୍କ ମଧ୍ୟରେ 3 ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଅଚଳାବସ୍ଥା ଜାରି ଏବଂ ଆଧୁନିକ ଚାହିଦାକୁ ଲକ୍ଷ୍ୟ କରି ପରିବର୍ତ୍ତନକୁ ଗ୍ରହଣ କରିପାରିଲେ ବୁଣାକାରମାନଙ୍କ ଆୟ ବୃଦ୍ଧି ହୋଇପାରିବ କହିଲେ ବିଭାଗୀୟ ସଚିବ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Disruption continues in both houses of parliament amid opposition uproar on several issues. 4 bills, including Tribunals Reforms Bill 2026, introduced in Lok Sabha. Bill aims to improve transparency and efficiency in functioning of tribunals. Protesting students begin their march towards Jharkhand Assembly over alleged irregularities in recruitment examinations. Har Ghar Tiranga movement gains momentum as Tiranga rallies organized across the nation. Over 10 lakh people evacuated as Typhoon Dolphin batters parts of eastern China. World Lion Day being celebrated today. Prime Minister Narendra Modi says India scripted successful conservation journey from 523 lions to 891 in last 10 years. Both houses of parliament were adjourned till 2 p.m. following opposition ruckus over

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟର 9ଟି ବିଭାଗ ପାଇଁ ଯୋଗ୍ୟ ବିବେଚିତ 1326 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା ସଂସଦର ଉଭୟ ସଦନ। ରାଜ୍ୟରେ ସାର କଳାବଜାରୀକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କ୍ରିୟାନୁଷ୍ଠାନ ଦଳ ମାଧ୍ୟମରେ କରାଯାଉଛି ଯାଞ୍ଚ, କହିଲେ ସମବାୟ ମନ୍ତ୍ରୀ। ଏବଂ ଜୈବ ବିବିଧତା ଓ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସିଂହ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 1326 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ଶ୍ରୀ ମାଝି ନିଯୁକ୍ତିପତ୍ର ବଣ୍ଟନ କରିବା ସହ ସମାବେଶକୁ ସମ୍ବୋଧନ କରିଛନ୍ତି। ରାଜ୍ୟର ସମୃଦ୍ଧି ଏବଂ ସୁଶାସନ ପଥରେ ଯୁବଶକ୍ତି ସବୁଠାରୁ ବଡ଼ ସାମର୍ଥ୍ୟ ବୋଲି ଶ୍ରୀ ମାଝି ବର୍ଷ୍ଣନା କରିଛନ୍ତି। ସେମାନଙ୍କୁ ସ୍ୱପ୍ନ ଓ ନିଷ୍ଠା ହିଁ ନୂତନ ଓଡ଼ିଶାର ବିକାଶର ମାର୍ଗ ଉନ୍ମୁକ୍ତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ସରକାରୀ ନିଯୁକ୍ତି କେବଳ ଖାଲି ପଦବୀ ପୂରଣର ଏକ ପ୍ରକ୍ରିୟା ନୁହେଁ, ବରଂ ଏହା ପ୍ରଶାସନକୁ ସଶକ୍ତ କରିବା ସହିତ ସୁଶାସନ ଏବଂ ନାଗରିକମାନଙ୍କୁ ଦ୍ରୁତ ଓ ଉନ୍ନତମାନର ଜନସେବା ପ୍ରଦାନ କରିବା, ତାକୁ ସୁନିଶ୍ଚିତ କରିବା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ ହେବ। ଆମର ମୂଳ ଲକ୍ଷ୍ୟ ହେଉଛି ଏକ ସମୃଦ୍ଧ, ସମାବେଶୀ ଏବଂ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ କରିବା, ଯେଉଁଠାରେ ବିକାଶର ସୁଫଳ ପ୍ରତ୍ୟେକ ଅଞ୍ଚଳ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଖରେ ସିଧାସଳଖ ଭାବରେ ପହଞ୍ଚି ପାରିବ।
1: ରାଜ୍ୟର 9ଟି ବିଭାଗରେ ଯୋଗଦେବା ପାଇଁ ଏହି ପ୍ରାର୍ଥୀମାନେ ମନୋନୀତ ହୋଇଛନ୍ତି। ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନକୁ 2ଟି ପର୍ଯ୍ୟାୟରେ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅପରାହ୍ନ 2ଟାରେ ଲୋକସଭା ଅଧିବେଶନ ପୁନଃ ଆରମ୍ଭ ହେବା କ୍ଷଣି ଟ୍ରିବ୍ୟୁନାଲ୍ ରିଫର୍ମସ୍ ବିଲ୍ ଆଗତ ହୋଇଥିଲା। ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍ ଆଗତ କରିଥିଲେ। ବିଭିନ୍ନ ଟ୍ରିବ୍ୟୁନାଲ୍ରେ କାର୍ଯ୍ୟଶୈଳୀରେ ଅଧିକ ସ୍ୱଚ୍ଛ ତଥା ନିଯୁକ୍ତି ସଂକ୍ରାନ୍ତ କେତେକ ସଂସ୍କାରମୂଳକ ପଦକ୍ଷେପ ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି ବୋଲି ଶ୍ରୀ ମେଘୱାଲ କହିଥିଲେ। ଜାତୀୟ ଟ୍ରିବ୍ୟୁନାଲ୍ କମିଶନ ଗଠନ ନେଇ ମଧ୍ୟ ବିଲ୍ରେ ପ୍ରସ୍ତାବ ରହିଥିବା ସେ ଗୃହକୁ ସୂଚନା ଦେଇଥିଲେ। ଆଜି ପୂର୍ବାହ୍ନ 11ଟାରେ ଗୃହରେ ଅଧ୍ୟକ୍ଷତା କରୁଥିବା ଏନ୍କେ ପ୍ରେମାଚନ୍ଦ୍ରନ୍ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନ ଦେଇ ହଟ୍ଟଗୋଳ ସୃଷ୍ଟି କରିଥିଲେ। ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ଶ୍ରୀ ପ୍ରେମାଚନ୍ଦ୍ରନ୍ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପରିସ୍ଥିତି ପୂର୍ବଭଳି ଜାରି ରହିବାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ନେଇ ଅପରାହ୍ନ 2ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବୀ ରହିଥିଲା। ଆଜି ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ସେମାନଙ୍କ ମନ୍ତ୍ରଣାଳୟ ସମ୍ପର୍କିତ ଦସ୍ତାବିଜ ଗୃହରେ ଉପସ୍ଥାପନ କରିଥିଲେ। ତେବେ ବିରୋଧୀ ଦଳ ସଦସ୍ୟମାନେ ସ୍ଲୋଗାନ ଦେବା ଜାରି ରଖିବାରୁ ପ୍ରଥମେ ଗୃହକୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଏବଂ ପରେ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ତେବେ ଏବେ ଉଭୟ ସଦନର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ରାଜ୍ୟରେ ସାର କଳାବଜାରୀକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। କଳାବଜାରୀ ଯାଞ୍ଚ ପାଇଁ ଏକ କ୍ରିୟାନୁଷ୍ଠାନ ଦଳ ସରକାର ଗଠନ କରିଛନ୍ତି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଏବେ 2,37,202 ଟନ୍ ସାର ମହଜୁଦ ରହିଛି। 2,06,368 ଟନ୍ ସାର ପ୍ୟାକ୍ସଗୁଡ଼ିକୁ ବଣ୍ଟନ କରାଯିବା ସହ 1,426 ଟନ୍ ଡିଲରଙ୍କୁ ଦିଆଯାଇଛି। 29,000 ଟନ୍ ସାର ସଂରକ୍ଷିତ କରି ରଖାଯାଇଛି ବୋଲି ଶ୍ରୀ ବଳସାମନ୍ତ କହିଛନ୍ତି। ଏଗ୍ରିଷ୍ଟାକ୍ ପରିଚୟପତ୍ର ବାଧ୍ୟତାମୂଳକ ନୁହେଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସ୍ୱଷ୍ଟ କରିଛନ୍ତି। ଚାଷୀଙ୍କ ସୁବିଧା ପାଇଁ ଏହି କାର୍ଡକୁ ପ୍ରଚଳନ କରାଯାଇଛି। ଅତି କମ୍ରେ 10,00,000 ଚାଷୀଙ୍କୁ ଏଗ୍ରିଷ୍ଟାକ୍ କାର୍ଡ ପ୍ରଦାନ କରିବାକୁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି। ତେବେ ଏହି କାର୍ଡ ନଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରିବେ। ଭବିଷ୍ୟତରେ ମଧ୍ୟ ଧାନ ବିକ୍ରି ତଥା ସାର କ୍ରୟ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ସୁଯୋଗ ଏଗ୍ରିଷ୍ଟାକ୍ କାର୍ଡ ନଥିବା ଚାଷୀ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଅନ୍ୟପକ୍ଷରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି

କହିଛନ୍ତି ଆବଶ୍ୟକ ସ୍ଥଳେ ଏଗ୍ରିଷ୍ଟାକ୍ କାର୍ଡ ପାଇଁ ସରକାର ଚାଷୀଙ୍କ ପାଖକୁ ଯିବେ। ସମବାୟ ସଂସ୍ଥାକୁ ଆସି ନ ପାରୁଥିବା ଚାଷୀଙ୍କ ପାଖକୁ ସରକାରୀ ଅଧିକାରୀ ଯାଇ ଏହି କାର୍ଡ ପ୍ରସ୍ତୁତିର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆଧାର କାର୍ଡ ଭଳି ଚାଷୀଙ୍କୁ ଏହି କାର୍ଡ ବା ପରିଚୟପତ୍ର ପ୍ରଦାନ କରାଯିବ। ଏଥିପାଇଁ କୃଷି ରାଜସ୍ୱ ସମବାୟ ବିଭାଗର ଅଧିକାରୀ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପୂଜାରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜୈବ ବିବିଧତା ଏବଂ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଂହ ଦିବସ ପାଳନ କରାଯାଉଛି। 2013 ଅଗଷ୍ଟ 10 ତାରିଖରେ ପ୍ରଥମ ବିଶ୍ୱ ସିଂହ ଦିବସ ପାଳନ କରାଯାଇଥିଲା। ପଶ୍ଚିମ ମଧ୍ୟ ଏବଂ ପୂର୍ବ ଆଫ୍ରିକାରେ ସିଂହଙ୍କ ସଂଖ୍ୟାରୁ ଦ୍ରୁତଗତିରେ ହ୍ରାସ ପାଉଛି। 2025ରେ କରାଯାଇଥିବା ଗଣନା ଅନୁଯାୟୀ ଦେଶରେ ସିଂହଙ୍କ ସଂଖ୍ୟା 891 ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ଅବସରରେ କହିଛନ୍ତି ଭାରତରେ ଏସିଆ ସିଂହ ସଂଖ୍ୟା ବୃଦ୍ଧି ପାଉଛି। ସିଂହଙ୍କର ବାସସ୍ଥାନ ଏବଂ ପରିସର ମଧ୍ୟ ବୃଦ୍ଧି ପାଉଛି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଉପରେ ଆଲୋକପାତ କରି ଶ୍ରୀ ମୋଦି ଦେଶର ବନ୍ୟପ୍ରାଣୀଙ୍କର ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ବର୍ଷ୍ଣନା କରିଛନ୍ତି। ସ୍ଥାନୀୟ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ଦ୍ୱାରା ଏହା ଅଧିକ ଗତିଶୀଳ ହୋଇପାରୁଛି। ସିଂହ ପ୍ରଜାତିକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରଖିବା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ 2020 ମସିହାରେ ସିଂହଙ୍କ ବିଚରଣ ପରିସର 30,000 ବର୍ଗ କିଲୋମିଟର ଥିବାବେଳେ ଏବେ 35,000 ବର୍ଗ କିଲୋମିଟରରୁ ଅଧିକ ହୋଇଛି। 11ଟି ଜିଲ୍ଲା ଏଥିରେ ସାମିଲ ଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବିଶ୍ୱ ଜୈବ ଇନ୍ଧନ ଦିବସ ଆଜି ପାଳନ କରାଯାଉଛି। ସ୍ୱଚ୍ଛ ଆତ୍ମନିର୍ଭର ଏବଂ ସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହଦେଓ କହିଛନ୍ତି ଜୈବ ଇନ୍ଧନ ପଦକ୍ଷେପ ଶକ୍ତି ସୁରକ୍ଷା ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ। ସବୁଜ ଅର୍ଥନୀତି ଗଠନ ଦିଗରେ ଏହା ବେଶ୍ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଦିବସ ଆମକୁ ନବସୃଜନକୁ ତ୍ୱରାନ୍ୱିତ କରିବା ଏବଂ ପରିବେଶ ସନ୍ତୁଳିତ ଭବିଷ୍ୟତ ଗଠନ ଦିଗରେ ଉତ୍ସାହିତ କରିଥାଏ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ ପରିବେଶ ଏବଂ ସୁରକ୍ଷିତ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମହାଲିଙ୍ଗ ଜୈବ ଇନ୍ଧନ ବ୍ୟବହାର ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରାବଣ ମାସ ଦ୍ୱିତୀୟ ସୋମବାର ଅବସରରେ ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ବହୁ ବୋଲବମ୍ ଭକ୍ତ ଜଳାଭିଷେକ କରିଛନ୍ତି। ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆରଡ଼ିର ରାସ୍ତାର କୋଠାରଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି କାଉଡ଼ିଆଙ୍କର ପାଦ ଧୋଇ ସେବା ପ୍ରଦାନ କରିଛନ୍ତି। ଶ୍ରୀ ସୁରଜ କହିଛନ୍ତି ବହୁରାସ୍ତା ଅତିକ୍ରମ କରି ଜଳାଭିଷେକ କରୁଥିବା ଶ୍ରଦ୍ଧାଳୁଙ୍କୁ ସହଯୋଗ ପ୍ରଦାନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଜିଲ୍ଲାର ବିଭିନ୍ନ ଶୈବପୀଠରେ ମଧ୍ୟ ଜଳାଭିଷେକ ଲାଗି ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥିବା ଆମ ଭଦ୍ରକ ସମ୍ବାଦଦାତା ସୂଚନା ଦେଇଛନ୍ତି। ଭୁବନେଶ୍ୱର, କଟକ, ପୁରୀ, ନୟାଗଡ଼, ଢେଙ୍କାନାଳ, ରାୟଗଡ଼ା ସମେତ ରାଜ୍ୟର ବିଭିନ୍ନ ପ୍ରମୁଖ ଶୈବପୀଠଗୁଡ଼ିକରେ ଆଜି ଭୋର୍ରୁ କାଉଡ଼ିଆଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଜିଲ୍ଲାରେ ସାର କଳାବଜାରୀକୁ ରୋକିବା ନେଇ କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ବିଭିନ୍ନ ଖୁଚୁରା ଦୋକାନ ଏବଂ ଗୋଦାମ ଘରେ ପରିଦର୍ଶନ କରିବା ସହ ସାର ମହଜୁଦ ଓ ବିକ୍ରି ଉପରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି। ସାରର ଉପଲବ୍ଧତା ନେଇ ମଧ୍ୟ ଜିଲ୍ଲାପାଳ ଚାଷୀଙ୍କ ସହ ମତ ବିନିମୟ କରିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ଜୟମଙ୍ଗଳ କେନାଲର ଜଳ ଛଡ଼ାଯାଇଛି। ସେହିପରି ଋଷିକୁଲ୍ୟା ନଦୀର 15 ଏବଂ 16 ନମ୍ବର କେନାଲ ମଧ୍ୟ ପର୍ଯ୍ୟାୟକ୍ରମେ ଜଳ ଯୋଗାଣ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜଳ ଯୋଗାଣ ଯୋଗୁଁ ଜିଲ୍ଲାର କୃଷିକ୍ଷେତ୍ରକୁ ବ୍ୟାପକ ସହଯୋଗ ମିଳିପାରିବ। ହଜାର ହଜାର ଏକର ଚାଷଜମି ଜଳସେଚନ ସୁବିଧା ପାଇବା ସହିତ ଫସଲ ଉତ୍ପାଦନ ବୃଦ୍ଧି ପାଇବ ବୋଲି ଚାଷୀ ଆଶାବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଉତ୍ସାହ ଏବଂ ଉଦ୍ଦୀପନାର ସହ ହର୍ ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ଯୋଗଦେଇ ଅଭିଯାନର ଶୁଭାରମ୍ଭ କରିଛନ୍ତି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଏହି ଅଭିଯାନ ଜିଲ୍ଲାରେ ଆରମ୍ଭ ହୋଇଛି। ସମାରୋହରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନର ସଦସ୍ୟ ଅଂଶଗ୍ରହଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିନିକା ବିଜ୍ଞପ୍ତି ଅଞ୍ଚଳରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାନଦୀରେ ପାପକ୍ଷୟ ଘାଟରୁ ବାହାରିଥିବା ଏହି ପଦଯାତ୍ରା ସିଦ୍ଧାର୍ଥ ମହାବିଦ୍ୟାଳୟଠାରେ ପହଞ୍ଚିଥିଲା। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅବସରରେ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ନେତୃତ୍ୱରେ ବାହାରିଥିବା ଏହି ବାଇକ୍ ରାଲି ସହର ପରିକ୍ରମା କରିଛି। କୋରାପୁଟରେ ମଧ୍ୟ ହର୍ ଘର ତିରଙ୍ଗା

ଅଭିଯାନ ଅଧୀନରେ ଏକ ଶୋଭାଯାତ୍ରା ପୁଲିସ୍ ପଡ଼ିଆଠାରୁ ବାହାରି ସ୍ପୋର୍ଟସ୍ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଯାଇଥିଲା। ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ତେବେ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତାକାଲିଠାରୁ 14 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜ୍ୟର 9ଟି ବିଭାଗ ପାଇଁ ଯୋଗ୍ୟ ବିବେଚିତ 1326 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା ସଂସଦର ଉଭୟ ସଦନ। ରାଜ୍ୟରେ ସାର କଳାବଜାରୀକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କ୍ରିୟାନୁଷ୍ଠାନ ଦଳ ମାଧ୍ୟମରେ କରାଯାଉଛି ଯାଞ୍ଚ, କହିଲେ ସମବାୟ ମନ୍ତ୍ରୀ। ଏବଂ ଜୈବ ବିବିଧତା ଓ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସିଂହ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଭକ୍ତି ଗୀତ ଆଜି ପାଇଁ ଏତିକି। ଆଜିର ଶିଳ୍ପୀମାନେ ଥିଲେ ଗୀତା ଦାସ, ନମିତା ଅଗ୍ରୱାଲ ଓ ଶାନ୍ତିଲତା ବାରିକ। ଗୀତ ରଚନା କରିଥିଲେ ସିତ୍ସାନନ୍ଦ ଦାସ କାନୁନଗୋ, ଅଲେଖ ବିଶ୍ୱାଳ ଓ ରଘୁନାଥ ରାଉତ। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ।

0: ଏତିକିରେ ଶେଷ କରୁଛୁ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ଶକ୍ତି ମିଶ୍ର, କୁମାର ବାପି ଓ ନିବେଦିତା। ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ, ପଞ୍ଚାନନ ନାୟକ, ନିଜାମ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ଅବସ୍ଥା କିମ୍ବା ଜୀବନ ଆଧାର ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତର। ସରଳ ଭାଷାରେ ଯାହା ଥିଲା ସେହି ଭାବରେ ନ ରହି ନୂଆ ଚେତନା ନୂଆ ଦିଗକୁ ଯିବା ହେଉଛି ପରିବର୍ତ୍ତନ। ଏ ପରିବର୍ତ୍ତନକୁ ମଧ୍ୟ କୁହାଯାଇପାରେ ଚିନ୍ତାର ପରିବର୍ତ୍ତନ, ସାମାଜିକ ପରିବର୍ତ୍ତନ, ପ୍ରଯୁକ୍ତିଗତ ପରିବର୍ତ୍ତନ, ବ୍ୟକ୍ତିଗତ ପରିବର୍ତ୍ତନ, ପିଢ଼ିଗତ ପରିବର୍ତ୍ତନ ଇତ୍ୟାଦି। ପରିବର୍ତ୍ତନର ଧାରାରେ ଯଦି ଆମେ ନେବା, ସମୟ ଏକ ନିରବଚ୍ଛିନ୍ନ ଗତିଶୀଳ ଠିକ୍ ନଦୀ ପରି, ତାହା କେବେ ପଛକୁ ଫେରେ ନାହିଁ। ପ୍ରତ୍ୟେକ ଯୁଗ ନିଜର ଏକ ନୂଆ ପିଢ଼ିକୁ ସ୍ୱାଗତ କରେ। ଆଜିର ଯୁବପିଢ଼ି ମଧ୍ୟ ପରିବର୍ତ୍ତନଶୀଳ ସମୟର ସଜୀବ ପ୍ରତିଛବି କୁହାଯାଇପାରିବ। ଆଜି ବିଜ୍ଞାନ ଓ ପ୍ରଯୁକ୍ତି ଜୀବନର ପ୍ରମୁଖ ଅଂଶ ହୋଇଛି। ଇଣ୍ଟରନେଟ୍, ସ୍ମାର୍ଟଫୋନ୍, ସୋସିଆଲ ମିଡିଆ ମାଧ୍ୟମରେ ଯୁବପିଢ଼ିର ଶିକ୍ଷା, ଚାକିରି, ଯୋଗାଯୋଗ, ସୃଜନଶୀଳତାର ନୂଆ ନୂଆ ଦ୍ୱାର ଖୋଲିଛି। ଆଜି ଛୋଟ ଗାଁରୁ ଆରମ୍ଭ କରି ବିଶ୍ୱର ଜ୍ଞାନ ଭଣ୍ଡାର ସହିତ ଯୁବପିଢ଼ିଙ୍କ ସମ୍ପର୍କ ଦୃଢ଼ ହୋଇଛି। ପରିବର୍ତ୍ତିତ ସମୟ ସୁଯୋଗ ସହିତ ଆସେ ଏକ ଦାୟିତ୍ୱ ବା କର୍ତ୍ତବ୍ୟବୋଧ। ବିଭିନ୍ନ ସମୟରେ ସ୍ୱତନ୍ତ୍ର ବିଚାର ଶକ୍ତିକୁ ବଞ୍ଚାଇ ରଖିବା ସହିତ ବାସ୍ତବ ମାନବୀୟ ସମ୍ପର୍କକୁ ମଜବୁତ କରିବା ଯୁବପିଢ଼ି ପାଇଁ ଏକ ବଡ଼ ଆହ୍ୱାନ କୁହାଯାଇପାରିବ। ଶିକ୍ଷା କେବଳ ଚାକିରି ନୁହେଁ, ବରଂ ନିଜର ପରିଚୟ ଓ ସମ୍ଭାବନାର ଅର୍ଥର ଅନ୍ୱେଷଣ। ଆଜି ଷ୍ଟାର୍ଟଅପ୍, ନବସୃଜନ, ଗବେଷଣା, କ୍ରୀଡ଼ା, କଳା, ପ୍ରଯୁକ୍ତି ଓ ସାମାଜିକ ଉଦ୍ୟମ ଆଦି ବିଭିନ୍ନ କ୍ଷେତ୍ରରେ ଯୁବପିଢ଼ି ନୂଆ ନୂଆ ପଥ ଖୋଜୁଛନ୍ତି। ଏହା ଏକ ଆଶାଜନକ ପରିବର୍ତ୍ତନ। ବେଳେବେଳେ ପ୍ରତିଯୋଗିତାର ଚାପ, ଦକ୍ଷତାର ଅଭାବ, ଡିଜିଟାଲ ବିଭାଜନ ଏବଂ ମୂଲ୍ୟବୋଧର ସଙ୍କଟ ଭଳି ପ୍ରଶ୍ନଗୁଡ଼ିକ ଅଣଦେଖା କରି ହେବ ନାହିଁ। ତେଣୁ ଯୁବପିଢ଼ିକୁ ସୁଯୋଗ, ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ ଓ ସୃଜନଶୀଳ ପରିବେଶ ପ୍ରତି ଚିନ୍ତା କରିବାର ସମୟ ଆସିଛି। ପରିବର୍ତ୍ତନ ହିଁ ଜୀବନର ଗତି। ପରିବର୍ତ୍ତନ ଯେତେବେଳେ ସାର୍ଥକ ହୁଏ, ଏହା ମଣିଷକୁ ଅଧିକ ମାନବୀୟ କରେ। ଯୁବପିଢ଼ି ପରିବର୍ତ୍ତନର ସବୁଠାରୁ ସଜଳ ଶକ୍ତି। ପରିବର୍ତ୍ତନ କେବଳ ଗତି ପ୍ରଗତି ଭିତରେ ସୀମିତ ନୁହେଁ, ପରନ୍ତୁ ପରିବର୍ତ୍ତନର ଦିଗ ମଧ୍ୟ ବୁଝିବାକୁ ହେବ। ପ୍ରଗତି ଆମକୁ ନେଇଯାଏ, କିନ୍ତୁ ଦିଗ ନିର୍ଣ୍ଣୟ କରେ ଆମେ କେଉଁଠି ପହଞ୍ଚିବୁ। ପ୍ରଯୁକ୍ତିକୁ ହାତରେ ରଖନ୍ତୁ, ବିବେକକୁ ହୃଦୟରେ, ସ୍ୱପ୍ନକୁ ଆଖିରେ ରଖନ୍ତୁ। ସେହି ସ୍ୱପ୍ନକୁ ସମାଜର ମଙ୍ଗଳ ସହ ଯୋଡ଼ନ୍ତୁ, କାରଣ ଇତିହାସ କେବଳ ସମୟ ଲେଖେ ନାହିଁ, ସଚେତନ ଯୁବ ହାତ ହିଁ ଇତିହାସର ନୂଆ ପୃଷ୍ଠା ଲେଖେ। ପରିବର୍ତ୍ତିତ ସମୟ ଧାରାରେ ଆଜି ଯୁବଗୋଷ୍ଠୀ ମାନଙ୍କ ପାଇଁ ଚିନ୍ତା ଏବଂ ଚେତନାର ସମୟ ଆସିଛି। ବେଳେବେଳେ ଆମେ ଆମର ଶିକ୍ଷା ଦୀକ୍ଷା କ୍ଷେତ୍ରରେ ଅଗ୍ରସର ହଉ ଏବଂ ସଫଳତା ମଧ୍ୟ ପାଉ, କିନ୍ତୁ ହୁଏତ ବେଳେବେଳେ ଆମେ ବୃତ୍ତି ବା କର୍ମ ସଂସ୍ଥାନ ବା ଚାକିରି ଟିକେ ପାଇନଥାଉ। ଫଳରେ ମନ ଭିତରେ ଅନେକ ପ୍ରକାର ଦୁଃଖ ଆସେ, ପରିବାର ମାନଙ୍କର ଆଶା ପୂରଣ ହେଇପାରେ ନାହିଁ। ଏହି କ୍ଷେତ୍ରରେ ଆଜିର ପରିବର୍ତ୍ତିତ ସମୟ ଧାରାରେ ଜଣେ ଯୁବକ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଏବଂ ସହାୟତା ମାନ ଆସିଛି। ସେ କ୍ଷେତ୍ରରେ ଯଦି ଯୁବଗୋଷ୍ଠୀ ଚାହିଁବେ, ସେମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଯେମିତିକି ଛୋଟ ଛୋଟ ଉଦ୍ୟୋଗରୁ ବଡ଼ ବଡ଼ ଉଦ୍ୟୋଗ କରିପାରିବେ ଏବଂ ନିଜେ ଯେମିତି ଚାକିରି ଅନ୍ୱେଷଣ ସେମାନେ କରୁଥିଲେ, ସେଇ କ୍ଷେତ୍ରରେ ଅନ୍ୟମାନଙ୍କୁ ମଧ୍ୟ ସେମାନେ କିଛି ଆତ୍ମନିର୍ଭରଶୀଳ ହେବାର ରାସ୍ତା ଦେଖେଇ ପାରିବେ ବା ତାଙ୍କ ପାଇଁ ମଧ୍ୟ ଗୋଟେ ଚାକିରି ସୃଷ୍ଟି କରିପାରିବେ। ମୁଁ ମଧ୍ୟ କହିବା ପାଇଁ ଚାହିଁବି, ଯେମିତିକି ଆମର ଯୁବଗୋଷ୍ଠୀ ଆଜିକାଲି ଆତ୍ମବିଶ୍ୱାସ ସହିତ ଯଦି କାର୍ଯ୍ୟ କରିବେ, ତାହେଲେ ସେମାନେ ଛୋଟ ଛୋଟ କାର୍ଯ୍ୟରୁ ଯୋଉ ଅନୁଭୂତି ଆସିବ, ଯୋଉ ପ୍ରକାର ତାଙ୍କର ଜ୍ଞାନ ଉଦୟ ହେବ, ସେଇଥିରୁ ମଧ୍ୟ ସେମାନେ ବଡ ବଡ଼ କାମରେ ଦୃଢ଼ ସଂକଳ୍ପ ହୋଇ ନିରନ୍ତର ପ୍ରଚେଷ୍ଟା କଲେ ମଧ୍ୟ ଆତ୍ମନିର୍ଭରଶୀଳ ହେଇପାରିବେ। ଏହା ଛଡ଼ା ଆମର ବିଭିନ୍ନ କ୍ଷେତ୍ରରେ ଆଜିକାଲି ଯୋଉ ପ୍ରକାର କର୍ମ ବା ଆମର ରୋଜଗାର ପାଇଁ ଆମକୁ ଧରନ୍ତୁ, ଯେମିତିକି ଆମର ବିଭିନ୍ନ ଗାଁ ଗହଳି ମାନଙ୍କରେ ବା ସହର ମାନଙ୍କରେ କମ୍ପ୍ୟୁଟର ବା ଗ୍ରାମାଞ୍ଚଳରେ କୃଷି, ହସ୍ତଶିଳ୍ପ, ଇଲେକ୍ଟ୍ରୋନିକ୍ସ କାମ, ଡିଜିଟାଲ ସେବା, ଯୋଗାଯୋଗ, ପ୍ରଯୁକ୍ତି ଇତ୍ୟାଦି କ୍ଷେତ୍ରରେ ମଧ୍ୟ ଆମର ଦକ୍ଷତା ବୃଦ୍ଧି କରାଯାଇପାରିବ ବା ସ୍କିଲକୁ ଡେଭଲପମେଣ୍ଟ କରାଯାଇପାରିବ ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ଆମ ମନ ଭିତରେ ଗୋଟେ ପ୍ରକାର ବା ଯୁବଗୋଷ୍ଠୀ ଭିତରେ ଗୋଟେ ପ୍ରକାର ପ୍ରେରଣା ସୃଷ୍ଟି ହେଇପାରିବ ଏବଂ ଏହାଦ୍ୱାରା ଯୁବଗୋଷ୍ଠୀ କିଛି ସଫଳ ହେଇପାରିବେ। ବର୍ତ୍ତମାନ ଦେଖାଯାଉଛି ଯେ ଆମର ଜ୍ଞାନ, ବିଜ୍ଞାନ ଏବଂ ଆମର ଯୋଉ ସାଂସ୍କୃତିକ ପରମ୍ପରା ବା ଐତିହ୍ୟ, ଏଇଥିରେ ମଧ୍ୟ ବିଜ୍ଞାନ ସହିତ ଆମ ଯୁବଗୋଷ୍ଠୀ ମାନଙ୍କର ନବସୃଜନର ଯୋଉ ପ୍ରକାର ଚେତନା, ଯଦି ଆମେ ତାକୁ ଠିକ ରାସ୍ତାରେ ବିନିଯୋଗ କରିବା, ନିଶ୍ଚିତ ଭାବରେ ଯୁବଶକ୍ତିର ଜ୍ଞାନ, ଦକ୍ଷତା, ପରିବାର ଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମମାନେ ଗୋଟେ ସଫଳତାର ଶୀର୍ଷକୁ ଯାଇପାରିବା। ତେଣୁ ଆଜିର ଏଇ ବିଚାରଧାରା ଭିତରେ ଆସନ୍ତୁ, ସମସ୍ତେ ଏହିଭଳି ଏକ ମହାନ ଭାବଧାରା ସହିତ ସମସ୍ତେ ନିଜ ଭିତରେ ଗୋଟେ ଆତ୍ମବିଶ୍ୱାସ ଏବଂ ଛୋଟରୁ ଗୋଟେ ବଡ ପରିକଳ୍ପନା ଏବଂ ସେ ଦିଗରେ ନିରନ୍ତର ପ୍ରୟାସ କଲେ ନିଶ୍ଚିତ ଭାବରେ ଗୋଟେ ପରିବର୍ତ୍ତନର ବା ଗୋଟେ ଇପ୍ସିତ ଗୋଟେ ସୁନ୍ଦର ସମୟକୁ ଆମେ ନିଶ୍ଚିତ ଭେଟିପାରିବା।

0: ଶୁଣୁଥିଲେ ଆଲୋଚନା ଯୁବପିଢ଼ି ପରିବର୍ତ୍ତନର ସ୍ୱର। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅଧ୍ୟାପକ ଡକ୍ଟର ଦିଗମ୍ବର ଗିରି। ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ, ନମସ୍କାର।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବଡ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କଣ ପାଇଁ?
1: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶୁଣନ୍ତୁ, କଣ ଆପଣ PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
5: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ ଜିରୋ କରନେ କା ଭି ହୈ।
2: ଏଥିରେ ଆପଣଙ୍କ ଘର ସୂର୍ଯ୍ୟ ଘର ହେଇଯିବ, ମାନେ ବିଜୁଳି ବିଲ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ କରନ୍ତୁ PM ସୂର୍ଯ୍ୟ।

0: ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଗୋଟେ ଲେଖାଏଁ କୃମିନାଶକ ବଟିକା ଆଲବେଣ୍ଡାଜଲ୍ ଖାଇବାକୁ ଦିଆଯିବ। ତୁମେମାନେ ଜାଣିଛ, କୃମି ସଂକ୍ରମିତ ପିଲାମାନେ କୁପୋଷଣ ଏବଂ ରକ୍ତହୀନତା ଯୋଗୁଁ ସବୁବେଳେ କ୍ଲାନ୍ତ ଅନୁଭବ କରନ୍ତି। ସେମାନଙ୍କର ଶାରୀରିକ ଏବଂ ବୌଦ୍ଧିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। କୃମି ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ନଖକୁ ଛୋଟ ଏବଂ ସଫା ରଖିବା, ସବୁବେଳେ ବିଶୁଦ୍ଧ ପାଣି ପିଇବା, ଖାଦ୍ୟକୁ ସଦାସର୍ବଦା ଭଲ ଭାବରେ ଘୋଡ଼େଇକି ରଖିବା, ଫଳ ଓ ପନିପରିବାଗୁଡ଼ିକୁ ଖାଇବା ଓ ରାନ୍ଧିବା ପୂର୍ବରୁ ପରିଷ୍କାର ପାଣିରେ ଧୋଇବା, ଖାଇବା ପୂର୍ବରୁ ଭଲ ଭାବରେ ସାବୁନରେ ହାତ ଧୋଇବା, ଖୋଲା ସ୍ଥାନରେ ମଳତ୍ୟାଗ ନ କରି ଶୌଚାଳୟ ବ୍ୟବହାର କରିବା, ବାହାରେ ବୁଲାବୁଲି ବେଳେ ଜୋତା ବ୍ୟବହାର କରିବା ଏବଂ ଆମ ପରିବେଶକୁ ସବୁବେଳେ ସଫା ରଖିବା।
1: ଏକ ବର୍ଷରୁ ଦୁଇ ବର୍ଷ ପିଲାଙ୍କୁ 5 ml ଆଲବେଣ୍ଡାଜୋଲ ସିରପ ଆବଶ୍ୟକ ପଡିଥାଏ। 2-5 ବର୍ଷ ଯାଏ ପିଲାଙ୍କୁ 10 ml ଆଲବେଣ୍ଡାଜୋଲ ସିରପ ଦିଆଯାଇଥାଏ। 5 ବର୍ଷରୁ 19 ବର୍ଷ ଯାଏ ଗୋଟିଏ ଲେଖାଏଁ ଆଲବେଣ୍ଡାଜୋଲ ବଟିକା ଚୋବେଇ ଚୋବେଇ ଖାଇବାକୁ ପଡେ। ସୁସ୍ଥ ଶିଶୁ ସୁସ୍ଥ ସମାଜ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
3: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଟିକସ ଧାର୍ଯ୍ୟ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍। ଲୋକଙ୍କ ସମସ୍ୟାର ସମୟବଦ୍ଧ ସମାଧାନ କରିବା ସରକାରୀ କର୍ମଚାରୀଙ୍କ ନୈତିକ କର୍ତ୍ତବ୍ୟ କହିଲେ ମୁଖ୍ୟମନ୍ତ୍ରୀ। 1,326 ଜଣ ପ୍ରାର୍ଥୀଙ୍କୁ ପ୍ରଦାନ କଲେ ନିଯୁକ୍ତିପତ୍ର। ରାଜ୍ୟର ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଗତ 3 ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 1,829 କୋଟି ଟଙ୍କାର ଆର୍ଥିକ ସହାୟତା ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି। ଟିକସ ଧାର୍ଯ୍ୟ ଏବଂ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ 2026 ଆଜି ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ଏହି ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଛି। ଦେୟ ଏବଂ ସମାଧାନ ବ୍ୟବସ୍ଥା ଆଇନ 2007, ଆୟକର ଆଇନ 2025 ଏବଂ ଅର୍ଥ ଆଇନ 2026ରେ ସଂଶୋଧନ କରିବା ହେଉଛି ଏହି ବିଲ୍ର ଉଦ୍ଦେଶ୍ୟ। ଏହି ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତର ବିନିର୍ମାଣ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା, ଅଧିକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବିନିର୍ମାଣ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଏତଦ୍ବ୍ୟତୀତ ଦେଶର ଆର୍ଥିକ କ୍ଷେତ୍ରରେ ଏକ ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଭାରତର ନିର୍ଦ୍ଦିଷ୍ଟ ଡାଟା କେନ୍ଦ୍ରରୁ ଡାଟା ସେବା ଉପଲବ୍ଧ କରୁଥିବା ବିଦେଶୀ କମ୍ପାନୀଗୁଡ଼ିକୁ ଟିକସ ରିହାତି ମଧ୍ୟ ଏହି ବିଲ୍ ମାଧ୍ୟମରେ ପ୍ରଦାନ କରାଯାଇପାରିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସାଧାରଣ ଲୋକଟି ନିଜର ସମସ୍ୟା ନେଇ ଆସିଲେ ସମ୍ମାନର ସହ ତାଙ୍କ କଥା ଶୁଣି ସମାଧାନ ପାଇଁ ଉଦ୍ୟମ କରିବାକୁ ନବନିଯୁକ୍ତ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟରେ ଆୟୋଜିତ ନିଯୁକ୍ତି ମେଳାରେ ଶ୍ରୀ ମାଝୀ 9ଟି ବିଭାଗରେ 1,326 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ସେବାରେ ସଫଳତା ପଦବୀ ଦ୍ୱାରା ମପାଯାଏ ନାହିଁ, ବରଂ ନାଗରିକଙ୍କ ଜୀବନରେ ଆଣିଥିବା ପରିବର୍ତ୍ତନରେ ମପାଯାଇଥାଏ। ସରକାରୀ ଚାକିରିର ମୂଳ ଲକ୍ଷ୍ୟ ହେଉଛି ଜନସେବା। ଲୋକଙ୍କ ସମସ୍ୟା ଓ ଅଭିଯୋଗର ସମୟବଦ୍ଧ ସମାଧାନ କରିବା ସରକାରୀ କର୍ମଚାରୀଙ୍କର ନୈତିକ କର୍ତ୍ତବ୍ୟ। ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଗତ 2024 ଜୁନ୍ ମାସରୁ ଆଜି ସୁଦ୍ଧା 45,408 ଜଣଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ଗତ 2 ବର୍ଷ ମଧ୍ୟରେ ପ୍ରାୟ 21 ଲକ୍ଷ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 20 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
4: ଆମେ ସବୁବେଳେ ଇଏ ପ୍ରାଧାନ୍ୟ ଦେଇ ଆସୁଅଛୁ। ବିଶେଷ କରିକି ଏଥିରେ ଆମେ ସରକାରୀ ନିଯୁକ୍ତି ସହିତ ମଧ୍ୟ ବେସରକାରୀ ସ୍ତରରେ ଏବଂ ଶିଳ୍ପ କ୍ଷେତ୍ରରେ ମଧ୍ୟ ବ୍ୟାପକ ଭାବରେ ନିଯୁକ୍ତି ଦେବାର ପ୍ରୋସେସ ଭିତରେ ଆମେ ଅଛନ୍ତି ଓ ଆଜି ଓଡ଼ିଶାକୁ 21 ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆମ ପାଖକୁ ଆସିଛି ଏବଂ ସେଥିରେ 20 ଲକ୍ଷ ସମୁଦାୟ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନାକୁ ଆଜି ଆମେ ସାକାର କରିବା ପାଇଁ ଯାଉଛୁ।
3: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ କରାଯାଇଛି। ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମ୍ପନ୍ନଙ୍କୁ ବିଭାଗର ଶାସନ ସଚିବ 2023-24 ଆର୍ଥିକ ବର୍ଷ ପାଇଁ 2,88,37,913 ଟଙ୍କା ଲାଭାଂଶ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର 30ଟି ଜିଲ୍ଲାର 68ଟି ଗୋଦାମ ରହିଛି। ଏହାର ଭଣ୍ଡାରଣ କ୍ଷମତାର ସୁବିନିଯୋଗ ଯୋଗୁଁ ନିଗମ କ୍ରମାଗତ ଭାବେ ଲାଭାନ୍ୱିତ ହୋଇଛି। ଏହାର 2 ଅଂଶୀଦାର

ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମକୁ ନିୟମିତ ଭାବେ ଲାଭାଂଶ ପ୍ରଦାନ କରୁଛି। ରାଜ୍ୟର କୌଣସି ବି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ନ ହେବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସିଂହଦେଓ କହିଛନ୍ତି, ବର୍ତ୍ତମାନ ପାଇଁ ଚାଷୀଙ୍କ ନିମନ୍ତେ ଏଗ୍ରିଷ୍ଟାକ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ପଞ୍ଜୀକରଣ ଅବଧି ଜାରି ରହିଛି। ସେହିପରି ଭାଗଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତି ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଚାଷୀମାନେ ନିକଟସ୍ଥ ପ୍ୟାକ୍ସ, କମନ୍ ସର୍ଭିସ୍ ସେଣ୍ଟର ଓ ସହାୟକ ମୋଡ୍ରେ ପଞ୍ଜୀକରଣ କରିପାରିବେ। ପ୍ରାୟ 6 ଲକ୍ଷ ଚାଷୀ ଏଗ୍ରିଷ୍ଟାକ୍ ଅଧୀନରେ ନିଜକୁ ପଞ୍ଜୀକୃତ କରିସାରିଛନ୍ତି। ରବି ଋତୁରେ ଆଜି ସୁଦ୍ଧା 3,63,149 ଜଣ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନ୍ପୁଟ୍ ସହାୟତା ବାବଦରେ 4,884 କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ରାଜ୍ୟ ସରକାର ଦୁଇଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶବନ୍ତ ଜେଠୱାଙ୍କୁ ପୁଲିସ୍ ମହାନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ପଦୋନ୍ନତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ 3 ବର୍ଷରେ ଓଡ଼ିଶାକୁ 1,829,56,00,000 ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି ବୋଲି ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ସୂଚନା ଦେଇଛନ୍ତି। ଫସଲ ପାଇଁ ଜଳ ଯୋଗାଣ ବ୍ୟବସ୍ଥାକୁ ଉନ୍ନତ କରିବା ସହିତ ଜଳ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ 3 ବର୍ଷରେ ରାଜ୍ୟକୁ 162 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ଏଥିରେ 433 ଗଡ଼ିଆ ପୋଖରୀ ସମେତ ଅନ୍ୟାନ୍ୟ ଜଳଉତ୍ସର ପୁନରୁଦ୍ଧାର କରାଯାଇଛି। ରାଜ୍ୟରେ ଚଳାଚଳ କରୁଥିବା ବହୁ ସଂଖ୍ୟକ ଯାନବାହନର ବୈଧ ବୀମା ନଥିବା ପ୍ରସଙ୍ଗରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କଡ଼ାକଡ଼ି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଟୋଲ୍ଗେଟ୍ ଦେଇ ଯାତାୟତ କରୁଥିବା ଯାନବାହନର ବୈଧ ବୀମା, ଫିଟ୍ନେସ୍, ପ୍ରଦୂଷଣ ପ୍ରମାଣପତ୍ର ଆଦି କାଗଜପତ୍ର ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ ସେଗୁଡ଼ିକର ବିରୁଦ୍ଧରେ ତୁରନ୍ତ ଇ ଚାଲାଣ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଲାଲକିଲ୍ଲାରେ ଆସନ୍ତା ସ୍ୱାଧୀନତା ଦିବସରେ ବନ୍ଦେ ମାତରମ୍ ଗାନ କରାଯିବ। ବନ୍ଦେ ମାତରମ୍ର 150ତମ ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ପତାକା ଉତ୍ତୋଳନ ବେଳେ ବନ୍ଦେ ମାତରମ୍ ଗାନ କରାଯିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା କଣ୍ଟିଲୋଠାରେ ଆଜି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ଦେଶପ୍ରେମ, ଜାତୀୟ ଏକତା, ଅଖଣ୍ଡତାର ବାର୍ତ୍ତା ନେଇ ବଜାର ପରିକ୍ରମା କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଓ ବଲାଙ୍ଗୀରଠାରେ ଏହି ଅଭିଯାନକୁ ସଫଳ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ଲକ, ସଦର ମହକୁମା ଓ ପଞ୍ଚାୟତ ସ୍ତରରେ ବିଭିନ୍ନ ଶୋଭାଯାତ୍ରା, ଗଣଦୌଡ଼, ଚିତ୍ରାଙ୍କନ ପ୍ରଦର୍ଶନୀ ଆଦିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ଓଡ଼ିଶା କ୍ଷେତ୍ର ପକ୍ଷରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପରିସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ନୀତିର ପ୍ରଚାର ପ୍ରସାର, ସଚେତନତା ସୃଷ୍ଟି ଆଦି ଉପରେ ଆଲୋଚନା ହୋଇଛି। ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ୍ ହରନାଥ କହିଛନ୍ତି, ପାରାଦୀପ ସାମୁଦ୍ରିକ କାର୍ଯ୍ୟକଳାପରେ ଦେଶର ଅନ୍ୟତମ ମୁଖ୍ୟ କେନ୍ଦ୍ର ଭାବେ ଉଭା ହେଉଛି। ଏହି ଅବସରରେ ସେ ଗଞ୍ଜାମ ଜିଲ୍ଲାର ବାହୁଦା ବନ୍ଦର ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ଜନସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜାତୀୟ କୃମିନାଶକ ଦିବସର ରାଜ୍ୟସ୍ତରୀୟ ଉଦ୍ଘାଟନୀ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ୟୁନିଟ୍ 1 ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବା ସହିତ ଏହାର ସଂକ୍ରମଣ ପ୍ରତିରୋଧ, ବ୍ୟକ୍ତିଗତ ସ୍ୱଚ୍ଛତା ଓ ପୋଷଣ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମିନାଶକ ଦିବସ ପାଳନ ସହ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଏକଲବ୍ୟ ଆବାସିକ ବିଦ୍ୟାଳୟଠାରେ କୃମିନାଶକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ କାର୍ଯ୍ୟକ୍ରମରେ ଯୋଗଦେଇ କୃମି ସଂକ୍ରମଣ ଯୋଗୁଁ ଶିଶୁମାନଙ୍କଠାରେ ଦେଖାଦେଇଥିବା ରକ୍ତହୀନତା, ଓଜନ ହ୍ରାସ ଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିୟମିତ ଔଷଧ ଖାଇବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି।
ନୟାଗଡ଼ ଏନ୍ଏସି ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ 3,678 ଜଣ ଶିଶୁ ଓ କିଶୋର

0: ସଦସ୍ୟଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତନଠାରୁ ପ୍ରାୟ 7.6 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଡକ୍ଟର ମହାନ୍ତି କହିଛନ୍ତି,
1: ଅଞ୍ଚଳରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହେଇଛି। ଏହାର ପ୍ରଭାବରେ ଅଗଷ୍ଟ 12 ତାରିଖ ପାଖାପାଖି ସେହି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ, ତା ସହିତ ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି। 11 ତାରିଖରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ଅନୁମୋଦନ ଲାଭ କଲା ଟିକସ ଧାର୍ଯ୍ୟ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍। ଲୋକଙ୍କ ସମସ୍ୟାର ସମୟବଦ୍ଧ ସମାଧାନ କରିବା ସରକାରୀ କର୍ମଚାରୀଙ୍କ ନୈତିକ କର୍ତ୍ତବ୍ୟ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଗତ 3 ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 1,828 କୋଟି ଟଙ୍କାର ଆର୍ଥିକ ସହାୟତା। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ନୂଆ କାର ଜିତିବାର ମୌକା, ୱାଓ! ବାପାଙ୍କୁ ସରପ୍ରାଇଜ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
3: ରହିଯା ବୁଦ୍ଧୁ।
2: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
3: ଓ, ତୁ ବୁଝିଗଲୁ ନା? ରିଲାକ୍ସ।
2: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
4: RBI କହେ, ସ୍ମାର୍ଟ ବନ, କୁଲ ରୁହ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ଜଙ୍ଗଲ ରାଜାର ସୁରକ୍ଷା ଓ ସଂରକ୍ଷଣ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଜୈବ ବିବିଧତା ଓ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ଓ ସୁରକ୍ଷା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଂହ ଦିବସ ପାଳନ କରାଯାଉଛି। ଜଙ୍ଗଲରେ ସିଂହ ହେଉଛି ସବୁଠାରୁ ବଡ଼ ଶିକାରୀ, ଯାହାର କି ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରି ସେମାନେ ଜଙ୍ଗଲ ଏବଂ ତୃଣଭୋଜୀଯୁକ୍ତ ଭୂମିର ସୁରକ୍ଷା ତଥା ପୁନଃଚକ୍ରଣକୁ ସୁନିଶ୍ଚିତ କରିଥାନ୍ତି। ଜୈବ ବିବିଧତା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ସନ୍ତୁଳନ ରକ୍ଷା ଦ୍ୱାରା ବିଭିନ୍ନ ପ୍ରଜାତି ତଥା ସେମାନଙ୍କର ବାସସ୍ଥାନ ସୁରକ୍ଷିତ ରହିଥାଏ। 2013 ଅଗଷ୍ଟ 10 ତାରିଖରେ ପ୍ରଥମ ବିଶ୍ୱ ସିଂହ ଦିବସ ପାଳନ କରାଯାଇଥିଲା। ପରିବେଶ ସନ୍ତୁଳନରେ ସିଂହମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ଭାରତରେ ସିଂହମାନଙ୍କ ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ପରିବେଶଗତ ସମ୍ପର୍କ ରହିଛି। ସିଂହ ଭାରତର ଜାତୀୟ ପ୍ରତୀକର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଶକ୍ତିର ଚିହ୍ନ ଭାବେ ଗ୍ରହଣୀୟ ହୋଇଥାଏ। ଏହି ଚିହ୍ନ ବା ପ୍ରତୀକ ଭାରତୀୟ ମୁଦ୍ରା ଏବଂ ବିଭିନ୍ନ ସରକାରୀ ତଥ୍ୟାବଳୀରେ ଦେଖିବାକୁ ମିଳିଥାଏ। ଭାରତୀୟ ଐତିହ୍ୟରେ ସିଂହଙ୍କ ଗୁରୁତ୍ୱକୁ ଏହା ପ୍ରତିପାଦନ କରୁଛି। ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଆଫ୍ରିକାରେ ସିଂହମାନଙ୍କର ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିଲେ ମଧ୍ୟ ଭାରତରେ ଏସୀୟ ସିଂହ ସଂଖ୍ୟା ବୃଦ୍ଧି ପାଉଛି। ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ସମୟୋଚିତ ପଦକ୍ଷେପ ଏ କ୍ଷେତ୍ରରେ ବେଶ୍ ସହାୟକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଦେଶବ୍ୟାପୀ ପ୍ରୋଜେକ୍ଟ ଲାୟନ୍ କାର୍ଯ୍ୟକାରୀ ହୋଇଛି। 2020 ଅଗଷ୍ଟ 15 ତାରିଖରେ ଘୋଷିତ ଏହି ଅଭିଯାନ ଦେଶରେ ଏସୀୟ ସିଂହଙ୍କ ଦୀର୍ଘକାଳୀନ ସଂରକ୍ଷଣ ଏବଂ ସୁରକ୍ଷିତ ଭବିଷ୍ୟତକୁ ସୁନିଶ୍ଚିତ କରିବା ନେଇ ଆରମ୍ଭ ହୋଇଥିଲା। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ଏକ ସ୍ଥାୟୀ ପରିବେଶ ସୃଷ୍ଟି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥାଏ, ଫଳରେ ସିଂହମାନଙ୍କ ପରିବେଶ ଅଧିକ ବ୍ୟାପକ ହେବା ସହ ସୁରକ୍ଷା ଓ ସଂରକ୍ଷଣ ମଧ୍ୟ ସୁନିଶ୍ଚିତ ହୋଇପାରିବ। ବାସସ୍ଥାନର ଉନ୍ନତି, ରେଡିଓ କଲାରିଂ ଓ କ୍ୟାମେରା ଟ୍ରାପ୍ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହି ଜଙ୍ଗଲ ରାଜାର ତଦାରଖ ମଧ୍ୟ ପ୍ରୋଜେକ୍ଟ ଲାୟନ୍ର ଅନ୍ୟତମ ଉଦ୍ଦେଶ୍ୟ, ଫଳରେ ମାନବ ଓ ବନ୍ୟପ୍ରାଣୀ ମଧ୍ୟରେ ଉପୁଜୁଥିବା ସଂଘର୍ଷକୁ ନିୟନ୍ତ୍ରଣ କରାଯାଇପାରିବ। ଦେଶରେ ଏସୀୟ ସିଂହ

ଙ୍କ ଆବାସସ୍ଥଳୀ ଭାବେ ମୁଖ୍ୟତଃ ଗୁଜରାଟର ଗିର୍ ଜଙ୍ଗଲ ଏବଂ ସୌରାଷ୍ଟ୍ର ଅଞ୍ଚଳକୁ ବୁଝାଇଥାଏ। ଷୋଡ଼ଶତମ ସିଂହ ଗଣନା ରିପୋର୍ଟ ଅନୁଯାୟୀ ଭାରତରେ ସିଂହ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2020 ମସିହାରେ 674 ସିଂହ ଥିଲାବେଳେ ଗତବର୍ଷ ଗଣନା ଅନୁଯାୟୀ ଏହା 891 ହୋଇଛି। ଏ କ୍ଷେତ୍ରରେ 32% ବୃଦ୍ଧି ଘଟିଛି। ସେଥିମଧ୍ୟରେ 100

0: ସିଂହମାନଙ୍କ ପାଇଁ ପ୍ରାକୃତିକ ବାସସ୍ଥଳୀର ବିକାଶ ସହ ଶିକାର ପାଇଁ ମଧ୍ୟ ଜନ୍ତୁଙ୍କର ବ୍ୟବସ୍ଥା କରାଯାଉଛି। ଏପରିକି 180 କୋଟି ଟଙ୍କା ବ୍ୟୟରେ ସରକାର ଇକୋ ଟୁରିଜିମ୍ ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ପଶୁ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଏହାଦ୍ୱାରା ବିଭିନ୍ନ ମାରାତ୍ମକ ମହାମାରୀ ରୋଗରୁ ସିଂହମାନଙ୍କୁ ରକ୍ଷା କରାଯାଇପାରୁଛି। ସିଂହ ସୁରକ୍ଷା ଏବଂ ସଂରକ୍ଷଣ କ୍ଷେତ୍ରରେ ସ୍ଥାନୀୟ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ପରିବର୍ତ୍ତିତ ସମୟ ସହ ସିଂହ ଗଭୀର ଜଙ୍ଗଲ ବ୍ୟତୀତ ନଦୀ ଅବବାହିକା, ନୂତନ ପ୍ରାକୃତିକ ଅଞ୍ଚଳ ତଥା ପତିତ ଜମି ଅଞ୍ଚଳରେ ଚଳପ୍ରଚଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟରେ ବାର୍ଦା ବନ୍ୟପ୍ରାଣୀ ଅଭୟାରଣ୍ୟ ପ୍ରସ୍ତୁତ କରାଯାଉଛି। ସିଂହମାନଙ୍କ ପାଇଁ ଏକ ବିକଳ୍ପ ଆବାସସ୍ଥଳୀ ଭାବେ ଏହା କାର୍ଯ୍ୟକ୍ଷମ ହୋଇପାରିବ। ଗୁଜରାଟର ବନ ବିଭାଗ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ସିଂହମାନଙ୍କ ସଂଖ୍ୟା ଏବଂ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ବିଭାଗ ପକ୍ଷରୁ ସେମାନଙ୍କର ନିୟମିତ ଗଣନା କରାଯାଉଛି। ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସିଂହମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସଂଗଠନ ସୃଷ୍ଟି ମାଧ୍ୟମରେ ପ୍ରୟାସ ଜାରି ରଖିଛି। ଜଙ୍ଗଲର ଖାଦ୍ୟ ଶୃଙ୍ଖଳାରେ ସିଂହର ସ୍ଥାନ ସର୍ବାଧୁ ଅଧିକ ରହିଛି। ଭାରତ ମାଟିରେ ସିଂହମାନଙ୍କର ଗର୍ଜନ ଆମର ସାଂସ୍କୃତିକ ଗୌରବ ଓ ଜୈବ ବିବିଧତାର ପ୍ରତୀକ। ଆସନ୍ତୁ ଆଗାମୀ ପିଢ଼ି ପାଇଁ ଜଙ୍ଗଲ ରାଜାକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ ଜାରି ରଖିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଜଙ୍ଗଲ ରାଜାର ସୁରକ୍ଷା ଓ ସଂରକ୍ଷଣ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
2: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:01। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ।
3: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ କଲ୍ହ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ଡମାନ ପାଳିଆ ଏବଂ ତାଙ୍କର ସାଥୀ କଳାକାରମାନେ। ଆଷାଢ଼ ମାସରେ ବଣ ପାହାଡ଼ର ଦୃଶ୍ୟ ବଦଳିବା ସହିତ ଜୀବଜନ୍ତୁଙ୍କ ଜୀବନରେ ଉଲ୍ଲାସ ଦେଖାଦେଇଥାଏ। ବର୍ଷା ଜଳ ବିଲ ବାଡ଼ିରୁ ବହିଯାଇ ନଦୀ ଜଳରେ ମିଶିଥାଏ। ଜଳଚର ପ୍ରାଣୀମାନଙ୍କର ଆନନ୍ଦ କହିଲେ ନ ସରେ। ଗୀତଟି ଏହି ମର୍ମର।

ଡମାନ୍ ପାଳିଆ ଏବଂ ତାଙ୍କର ସାଥୀ କଳାକାରମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଲକ୍ଷ୍ମଣ ନାୟକ, ଲେଙ୍ଗା ନାୟକ, ଜନେ ନାୟକ, ମଙ୍ଗୁ ନାୟକ, ବୋଇନୀ ନାୟକ, ବୀର ସିଂ ନାୟକ, କାଇରୀ ସାମାଡ, ବାସନ୍ତୀ ନାୟକ ଏବଂ କାଇରୀ ଜଙ୍କ।

ଶୁଣୁଥିଲେ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଟିକସ ଧାର୍ଯ୍ୟ ଏବଂ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ 2024। ବ୍ୟାଙ୍କର୍ସ ବୁକ୍ସ ପ୍ରମାଣ ବିଲ୍ 2024 ସଂସଦରେ ଗୃହୀତ। ବିକଶିତ ଭାରତ ଗଠନ ଲାଗି ନାଗରିକମାନଙ୍କୁ ଏକତ୍ରିତ କରିବାର ସମ୍ମିଳିତ ପ୍ରୟାସ ହର୍ ଘର୍ ତ୍ରିରଙ୍ଗା ମାଧ୍ୟମରେ ପ୍ରତିଫଳିତ ହେଉଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଇରାନ ବିରୁଦ୍ଧରେ ଆମେରିକାର ଜଳପଥ ଅବରୋଧ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଖୋଲାଯିବ ନାହିଁ ହର୍ମୁଜ୍ ପ୍ରଣାଳୀ, ସ୍ପଷ୍ଟ କଲା ଇରାନ। ଏବଂ ଚଳିତ ବର୍ଷ ଏଫ୍ଆଇଏଚ୍ ହକି ପୁରୁଷ ଓ ମହିଳା ବିଶ୍ୱକପ୍ ଆରମ୍ଭ ହେବ ଆସନ୍ତା 15ରୁ। ଟିକସ ଧାର୍ଯ୍ୟ ଏବଂ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ 2024 ଆଜି ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ଏହି ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଛି। ଦେୟ ଏବଂ ସମାଧାନ ବ୍ୟବସ୍ଥା ଆଇନ 2007, ଆୟକର ଆଇନ 2025 ଏବଂ ଅର୍ଥ ଆଇନ 2026ରେ ସଂଶୋଧନ କରିବା ହେଉଛି ଏହି ବିଲ୍ର ଉଦ୍ଦେଶ୍ୟ। ଏହି ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତର ବିନିର୍ମାଣ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା, ଅଧିକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବିନିର୍ମାଣ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଏତଦ୍ବ୍ୟତୀତ ଦେଶର ଆର୍ଥିକ କ୍ଷେତ୍ରରେ ଏକ ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଭାରତର ନିର୍ଦ୍ଦିଷ୍ଟ ଡାଟା କେନ୍ଦ୍ରରୁ ଡାଟା ସେବା ଉପଲବ୍ଧ କରୁଥିବା ବିଦେଶୀ କମ୍ପାନୀଗୁଡ଼ିକୁ ଟିକସ ରିହାତି ମଧ୍ୟ ଏହି ବିଲ୍ ମାଧ୍ୟମରେ ପ୍ରଦାନ କରାଯାଇପାରିବ। ଏହାଦ୍ୱାରା ବିଶ୍ୱସ୍ତରରେ କ୍ଲାଉଡ୍ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଲାଗି ଭାରତରେ ବ୍ୟବସାୟ କରିବା ପ୍ରକ୍ରିୟା ଅଧିକ ସରଳ କରିବା ସହିତ ଦେଶର ଡାଟା କେନ୍ଦ୍ର ଇକୋସିଷ୍ଟମକୁ ମଧ୍ୟ ସମ୍ପ୍ରସାରିତ କରାଯାଇପାରିବ ଏବଂ ଏଆଇ ପରିଚାଳିତ ଡାଟା ସହରଗୁଡ଼ିକୁ ବିକଶିତ କରିବାରେ ସହାୟକ ହୋଇପାରିବ। ଏହି ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଭାରତର ବର୍ତ୍ତମାନର ଡାଟା କେନ୍ଦ୍ରଗୁଡ଼ିକ ନିଜର ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଲାଭାନ୍ୱିତ ହୋଇପାରିବେ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି। ୟୁପିଆଇ ବ୍ୟବହାରକାରୀଙ୍କ ଉପରେ କୌଣସି ପ୍ରକାର ଟିକସ ବା ନେଣଦେଣ ପ୍ରାପ୍ୟ ଲାଗୁ କରିବାର ବ୍ୟବସ୍ଥା ଏହି ବିଲ୍ରେ ନାହିଁ ବୋଲି ଅର୍ଥମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି। ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା ବିଶ୍ୱସ୍ତରରେ ହୀରା ବ୍ୟବସାୟ କାରବାରକୁ ଭାରତକୁ ଆକର୍ଷିତ କରିବାର ଲକ୍ଷ୍ୟ ରଖାଯାଇଛି। ଏଥିଲାଗି ଆର୍ଥିକ ସହାୟତା ସହିତ ଦେଶ ମଧ୍ୟରେ ଏହାର କିଣାବିକା କରିବା ଦିଗରେ ଏକ ସମନ୍ୱିତ ଇକୋସିଷ୍ଟମ କାର୍ଯ୍ୟକାରୀ କରିବା ଲାଗି ସରକାର ପଦକ୍ଷେପ ନେବେ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ବ୍ୟାଙ୍କର୍ସ ବୁକ୍ସ ପ୍ରମାଣ ବିଲ୍ 2024 ଆଜି ରାଜ୍ୟସଭାର ଅନୁମୋଦନ ପାଇବା ପରେ ସଂସଦରେ ଅନୁମୋଦିତ ହୋଇଛି। ବର୍ତ୍ତମାନର ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ଆଇନଗତ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ହେଉଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଏହି ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ଆର୍ଥିକ କ୍ଷେତ୍ରରେ ଏହି ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପ।
1: ଏଭଳି ସ୍ଥିତିରେ 1891 ପ୍ରଣୀତ ଏହି ଆଇନର ସଂଶୋଧନ ନିହାତି ଜରୁରୀ ଥିଲା ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସାମ୍ପ୍ରତିକ ଛାତ୍ର ପ୍ରତିବାଦ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗରେ ସଂସଦରେ ବିସ୍ତୃତ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଆଜି ସଂସଦୀୟ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ପରେ ସଂସଦ ପରିସରରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ ଏହା କହିଛନ୍ତି। ତେବେ ଆଲୋଚନା ସମୟରେ ସଂସଦରେ ହଟ୍ଟଗୋଳ ନ କରି ଗୃହ କାର୍ଯ୍ୟକୁ ସମ୍ପନ୍ନ କରିବା ଦିଗରେ ସହଯୋଗ କରିବା ଲାଗି ସେ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଛାତ୍ର ପ୍ରତିବାଦ ଏବଂ ଏ ସମ୍ପର୍କରେ ବିରୋଧୀ ସାଂସଦମାନଙ୍କ ଦ୍ୱାରା ଉତ୍ଥାପିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୃହରେ ରଖିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରସ୍ତୁତ ଅଛନ୍ତି। ଏହାଛଡ଼ା ଏହି ତଥ୍ୟ ସମ୍ପର୍କରେ ଅବଗତ ହେବା ଲାଗି ଦେଶର ନାଗରିକମାନଙ୍କର ଅଧିକାର ରହିଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ସଂସଦରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନାରୁ ସରକାର କେବେ ଦୂରେଇ ଯାଇ ନାହାନ୍ତି ବୋଲି ସେ ସ୍ୱଷ୍ଟ କରିଛନ୍ତି। ଆଜି ଅନୁଷ୍ଠିତ ସଂସଦୀୟ ପରାମର୍ଶଦାତା

0: କମିଟି ବୈଠକରେ ଏ ସମ୍ପର୍କରେ ସଂସଦରେ ବିସ୍ତୃତ ଆଲୋଚନା କରିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ଛାତ୍ର ଆନ୍ଦୋଳନ ପର ଷ୍ଟୁଡେଣ୍ଟସ୍ କେ ଲିଏ ୟୁବାଓ କେ ଲିଏ ପୁରା ଡିଟେଲ ମେ ଚର୍ଚ୍ଚା ଦିଲ୍ଲୀ ମେ ଔର ଦେଶଭର ମେ ଜୋ ବି ଛାତ୍ର ସେ ସମ୍ବନ୍ଧିତ ଅଭି ଜୋ ବି ଆନ୍ଦୋଳନ ଚାଲ ରହେ ଉସକା ଚର୍ଚ୍ଚା ହୋ ସକତେ ହୈ। ମେରା ଅନୁରୋଧ ହେ କଂଗ୍ରେସ ପାର୍ଟି ଔର ବିପକ୍ଷ କେ ସାଥିୟୋଁ କୋ କି ଜବ ଛାତ୍ର ଆନ୍ଦୋଳନ କୋ ଲେକର କେ ସରକାର ଚର୍ଚ୍ଚା କେ ଲିଏ ତୟାର ହେ ତୋ ଆପ ବିଲକୁଲ ଚର୍ଚ୍ଚା କେ ଦୌରାନ ହଙ୍ଗାମା ନହିଁ କରେଙ୍ଗେ ଔର ଗୃହମନ୍ତ୍ରୀ ଜୀ କା ସରକାର କା ଜବାବ ପୂର୍ଣ୍ଣ ରୂପ ସେ ପୂରୀ ତରହ ସେ ସୁନେଙ୍ଗେ ଶାନ୍ତି ସେ ୟେ ବି ଆପ ବିଶ୍ୱାସ ଦିଲାନା ପଡେଗା।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲୋକସଭାରେ ଆଜି ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026 ପାରିତ ହୋଇଛି। ଅପରାହ୍ନ 2ଟାରେ ଦ୍ୱିତୀୟ ଥର ମୁଲତବୀ ପରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏହି ବିଲ୍ ଆଗତ କରିଥିଲେ। ମାତ୍ର ବିରୋଧୀଙ୍କ ପକ୍ଷରୁ ଗୃହରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ଏହି ବିଲ୍ ବିନା ଆଲୋଚନାରେ ଅନୁମୋଦନ ଲାଭ କରିଛି। ତେବେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଟ୍ରିବ୍ୟୁନାଲଗୁଡ଼ିକର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା, ସ୍ୱାଧୀନତା ସୁନିଶ୍ଚିତ କରିବା, ସ୍ୱଚ୍ଛତା ବଜାୟ ରଖିବା ସହିତ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ଯୋଗ୍ୟତା, ନିଯୁକ୍ତିରେ ସମାନତା ସୁନିଶ୍ଚିତ କରିବା ହେଉଛି ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଏହି ବିଲ୍ ଉପରେ ଗୃହରେ ନିଜର ମତ ରଖି ଶ୍ରୀ ମେଘୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ସଂସ୍କାର ଏକ୍ସପ୍ରେସ୍ର ଏକ ଅଂଶସ୍ୱରୂପ ଏହି ବିଲ୍ ଆଗତ କରାଯାଇଛି। ଅଦାଲତକୁ ବଦଳାଇବା ନୁହେଁ, ବରଂ ଆଧୁନିକ ଶାସନରେ ସମୟ ସହିତ ତାଳ ଦେଇ ପରିପୂରକ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରିବା ହେଉଛି ଟ୍ରିବ୍ୟୁନାଲଗୁଡ଼ିକର ଉଦ୍ଦେଶ୍ୟ। ଦେଶର ମିଳିତ ଶକ୍ତି ଏବଂ ଏକ ବିକଶିତ ଭାରତ ଗଠନ ଲାଗି ନାଗରିକମାନଙ୍କୁ ଏକତ୍ରିତ କରିବା ଦିଗରେ ସମ୍ମିଳିତ ପ୍ରୟାସ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ପ୍ରତିଫଳିତ ହେଉଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ଏହି ଅଭିଯାନ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ପାଳନ ସହିତ ମିଳିତ ଭାବେ ଅନୁଷ୍ଠିତ ହେଉଛି, ଯାହାକି ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶଭକ୍ତି ଜାଗ୍ରତ କରାଇବାରେ ସହାୟକ ହୋଇଛି। ତ୍ରିରଙ୍ଗା ଯାତ୍ରା, ତ୍ରିରଙ୍ଗା ର୍ୟାଲି, ବନ୍ଦେ ମାତରମ୍ ସମୂହ ସ୍ୱାକ୍ଷର ଅଭିଯାନରେ ସାମିଲ ହେବା ସହିତ ତ୍ରିରଙ୍ଗା ଉତ୍ତୋଳନ କରି ଏହାର ସେଲ୍ଫି harghartriranga.com ଅପଲୋଡ୍ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026ର ବିଜେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ପଦକ ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଖେଳ ସହିତ ଜଡ଼ିତ ସେମାନଙ୍କର ଅନୁଭବ ସମ୍ପର୍କରେ କହିଥିଲେ। ଏହି ଅବସରରେ ଖେଲୋ ଇଣ୍ଡିଆର ସମ୍ମାନ ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି। ଦେଶରେ ଏକ ସଶକ୍ତ କ୍ରୀଡ଼ା ସଂସ୍କୃତି ମାଧ୍ୟମରେ ହିଁ ଦେଶକୁ ପ୍ରତିଯୋଗିତାରେ ମେଡାଲ ଉପଲବ୍ଧ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
2: ସ୍ପୋର୍ଟସ୍ ବ୍ୟବସ୍ଥା ଏକ ଭାଗ ଲେକିନ ଦେଶ ମେଡାଲ ତବ ପ୍ରାପ୍ତ କରତା ହେ ଜବ ଦେଶ ମେ ସ୍ପୋର୍ଟସ୍ କଲ୍ଚର ବନତା ହେ। ଦୋସ୍ତୋ ଆପନେ ବହୁତ ବଡ଼ା କାମ କିଆ ହେ, ଦେଶ କା ନାମ ରୋଶନ କିଆ ହେ, ଆପକୋ ମେ ବହୁତ ବଧାଇ ଦେତା ହୁଁ ଔର ଆପ ବିଶ୍ୱାସ କିଜିଏ ଆଗେ ବି ଆପ ବିଜୟୀ ହୋଗେ।
0: ଦେଶର 80ତମ ସ୍ୱାଧୀନତା ଦିବସ ସମାରୋହରେ ଚଳିତ ବର୍ଷ 2047 ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଯୁବଶକ୍ତିଙ୍କର ଅବଦାନ ଏବଂ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150ତମ ପୂର୍ତ୍ତି ପାଳନ ଉତ୍ସବ ଉପରେ ଆଲୋକପାତ କରାଯିବ। ଆଜି ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ସମାରୋହ ଆରମ୍ଭ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହରେ ଲାଲକିଲ୍ଲାରେ ପ୍ରଥମ ଥର ଲାଗି ଏହି ସଙ୍ଗୀତ ଗାନ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି। ଇରାନ ବିରୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କରାଯାଇଥିବା ଜଳପଥ ଅବରୋଧକୁ ପ୍ରତ୍ୟାହାର ନ କରାଯିବା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ପୁନଶ୍ଚ ଖୋଲାଯିବ ନାହିଁ ବୋଲି ଇରାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକେଇ କହିଛନ୍ତି। ତେହେରାନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ସେ କହିଛନ୍ତି, ଇରାନ ବିପକ୍ଷରେ ଆମେରିକା ଓ ଇସ୍ରାଏଲ୍ର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖାଯାଇଛି। ତେବେ ଏହି ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ କୌଣସି ପ୍ରକାର ଆଲୋଚନା ବର୍ତ୍ତମାନ ଜାରି ରହି ନାହିଁ ବୋଲି ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ସଇଦ୍ ଆବାସ ଆରାକ୍ଜୀ ମତବ୍ୟକ୍ତ କରିଛନ୍ତି। ଏଫ୍ଆଇଏଚ୍ ହକି ପୁରୁଷ ଓ ମହିଳା ବିଶ୍ୱକପ୍ 2026 ଆସନ୍ତା 15 ତାରିଖରୁ ଆରମ୍ଭ ହେବ। ବେଲ୍ଜିୟମ୍ ଏବଂ ନେଦରଲ୍ୟାଣ୍ଡସ୍ ମିଳିତ ଭାବେ ଆୟୋଜନ କରୁଥିବା ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ 30 ତାରିଖରେ ଶେଷ ହେବ। ଭାରତୀୟ ପୁରୁଷ ଦଳ ପୁଲ୍ ଡିରେ ସ୍ଥାନ ପାଇଛି, ଏଥିରେ ଇଂଲଣ୍ଡ, ପାକିସ୍ତାନ ଏବଂ ୱେଲ୍ସ ମଧ୍ୟ ରହିଛନ୍ତି। ସେହିଭଳି ମହିଳା ବର୍ଗରେ ଭାରତୀୟ ଦଳ ପୁଲ୍ ଡିରେ ଚୀନ୍, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସହିତ ସ୍ଥାନ ପାଇଛି। मुख्य

0: ସମ୍ବାଦଗୁଡ଼ିକ ପୁଣି ଥରେ ସଂସଦର ଅନୁମୋଦନ ଲାଭ କଲା ଟିକସ ଧାର୍ଯ୍ୟ ଏବଂ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ 2026। ବିକଶିତ ଭାରତ ଗଠନ ଲାଗି ନାଗରିକମାନଙ୍କୁ ଏକତ୍ରିତ କରିବାର ସମ୍ମିଳିତ ପ୍ରୟାସ ହର୍ ଘର୍ ତ୍ରିରଙ୍ଗା ମାଧ୍ୟମରେ ପ୍ରତିଫଳିତ ହେଉଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଚଳିତ ବର୍ଷ ଏଫ୍ଆଇଏଚ୍ ହକି ପୁରୁଷ ଓ ମହିଳା ବିଶ୍ୱକପ୍ ଆରମ୍ଭ ହେବ ଆସନ୍ତା 15ରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ନବରଙ୍ଗପୁର ସହରର ସର୍ବପୁରାତନ ରାଜା ଚୈତନ୍ୟଦେବ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବେ ନୂତନ ପରିଚୟ ମିଳିବ। ପଞ୍ଚସଖା ଶିକ୍ଷା ସେତୁ ଯୋଜନାରେ ଏହି ହାଇସ୍କୁଲର ଭିତ୍ତିଭୂମି ବିକାଶ ପାଇଁ 2,98,00,000 ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏଥିରେ ବିଦ୍ୟାଳୟ ପାଇଁ ଅଡିଟୋରିୟମ୍, 2 ଶ୍ରେଣୀଗୃହ ନିର୍ମାଣ କରାଯିବା ସହିତ ପ୍ରବେଶ ଦ୍ୱାରକୁ ଆକର୍ଷଣୀୟ କରାଯିବ। ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ସହ ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। 1934 ରାଜା ଚୈତନ୍ୟଦେବ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ସେହି ସ୍ଥାନରେ ରାଜା ଚୈତନ୍ୟଦେବଙ୍କ ଘୋଡ଼ାଶାଳ ଥିବାବେଳେ ରାଜା ଶିକ୍ଷାର ବିକାଶ ପାଇଁ ସେହି ସ୍ଥାନକୁ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଦାନ କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,
3: ଯେଉଁ ବିଦ୍ୟାଳୟଗୁଡ଼ାକ ପୁରାତନ ବିଦ୍ୟାଳୟ ଯେଉଁଟା 100 ପାର କରିଛି, ସେଭଳି ବିଦ୍ୟାଳୟ ଗୁଡ଼ାକର ଉନ୍ନତିକରଣ ସକାଶେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ ଐତିହ୍ୟ ବିଦ୍ୟାଳୟ କରିବାକୁ ଘୋଷଣା କରିଛନ୍ତି ଏବଂ ରାଜ୍ୟରେ ପ୍ରାୟ 52 ସ୍କୁଲକୁ ବର୍ତ୍ତମାନ ଐତିହ୍ୟ ବିଦ୍ୟାଳୟରେ ନିଆଯାଉଛି ଏବଂ ଐତିହ୍ୟ ବିଦ୍ୟାଳୟ ପାଇଁ ସେ ବିଦ୍ୟାଳୟକୁ ବିଭିନ୍ନ ପ୍ରକାର ଇଏରେ ତା'ର ବିକାଶ କରିବା ପାଇଁ ତା'ର ଇନଫ୍ରାଷ୍ଟ୍ରକ୍ଚର ହେଉ, ICT ଲାଭ ହେଉ, ଏସବୁ କିଛି କରିବା ପାଇଁ ଡିଜିଟାଲ କ୍ଲାସରୁମ୍ କରିବା ପାଇଁ ଇଏ ଗୁଡ଼ାକର ଉନ୍ନତିକରଣ କରାଯିବ। 3.92 crore ପର୍ଯ୍ୟନ୍ତ ତା'ର ଦେବାର ବ୍ୟବସ୍ଥା ରହିଛି। ନିଶ୍ଚୟ ଏଥିରେ ଯେଉଁ ବିଦ୍ୟାଳୟ ଗୁଡ଼ାକ ପୁରୁଣା ବିଦ୍ୟାଳୟ ଐତିହ୍ୟ ଭାବରେ 100 ପୂରଣ କରିଛି ସେ ବିଦ୍ୟାଳୟକୁ ନିଆଯାଇଛି, ତ ନିଶ୍ଚୟ ଏଥିରେ ସେ ବିଦ୍ୟାଳୟର ଉନ୍ନତିକରଣ ହେବ।
2: ବିଦ୍ୟାଳୟର ଜଣେ ପୁରାତନ ଛାତ୍ର ତଥା ଶିକ୍ଷକ ନିରଞ୍ଜନ ମିଶ୍ର କହିଛନ୍ତି,
4: ଶୁଣି ବହୁତ ଖୁସି ଲାଗୁଛି ଯେ RCD ହାଇସ୍କୁଲ ଗୋଟେ ଐତିହ୍ୟ ସ୍କୁଲ ହେବାକୁ ଯାଉଛି ଏବଂ ଏଇଟାର ଯଥାର୍ଥତା ବହୁତ ବେଶୀ ଅଛି। ଏଇଥିପାଇଁ ଆର ଯଥାର୍ଥତା ଅଛି ଏତେ ବେଶୀ, କାରଣ ପ୍ରଥମ ହାଇସ୍କୁଲ ମୁଁ ପଢୁଥିବା ସମୟରେ ଗାଁ ଗହଳର ଅନେକ ଛାତ୍ରଛାତ୍ରୀ ଆସି ଏଠି ଅଧ୍ୟୟନ କରୁଥିଲେ, କାରଣ ସେତେବେଳେ ସ୍କୁଲ ଗୁଡ଼ାକ ନଥିଲା। ଏବଂ ଏହି ସ୍କୁଲରେ ମୁଁ ପଢ଼ିବା ସମୟରେ ଯେଉଁ ଛାତ୍ରଛାତ୍ରୀ ବାହାରିଛନ୍ତି ତା ଭିତରୁ ଅରୁଣ କୁମାର ମିଶ୍ରଙ୍କ ନାଁ ନେବି IAS, ତା ଭିତରୁ ଶ୍ରୀରାମ ପଣ୍ଡାଙ୍କ ନାଁ ନେବି, ସେ ଗୋଟେ କଳାକାର, ଷ୍ଟେଟ୍ ଲେଭେଲର କଳାକାର। ତ ଏଇଭଳି ବିଭିନ୍ନ ଛାତ୍ରଛାତ୍ରୀ ଅତି ଉଚ୍ଚ ପଦପଦବୀରେ ଅଛନ୍ତି।
2: ଏ ସମ୍ପର୍କରେ ଶହୀଦ ସ୍ମୃତି ସଂସଦର ସଭାପତି ମନୋରଞ୍ଜନ ତ୍ରିପାଠୀ କହିଛନ୍ତି,
5: ଗୋଟେ ବହୁତ ବୈଶିଷ୍ଟ୍ୟ ଅଛି ଏବଂ ସେଠି ଯିଏ ଆପଣ ଯାହାକୁ ପଚାରିବେ ନବରଙ୍ଗପୁର ମାଟିର ସମସ୍ତେ କହିବେ ଆମେ RCD ହାଇସ୍କୁଲ ଛାତ୍ର। ବିଭିନ୍ନ ସ୍କୁଲ ଗୁଡ଼ିକୁ ସରକାର ଐତିହ୍ୟ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେ ମୂଲକର ଗୋଟିଏ ସ୍କୁଲକୁ ସରକାର ଯେଉଁ ଆଜି ଗୋଟେ ହେରିଟେଜ୍ ଘୋଷଣା କରିବା ପାଇଁ ଯାଉଛନ୍ତି, ଆମେ ସମସ୍ତେ ଖୁସି ପ୍ରକଟ କରୁଛୁ ଏବଂ ଧନ୍ୟବାଦ ଦେଉଛୁ।
2: ନବରଙ୍ଗପୁରରେ ନିର୍ମାଣ ହେଉଛି ଅତ୍ୟାଧୁନିକ ଏ ଟାଇପ୍ ଅଟଳ ବସ୍ଷ୍ଟାଣ୍ଡ। ନବରଙ୍ଗପୁର ସହରର ପୁରୁଣା ବସ୍ଷ୍ଟାଣ୍ଡ ସ୍ଥାନରେ 43 crore ଅଧିକ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଏ ଟାଇପ୍ ଅଟଳ ବସ୍ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି। ରାଜ୍ୟ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ବସ୍ଷ୍ଟାଣ୍ଡ ପରିସରରେ 93 ବାଣିଜ୍ୟିକ ଷ୍ଟଲ୍ ଓ ଦୋକାନ ଗୃହ ନିର୍ମାଣ କରାଯାଉଛି। ଏହି ଦୋକାନଗୁଡ଼ିକୁ ଭଡ଼ାରେ ନେଇ ସ୍ଥାନୀୟ ଯୁବକ ଓ ଯୁବତୀମାନେ ସ୍ୱାବଲମ୍ବୀ ହେବା ସହ ନିଜ ଜୀବିକା ନିର୍ବାହ କରିପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ପୌରପାଳିକାର ଡଙ୍ଗରିଗୁଡ଼ାଠାରେ 90 lakh ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଆମ୍ଫି ଥିଏଟର ପାଇଁ ଶିଳାନ୍ୟାସ କରିଥିଲେ। ପରେ ମନ୍ତ୍ରୀ ମେଡିକାଲ ରୋଡ୍ରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ସାଇନ୍ବୋର୍ଡ ସ୍ଥାପନ, ଡଙ୍ଗରିସାହି 8 ୱାର୍ଡରେ ଗୋଶାଳା, ୱାର୍ଡ ନମ୍ଘର 4 କାଞ୍ଜି ଗୃହର ଶିଳାନ୍ୟାସ କରିଥିଲେ। ନିଶାମୁକ୍ତ ତଥା ସୁସ୍ଥ ଭାରତ ଗଠନର ଲକ୍ଷ୍ୟ ନେଇ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସାମୂହିକ ସହଯୋଗ ଓ ସଚେତନତା

0: ତାର ଆବଶ୍ୟକତା ନେଇ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ପୁଲିସ ଅଧୀକ୍ଷକ ପାର୍ଥ କାଶ୍ୟପ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଫୁଲ୍ଲ କୁମାର ପାଢ଼ୀ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର କୁମାର ପାଲକା ଓ ସମାଜସେବୀ କାଦମ୍ବିନୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ ନିଶା ସେବନର କୁପ୍ରଭାବ ଓ ଏହାର ନିରାକରଣ ପାଇଁ ସମାଜର ସବୁବର୍ଗ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଶ୍ରୋତାବନ୍ଧୁ ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଶ୍ରୋତାବନ୍ଧୁ ସମୟ ହୋଇଯାଇଛି ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ ଶୁଣିବା ପାଇଁ। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ସତ୍ୟାନନ୍ଦ ସେଜପଡ଼ା। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ଏହି ସୂଚନା ତଥା ବିଜ୍ଞାପନ।
3: ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
4: ହଁ ଭାଇ, କାର ଚାଲ ହଉ,
5: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
4: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
5: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
4: କେଠେ ମିଳୁଛି ଏତେ ସୁବିଧା?
5: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
6: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
4: ତାହେଲେ ଯିବା ନା କି କହୁଛ?
5: ଚାଲ।
3: ଖୁସି ଖବର, ଖୁସି ଖବର, ଖୁସି ଖବର। ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀ ମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ।

ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ, ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ବୁଝିଲ ନା ପ୍ରଦ୍ୟୁମ୍ନ, ବର୍ତ୍ତମାନର ପାଣିପାଗ ଯାହା ହେଲା ଯେ ବଡ଼ ଆଶ୍ଚର୍ଯ୍ୟର କଥା, କେତେବେଳେ ବହୁତ ଜୋର ବର୍ଷା ହେଇଯାଉଛି, କେତେବେଳେ ବର୍ଷା ହଉଛିନି, ଏଇସବୁ ଯେଉଁ ଚାଲିଲା ବର୍ଷାର ଠିକ ଠିକଣା ନାହିଁ, ଯେମିତି ସେମିତି ଆମର ଚାଷୀ ଭାଇମାନଙ୍କୁ ମଧ୍ୟ ତାଙ୍କର ଜୀବନଶୈଳୀରେ ଚାଷବାସରେ ରୋଜଗାରରେ ମଧ୍ୟ ପରିବର୍ତ୍ତନ କରିବା ପାଇଁ ପଡ଼ିବ।
0: ସେଇଟା ବି ଆମର ଯେଉଁ ଜଳବାୟୁର ପରିବର୍ତ୍ତନ ହେଉଛି, ଆଉ ଅସମୟରେ ବି ବର୍ଷା ହେଉଛି ଆଉ ସମୟରେ ବର୍ଷା ହେଉନି। ଖାଲି ବର୍ଷା ନୁହେଁ, ଖରାର ସମାନ କଥା, ଉତ୍ତାପ ମଧ୍ୟ ବହୁତ ବଢ଼ିବାରେ ଲାଗିଛି। ତ ସବୁର କାରଣ ହେଉଛୁ ଆମମାନେ, କାରଣ ଯେତେ ପ୍ରକାରର ପ୍ରକୃତିରେ ଆମେ ସବୁ ଜନ୍ମ ହେଇଛୁ, ଯେତେ ପ୍ରକାରର ଜୀବଜନ୍ତୁ ପ୍ରାଣୀ କୁଟୁମ୍ବ ଯାହା ବି ଅଛନ୍ତି, ସବୁଠୁ ସବୁ ପ୍ରକୃତିକୁ ବିଗାଡ଼ିବାରେ ସବୁଠୁ ବେଶୀ ଭୂମିକା ହେଉଛି ମଣିଷର। ତେଣୁ ଆମେ ଯଦିଓ ଆମର ପ୍ରଗତି ହେଇଛି ବିଭିନ୍ନ କ୍ଷେତ୍ରରେ, କିନ୍ତୁ ଆମେ ପ୍ରକୃତିକୁ ନଷ୍ଟ କରିବାରେ ହେଉଛି ଆମେ ପ୍ରଥମ, ଏବଂ ଆମ ଯୋଗୁଁ ହିଁ ସବୁ ହେଇଛି। ତେଣୁ ବର୍ତ୍ତମାନ ଚାଷୀ ଭାଇମାନେ ତ ପରିବର୍ତ୍ତନ କରିବେ, କିନ୍ତୁ ତା ସହିତ ଆମକୁ ପରିବର୍ତ୍ତନ ଏଇଥିପାଇଁ କରିବାକୁ ହବ, କାରଣ ଆମ ପରିବେଶ ବା ପ୍ରକୃତିକୁ ଯଦି ଆମେ ଯତ୍ନ ନ ନେବା, ଯାହା ବି ଅଛି ସେତିକି ବି ରହିବନି, ଆହୁରି ପରିବର୍ତ୍ତନ ହେଇ ଚାଲିବ। ଅର୍ଥାତ୍ ଆମେ ନଷ୍ଟ କରି କରି ଚାଲିବା ପ୍ରଗତି ନାଁରେ ଏବଂ ସଭ୍ୟତାର ନାଁରେ ଏବଂ ବିଜ୍ଞାନସମ୍ମତ ମାନେ ଜୀବନଶୈଳୀରେ। ତେଣୁ ଆମର ଚାଷୀ ଭାଇମାନେ ପରିବର୍ତ୍ତନ କରିବାଟା ନିହାତି ଜରୁରୀ, ଏବଂ ସେମାନେ ପରିବର୍ତ୍ତନ କରୁଛନ୍ତି। ଯେମିତି ଦେଖ, ରାସାୟନିକ ସାରର ଯେତିକି ବ୍ୟବହାର ହେଉଥିଲା, ଆସ୍ତେ ଆସ୍ତେ ଚାଷୀ ଭାଇମାନେ ସେଇଟା ବୁଝିଲେଣି ଯେ ରାସାୟନିକ ସାର ବା ଔଷଧ ପ୍ରୟୋଗ କଲେ ତାର ମାନେ ଗୁଣବତ୍ତା ନଷ୍ଟ ହେଉଛି ଏବଂ ଆମର ସ୍ୱାସ୍ଥ୍ୟ ବିଗିଡ଼ିବାରେ ସେ ସାହାଯ୍ୟ କରୁଛି। ଖାଲି ଆମେ ନୁହେଁ, ଆମର ଗୃହପାଳିତ ପ୍ରାଣୀ, ଆମେ ତ ଗାଈ ଗୋରୁ ଯାହା ହେଲେ ବି ସଂଖ୍ୟା କମିଛି ସିନା, କିନ୍ତୁ ତଥାପି ରଖିଛୁ, ତ ସେମାନେ ବି ଆମେ ଖାଉଥିବା ଖାଦ୍ୟରୁ ସେମାନେ ଭାଗ ପାଆନ୍ତି। ଚକଡ଼ ହେଲା କି ଗହମ ଭୁସି ହେଲା କି ବିରି କୋଳଥର ଚକଡ଼ ହେଲା, ଯାହା ବି ହେଲା ସେଇ ଚାଷରୁ। ଆଉ ଧାନର କୁଟା ବି ସେମାନେ ଖାଉଥିଲେ, ଯେଉଁଟାକି ଆମ ଚାଷୀ ଭାଇମାନେ ବର୍ତ୍ତମାନ କୁଟା ବି ଘରକୁ ନେଉନାହାନ୍ତି। ସେମିତି କୁକୁଡ଼ା ପାଳନ, ବତକ ପାଳନ, ଯାହା ବି ଆମେ କରୁଛୁ, ସେମାନଙ୍କୁ ତ ସେଇ ଖାଦ୍ୟ ଦେବା ନା।
1: ହଁ, ଆଉ ଗୋଟେ କଥା ହେଉଛି ଆମର ଯେଉଁ ମୌଳିକ ଯେଉଁ ଆମର ଆବଶ୍ୟକତା ରହିଛି, ଖାଦ୍ୟ ବସ୍ତ୍ର ବାସଗୃହ, ଆକୁ ସବୁବେଳେ ଠିକ୍ ରଖିବା। ଧର ଖାଦ୍ୟ କଥା ଆମେ କହୁଛେ, ଏଇ ଖାଦ୍ୟ ପାଇଁ ଆମେ ଫସଲ ଚାଷ କଲେ, ତା ସାଙ୍ଗରେ ଆମେ ମାଛ ଚାଷ, ବତକ ଚାଷ, କୁକୁଡ଼ା ଚାଷ, ଛେଳି ଚାଷ, ଏମିତି ସବୁ କରୁଛେ। ଆମ ମୟୂରଭଞ୍ଜ ଜିଲ୍ଲାର ଜଳବାୟୁକୁ ନେଇକରି ଯେଉଁ ବତକ ପାଳନ ହେଉ, କୁକୁଡ଼ା ପାଳନ ହେଉ, ଯେଉଁମାନେ କରୁଛନ୍ତି ସେମାନେ ବେଶ ଦୁଇ ପଇସା ଲାଭ ପାଉଛନ୍ତି, ଏବଂ ନିଜର ଯେଉଁ ଅଭାବ ଅସୁବିଧାଟା ବି ରହିଛି ତାକୁ ମେଣ୍ଟେଇ ପାରୁଛନ୍ତି। ତେଣୁ ଦେଖ, ଗୋଟେ କୁକୁଡ଼ା ହେଉ ବତକ ହେଉ, ଇଏ ସାଙ୍ଗେ ସାଙ୍ଗେ ବିକ୍ରି ହେଇଯିବ, ମାନେ ଇଏ ଆଉ ମାନେ ରହିକିରି ହଇରାଣ କରିବାର ସିଷ୍ଟମ ନାହିଁ,
0: ସିଏ ଗୋଟେ କଥା। ତାପରେ ଆମେ ଅତିଥି ପ୍ରିୟ, ଆମ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ବାସିନ୍ଦାମାନେ ସମସ୍ତେ ଅତିଥିମାନଙ୍କୁ ଭଲ ପାଆନ୍ତି ଆମ ଘରକୁ। ଅବଶ୍ୟ ଆଗ ଅପେକ୍ଷା ବନ୍ଧୁବାନ୍ଧବ ଆସିବା କମିଗଲାଣି, ତଥାପି ସାଙ୍ଗସାଥିମାନେ ଆସୁଛନ୍ତି, କିଏ କେମିତି ବି ବନ୍ଧୁବାସ ଆସିଲେ ରହୁନାହାନ୍ତି ସିନା, କିନ୍ତୁ ଯାହା ବି ହଉ ଆସୁଛନ୍ତି। ତାଙ୍କ ଚର୍ଚ୍ଚା ପାଇଁ ମଧ୍ୟ କୁକୁଡ଼ା ପାଳନ ବା ବତକ ପାଳନ ନିହାତି ଜରୁରୀ, କାରଣ ଆମେ କିଛି ନହେଲେ ଅଣ୍ଡା ଗୋଟେ ଭାଜି ଦେଇକି ଦେଇପାରିବା, କି ଆଉ ଯଦି ବେଶୀ ଦରକାର ହେଲା କୁକୁଡ଼ା ଗୋଟେ ମାରିଦେଲେ କି ବତକ ଗୋଟେ ମାରିଦେଲେ ଶୀତ

0: ବତକ ଖାଇବା ପାଇଁ ବି ଆମର ମୟୂରଭଞ୍ଜ ଜିଲ୍ଲାର ଚାଷୀ ଭାଇମାନଙ୍କୁ ହଉ ବା ବାସିନ୍ଦାମାନଙ୍କୁ ବହୁତ ଭଲ ଲାଗେ। ବତକ ମାଂସ ସାଙ୍ଗରେ ଚୁନା ରୁଟି ମାଂସର ଯେଉଁ ମିଶ୍ରଣ ବା ଯେଉଁ ଚାହିଦା ଆମ ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ପ୍ରତ୍ୟେକ ଜାଗାରେ ଅଛି। ତେବେ ଆଜି ବତକ ପାଳନ ବିଷୟରେ କଥାବାର୍ତ୍ତା ହେବା ନାଇଁ କି?
1: ହଁ, ଆଉ ସେଇ ବତକ ପାଳନ ବିଷୟରେ ଗୁରୁଚରଣ ମହାନ୍ତଙ୍କ ପାଖରୁ ଶୁଣିବା ତାହେଲେ।
0: ହଉ ହଉ
2: ଭାଇ ନମସ୍କାର, ମୋ ନାଁ ଗୁରୁଚରଣ ମହାନ୍ତ, ବାପାଙ୍କ ନାଁ ହେଉଛି ପ୍ରସାଦ ମହାନ୍ତ, ମାଙ୍କ ନାମ ହେଉଛି ମାଧୁ ମହାନ୍ତ, ଘର ବୋଳଗଡିଆ ବାଲିଆ ପଞ୍ଚାୟତ ଥାମାଖୁଣ୍ଟା ବ୍ଲକ।
1: ଆପଣଙ୍କର ବୟସ କେତେ ହବ?
2: 50 ପାଖାପାଖି ହେବ।
1: କେତେ ପର୍ଯ୍ୟନ୍ତ ପାଠ ପଢିଛନ୍ତି?
2: 10ମ ପର୍ଯ୍ୟନ୍ତ ଆମେ ପାଠ ପଢିଛୁ।
1: ବତକ କେତେ ରଖିଛନ୍ତି?
2: ବର୍ତ୍ତମାନ ପାଖାପାଖି ସିଜିନ୍ରେ 100 ପିସ୍, ମୋର ତ 15 ଦିନରେ ବତକ ଛୁଆ 200-250-300 ଏମିତି ପାଖାପାଖି ବସ୍ରେ ଆଣୁଥିଲି, ଏବଂ ଲୋକମାନଙ୍କୁ ଗଡ଼ିଆ କୁଷ୍ଟା ବମ୍ବେଇ ଛକ ବର୍ଷାଇ ଯେଉଁ ବ୍ୟକ୍ତି ଚାଷ ଶିଖିବା ପାଇଁ ଇଣ୍ଟରେଷ୍ଟ ସେ ବ୍ୟକ୍ତିଙ୍କୁ ମୁଁ କୁହେ ଭାଇ ଧୈର୍ଯ୍ୟ ଧରିକରି ଏ ଅଳ୍ପ ପୁଞ୍ଜି ଖର୍ଚ୍ଚ କରି ଆପଣମାନେ ଗୁଡ଼ାଏ ଲାଭ ପାଇପାରିବେ, ଡବଲ ଲାଭ ପାଇପାରିବେ। କେବଳ ଥଣ୍ଡା ସିଜିନ୍ ବିକ୍ରି, ଆଉ ଥଣ୍ଡା ପରେ ଫେବୃଆରୀରୁ ଯେଉଁ ବ୍ୟକ୍ତିମାନେ ହଂସ ଛୁଆ ନେବେ ଅଣ୍ଡା ଦେବ 150 ଦିନ ପରେ, ତାପରେ ମାଂସ ଆକାରରେ ବିକ୍ରି ହେବ, ଏଟା ଆହୁରି ଡବଲ ଲାଭ। ଖାଲି ବତକ ନୁହେଁ, ମୋର ବଣ୍ଡା ଆସୁଛି, କଡ଼କନାଥ ଆସୁଛି, ଦେଶୀ କୁକୁଡ଼ା ଅଛି, ଆନ୍ଧ୍ରଜୁଆ ଲଢ଼େଇ ଆକାରରେ ସେଟା ବିକ୍ରି ହେଉଛି ବର୍ତ୍ତମାନ, ଗୋଟେ ଗୋଟେ 4,000-5,000, ତା ଛୁଆ 1500 ଟଙ୍କା କରି ବିକ୍ରି କରୁଛି।
1: ଗୋଟେ କଥା କୁହନ୍ତୁ, ଛୋଟ ବତକ ଚିଆଁ ଆଣୁଛନ୍ତି, ଏଟା କୋଉଠୁ ଆଣୁଛନ୍ତି?
2: ଆମେ ଡାଇରେକ୍ଟ ଭୁବନେଶ୍ୱର ସିପିଡି ଅଫିସରୁ ଆସୁ, ସେଠି ଗୋଟେ ଟଙ୍କା ଡିପୋଜିଟ୍ କରୁଥିବେ, ତାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିବି, ହେଲେ ଆମେ ସେମାନେ ଡେଟ୍ ଗୋଟେ ଦେଇଦେବେ, ଡେଟ୍ ଦେଲା ପରେ ଆମେ ସେଇ ଡେଟ୍ରେ ଆମେ ଯାଉ। ଛୋଟ ଛୋଟ ଚିଆଁ ଗା ଆମେ ଯଦି ବଏଲର ସେ ଝୁଡ଼ିରେ, ସେମିତି ତାଙ୍କର ବି ସେମିତି ଝୁଡ଼ି ଅଛି ହଂସ ପାଇଁ, ପ୍ରତ୍ୟେକର ଝୁଡ଼ି ସେଠି ସେମାନେ ଝୁଡ଼ି ତିଆରି କରୁଛନ୍, କିମ୍ବା କାର୍ଟୁନ ତିଆରି ହଉଛି, କାର୍ଟୁନ ରେ ଅଣା ହଉଛି।
1: କେତେ ଦିନର ଚିଆଁ ଆପଣ ଆଣୁଛନ୍ତି?
2: ଆମେ ଚିଆଁ ଆଣୁଛି 7 ଦିନର ଛୁଆ, ଗୋଟେ ଭ୍ୟାକ୍ସିନ୍ ସେମାନେ ଦେଇଦିଅନ୍ତି, ହେଲେ ଆଉ କିଛି ଅସୁବିଧା ନାହିଁ। 5-6 ଘଣ୍ଟା ଭିତରେ ରାତି 8-9 ବେଳେ ଆମକୁ ଦିଅନ୍, ସକାଳ 5-6 ବେଳକୁ ଘରକୁ ପହଞ୍ଚି ଯାଏ ବସ୍ରେ, 4-5 ଘଣ୍ଟା ଭିତରେ
1: କିଛି ଅସୁବିଧା
2: ନାହିଁ।
1: ଆପଣ ଘରେ ଆଣିକି ସେ ଚିଆଁ ମାନଙ୍କୁ କିସ ଖାଇତେ ଦିଅନ୍?
2: ଚିଆଁକୁ ଆଗେ ଗ୍ଲୁକୋନ୍ ଡି ନଚେତ ଇଲେକ୍ଟ୍ରୋନିକ ପାଉଡର, ଏଇ ଦିଟା ଜିନିଷ ଦିଆଯାଏ, ଦିନେ 2 ଓଳି ଦେଲେ ହୃଷ୍ଟ ପୃଷ୍ଟ ହେଇଯାଏ, ସେ ପାଣିରେ ଦିଆଯାଏ, ତାପରେ ତା ପର ଦିନ ଭୀମରାଲ ଦିଆଯାଏ, ଦାନା ଦିଆଯାଏ, ଦାନା ସେଇଦିନରୁ ଚଳିବ, ଜିରୋ ଦାନା।
1: ଭୀମରାଲ ମାନେ ସେ ମେଡିସିନ?
2: ହଁ, ମେଡିସିନଟା ଭିଟାମିନଟା ସେ ପାଣିରେ ଦିଆଯାଏ,
1: ପାଣିରେ ମିଶିଦେଲେ ପିଇବେ ଟିକେ। ତାପରେ କେମିତି କଣ କରନ୍ତି?
2: ତାପରେ ଏମିତି ଦିଆ ଚାଲିଥିବ 8 ଦିନ ଭିତରେ ହଂସ ତ ଯେମିତି ଖାଇବ ଏମିତି ବଢିବ, 3 ମାସ ଭିତରେ 1.5 କିଲୋ ହେଇଯିବ।
1: ସେ ହଂସକୁ ବିଶେଷ କରି କି କି ଖାଇତେ ଦିଅନ୍ତି?
2: ଦାନା ଦିଆଯାଏ, ଭାତ ଦିଆଯାଏ, କୁଣ୍ଡା ଦିଆଯାଏ, ଯେତେବେଳେ ଯାହା ପାଇଲି। ତାପରେ ତ ବଡ ହେଲା ପରେ ଆପେ ପୋଖରୀକୁ ଯିବେ ସେମାନେ।
1: ଧରନ୍ତୁ ହଂସ ଚିଆଁ କଥା, ଯଦି ପାଖରେ ପୋଖରୀ ବା ଗୋଡ଼ିଆ ଥିବ, ସେ ଚିଆଁ ମାନେ ଯଦି 15 ଦିନର ହେଇଥିବେ ବା ମାସକର ହେଇଥିବେ, ପାଣି ଭିତରକୁ ଗଲେ କିଛି ଅସୁବିଧା?
2: କିଛି ଅସୁବିଧା, ଖାଲି ଥଣ୍ଡା ସିଜିନ୍ରେ ଭୟ ଥାଏ, ଅକ୍ଟୋବର ନଭେମ୍ବର ଡିସେମ୍ବର ଏ 3 ମାସ ଟିକେ ଭୟ ଥାଏ, ଫେବୃଆରୀ ଛାଡ଼ିଲେ 150 ଦିନ ଭିତରେ ଅଣ୍ଡା ଦେବ, ତାପରେ ତ ଅଣ୍ଡାରେ ଆମେ ପଇସା ପାଇଲି, ତାପରେ ତ ମାଂସ ପାଇଲି, ଆଉ
1: ଅସୁବିଧା
2: କିଛି ନାହିଁ, ଏହାର ଡବଲ।
1: ଆପଣଙ୍କୁ ହଂସ ଅଣ୍ଡା ଖାଇବା ପାଇଁ ଭଲ ଲାଗେ?
2: ଭଲ ଲାଗେ, ଏ ହଂସ ଦୁଇଟା କେଶର ଥାଏ ଯେ ବଡ ସାଇଜ ହଂସ, ଦେହ ଯଦି ଖରାପ ହୁଏ ଗୋଟେ ମେଡିସିନ ବାହାରି ଇଣ୍ଡ୍ରୋଭକ୍, ସେଇଟା ତ ଦରକାର, 2-3 ଦିନ ଦେଲା ବେଳେ ଥଣ୍ଡା ସରିଯିବ, ଅସୁବିଧା କିଛି ନାହିଁ। ତଳେ ତୁଷ ଦେଇଦେଲେ, ରାତିରେ ସାଇଡ୍ରେ ପାଲ ପକେଇଦେଲେ, କିଛି ଅସୁବିଧା ନାହିଁ। ସମସ୍ତଙ୍କୁ ଶିଖଉଛି, ସମସ୍ତେ ଶିଖିଗଲେନି, ଏ ବର୍ଷ ମୟୂରଭଞ୍ଜରେ ହାଏଷ୍ଟ ହଂସ ଛୁଆ ମୁଁ ଦେଇଛି, ଏବଂ ସମସ୍ତେ ସେମାନେ ଲାଭ ପାଇଛନ୍, 100-15 ହଜାର ପାଖାପାଖି ଲାଭ ପାଇଛନ୍।
1: ଏତେ ଦିନର ହେଲେ ହଂସ ଗୁଡାକ ବିକ୍ରି ଯୋଗ୍ୟ ହେଇଯାଏ?
2: 3 ମାସ ଭିତରେ ହେଇଯାଏ, 3 ମାସ ଭିତରେ 1.5 କିଲୋ ହେଇଯିବ, ଆମେ ଖାଦ୍ୟ ଠିକ୍ ରକମ ଦେଲେ।
1: ଧରନ୍ତୁ 100ଟି ବତକ ଚିଆଁ ଆମେ କିଣିବା, ସେଥିରେ କେମିତି କଣ ଖର୍ଚ୍ଚ ଆସେ ଏବଂ ବିକ୍ରି କେମିତି ହୁଏ?
2: 100 ବତକରେ ଆପଣଙ୍କର 15 ହଜାର ପାଖାପାଖି ଖର୍ଚ୍ଚ ଆସିବ, କିନ୍ତୁ 15 ହଜାର ଆଉ 15 ହଜାର ଟଙ୍କା ପାଇଯିବ ଆମେ,
1: ମାନେ 30 ହଜାର
2: ପାଇଯିବେ
1: 3 ମାସ ଭିତରେ।
2: 3 ମାସ ଭିତରେ ପାଇଯିବା, କିଲେ 250-300 3 ମାସ ଭିତରେ ହେଇଯିବ। ମାଇ ଗୁଡ଼ାକ କିଲେ 300-400, ଅଣ୍ଡା କିଲେ 700, ମୁଁ ଟେଷ୍ଟ କରିଛି ଏବଂ ଲୋକମାନଙ୍କୁ ବି ଯୋଗେଇଛି ଆଉ ଦେଇଛି। ମୁଁ ଯେ କାଳୀ ପୂଜାରେ ଯେଉଁ ହଂସଟା ରଖିଥିଲି, ମୁଁ ଭାବିଥିଲି ମକର ବିକ୍ରି କରି, ମକର ଆଗରେ ସରିଗଲା, ଥଣ୍ଡା ସିଜିନ୍ରେ କେବଳ ହଂସ ଖାଇତେ ମଜା ହେଲା।
1: ଆଚ୍ଛା, ଯେତେବେଳେ ଆପଣ ହଂସ ପାଳନ କରୁନଥିଲେ ସେତେବେଳେ କେମିତି ଲାଗୁଥିଲା, ବର୍ତ୍ତମାନ କେମିତି ଲାଗୁଛି?
2: ହଂସ ଖାଇଲେ ଆମକୁ ପେଟରେ ଯାହା ଥିବ ପ୍ରତ୍ୟେକ ବର୍ଷ 2ଟା ଖାଇବା ପାଇଁ ପଡ଼ିବ, 2 ଥର, ଏକରେ ଫାର୍ଷ୍ଟ ଥଣ୍ଡା ପଡ଼ିବ, ଏକରେ ଲାଷ୍ଟ ଖରା ପଡ଼ିବ। ଏହି ସମୟରେ ଖାଇଲେ ଆମର ଦେହର ପେଟରେ ଯାହା ଥିବ ନଷ୍ଟ ହେଇଯିବ। ଯେମିତି କଡ଼କନାଥ କୁକୁଡ଼ା ଆମେ ଖାଇଲେ ତା ହୃଷ୍ଟପୃଷ୍ଟ ହୁଏ, ସେମିତି ହଂସଟି ପ୍ରତ୍ୟେକ ବର୍ଷରେ ଦୁଇଟା ଖାଇତେ ହେବ, ଆଉ କଡ଼କନାଥ କୁକୁଡ଼ା ଯେମିତି ପ୍ରତ୍ୟେକ ମାସରେ ଗୋଟିଏ ଖାଇତେ ହେବ।

0: ତସର ଚାଷରୁ କେମିତି ଆମେ ଦୀର୍ଘମିଆଦୀ ସୂତ୍ରରେ ଲାଭ ପାଇପାରିବା, ଆଉ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମଧ୍ୟ ଟସର ଚାଷରୁ 2-3 ମାସ ଭିତରେ ଯୋଉ ଅମଳ ହେଉଛି ସେଥିରୁ ଆମେ ଲକ୍ଷାଧିକ ଟଙ୍କା ପାଇବାର ଉଦାହରଣ ଦେଖିସାରିଲେଣି, ବୁଝିଲ ନା? ତ ସେଇ ବିଷୟରେ ଆଜି ଟିକେ ଆଲୋଚନା କରିବା। ଆମ ଗଣରେ ଅଛନ୍ତି ବରିଷ୍ଠ ନିରୀକ୍ଷକ ଡକ୍ଟର ଯଯାତି କେଶରୀ ରାଉତ।
1: ଠିକ ଅଛି, ଶୁଣିବା ତାହେଲେ, ତାଙ୍କୁ ପଚାରିବା ବିଷୟ କଥା ଆଉ। ଆଜ୍ଞା ନମସ୍କାର।
2: ନମସ୍କାର ଆଜ୍ଞା।
1: ଆମେ ତ ଆଗରୁ ବି କାର୍ଯ୍ୟକ୍ରମ କରିଛୁ ଟସର ଚାଷ ସମ୍ପର୍କରେ। ପ୍ରକୃତରେ ଯୋଉ ଜମି ଗୁଡାକରେ ଆମର ଜଳସେଚନ ସୁବିଧା ଆମେ କେବେ ବି କରିପାରିବାନି, ସେମିତି ମୟୂରଭଞ୍ଜରେ ବି ଜମି ଅଛି।
2: ଦେଖନ୍ତୁ, ଆମ ମୟୂରଭଞ୍ଜ ଜିଲ୍ଲା ସାଧାରଣତଃ 70% ପପୁଲେସନ ଆମର

0: ଏସ୍ଟିଏସ୍ସି ପପୁଲେସନ୍,
1: ଆଜ୍ଞା
0: ଏବଂ ଆମର ଜିଲ୍ଲାର ଯଦି ଆମେ ଜୋଗ୍ରାଫିକାଲ୍ ମ୍ୟାପ୍ ଦେଖିବା ତାହେଲେ ଆମେ ଦେଖିବା ଯେ ଆମର ଅଣ ଜଳସେଚିତ ଜମି ଅଧିକା ଏବଂ ଜଳସେଚିତ ଜମି ବହୁତ କମ୍ ପରିମାଣରେ ଅଛି।
1: ଆଜ୍ଞା, ସରକାରୀ ହିସାବ କହୁଛି 33% ମାତ୍ର
0: ଜମି ଜମା ଜଳସେଚିତ।
1: ଆଜ୍ଞା ଆଜ୍ଞା,
0: ସେଥିରୁ ଆମର ଯୋଉ ଶିମିଳିପାଳ ଜୈବ ମଣ୍ଡଳ ସିଏ ଅର୍ଦ୍ଧାରୁ ଅଧିକ ଜାଗା ସିଏ ମାଡ଼ି ବସିଛି, ଏବଂ ଆମର ମୟୂରଭଞ୍ଜର ଯୋଉ ଇକୋ କ୍ଲାଇମେଟିକ କଣ୍ଡିସନ ସିଏ କେବଳ ଶିମିଳିପାଳ ହିଁ ତାକୁ କଣ୍ଟ୍ରୋଲ କରୁଛି। କିନ୍ତୁ ଯଦି ଏହି ପରିପ୍ରେକ୍ଷୀରେ ଆମେ ଯଦି ଟସର ଚାଷକୁ ଯଦି ଆଖି ଆଗରେ ରଖି, ଏ ବର୍ଷ ଟସର ଚାଷ ଖୁବ୍ ଭଲ ହୋଇଛି। ସାଧାରଣତଃ କହନ୍ତି ଯେ ଯେତେବେଳେ ମରୁଡ଼ି ପଡ଼େ ସେତେବେଳେ ଟସର ଚାଷ ଖୁବ୍ ଭଲ ହୁଏ, ତେଣୁ ବର୍ତ୍ତମାନ ମୟୂରଭଞ୍ଜରେ ଟସର ଚାଷ ଆପଣ ଜାଣିଥିବେ, ଏଥିରେ ଆମର ଆଦିବାସୀମାନଙ୍କର ଏଇଟା କେବଳ ଚାଷ ନୁହେଁ, ଏଇଟା ଗୋଟେ ପରମ୍ପରା। ଏଠି ଟସର ଚାଷ, ଛଉ ନାଚ ଏସବୁ ଜିନିଷ ଗୋଟେ ପରମ୍ପରା ଭିତରେ ଗଣିତ ହୁଏ, ତେଣୁ ଟସର ଚାଷକୁ ଆଦିମ ମଳରୁ ରାଜା ରାଜୁଡ଼ା ସମୟରେ ହେଇଆସୁଛି। ପ୍ରାୟ 6,000-8,000 ଚାଷୀ ପରିବାର ଏଇ ଚାଷରେ ନିୟୋଜିତ ଅଛନ୍ତି, ଏବଂ ଆମେ ଯଦି ଅନୁଧ୍ୟାନ କରିବା ଏଗ୍ରିକଲଚର କ୍ରପରେ ସେରିକଲଚର କ୍ରପ ନିଶ୍ଚିତ ଭାବରେ ଖୁବ୍ ଭଲ ହୋଇଛି। ଏବଂ ବର୍ତ୍ତମାନ ସୁଦ୍ଧା ଯଦି ବାଙ୍ଗିରିପୋଷି ବ୍ଲକ ଆପଣ ଯେଉଁଥିରେ ମୁଁ କାମ କରୁଛି ସେ ବ୍ଲକରେ ଯଦି ଆପଣ ଆକାଉଣ୍ଟକୁ ନିଅନ୍ତି, ତାହେଲେ ଆମେ ବର୍ତ୍ତମାନ ସୁଦ୍ଧା ପାଟିଆ ଆଉ କଂସାପାଳ ନିଶ୍ଚିନ୍ତା ଏଇ ରିଜିଅନରେ ଆମେ 50 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କେବଳ ଟସର ମୂଲ୍ୟ ଚାଷୀଙ୍କୁ ଦେଇସାରିଲୁଣି, ଏବଂ ଚାଷ ଆଗକୁ ଅଛି। ପ୍ରାୟ 1 କୋଟି ଟଙ୍କା ଚାଷୀମାନେ ଏଇ ଟସର ଚାଷରୁ ପାଇପାରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି, ଏବଂ ତାହା ନିଶ୍ଚିତ ଭାବରେ ପୂରଣ ହେବ।
1: ଆଭିମୁଖ୍ୟ
0: ନିଶ୍ଚିତ ଭାବରେ ପୂରଣ ହେବ।
1: ଆଉ କି କି ସୁବିଧା ସାଧାରଣତଃ ଆମର ଚାଷୀ ଭାଇମାନେ ବି ଜାଣିବା କଥା, ଏବଂ ଆମର ଯୋଉ ଯୋଉ ବିଭାଗ କୃଷି ସହିତ ଏବଂ କୃଷି ସହିତ ସମ୍ପର୍କ ଥିବା ବିଭିନ୍ନ, ଯେମିତି ଗୋପାଳନ ହେଲା, ମାଛ ଚାଷ ହେଲା, ଉଦ୍ୟାନ କୃଷି ହେଲା, ସମସ୍ତେ ଜାଣି ରଖିବା ଉଚିତ ଯେ ଆମେ ଯୋଉ ଟସର ଚାଷଟା କରିବା ବା ଆମ ଭାଇମାନେ କରୁଛନ୍ତି, ପରମ୍ପରା ତ ରହିଛି ନିଶ୍ଚିତ ଭାବରେ। ଆପଣ ଯେମିତି କହିଲେ ଯେ ଇଏ ଗୋଟେ ଐତିହାସିକ ପରମ୍ପରା, ତେବେ ତାକୁ ତାକୁ ଆଦରିକି ଆଉ ନୂଆ ନୂଆ ସୃଷ୍ଟି କରିବା, ସେଇ ଯୋଉ ଲକ୍ଷ୍ୟକୁ ଆମେ ରଖୁଛେ ନିଶ୍ଚିତ ଭାବରେ। ସେ ବହୁମୁଖୀ ସୁବିଧା ଦେଲେ ଯାଇକି ସେ ଯୋଉ ବହୁମୁଖୀ ସୁବିଧା କଥା ଆମେ ଟିକେ ହବା।
0: ହଁ, ସେ ସମ୍ବନ୍ଧରେ କାହିଁକିନା ଟସର ଚାଷର ଗୋଟେ ବହୁମୁଖୀ ସୁବିଧା ହେତୁ ହିଁ ଏ ଚାଷ ଆଦୃତ ହେଇପାରିଛି ମୟୂରଭଞ୍ଜ ଜିଲ୍ଲା। ଗୋଟେ ଜିନିଷ ଦେଖନ୍ତୁ, ଅନ୍ୟାନ୍ୟ ଚାଷରେ ପ୍ରତ୍ୟେକ ଆପଣ ହର୍ଟିକଲଚର ଚାଷ ନିଅନ୍ତୁ, ଏଗ୍ରିକଲଚର ନିଅନ୍ତୁ, କି ସଏଲ କନଜରଭେସନ ନିଅନ୍ତୁ, କି ମତ୍ସ୍ୟ ଚାଷ ନିଅନ୍ତୁ, ଏଥିରେ ଆପଣଙ୍କର
1: ଡାଇରୀ ହେଲା,
0: ପୋଲ୍ଟ୍ରି ହେଲା, ଏଥିରେ ଆପଣଙ୍କର ଯୋଉ ଇନଭେଷ୍ଟମେଣ୍ଟ, ଯୋଉ ପ୍ରଥମେ ଆପଣ ପୁଞ୍ଜି ଲଗାଣଟା ବହୁତ ବେଶୀ, ଏବଂ ଯଦି ଆମେ ପ୍ରତ୍ୟେକ ଜିନିଷକୁ ଆଖି ଆଗରେ ରଖିବା ଖର୍ଚ୍ଚକୁ, ତାହେଲେ ଆମର ନେଟ୍ ଇନକମ୍ ଯୋଉଟା କହୁଛନ୍ତି ମାନେ ନିଟ୍ ଇନକମ୍ ବହୁତ କମ୍ ଅନ୍ୟାନ୍ୟ ଚାଷରେ। କିନ୍ତୁ ଟସରର ସବୁଠୁ ବଡ଼ ଜିନିଷ ହେଲା ଯେ ଏଥିରେ ଜଙ୍ଗଲରେ ଅସନ ଅର୍ଜୁନ ଗଛ ରାଜା ରାଜୁଡ଼ା ସମୟରୁ ଲଗା ହେଇଥିଲା ଏବଂ ସିଏ ଅଛି, ଏବଂ ଆଗାମୀ ଦିନରେ ଯୋଉ ଆମର ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ଦ୍ୱାରା ସେରିକଲଚର ଡିପାର୍ଟମେଣ୍ଟ ଥ୍ରୋରେ ଆମର ଅସନ ଅର୍ଜୁନ ବୃକ୍ଷରୋପଣ ହେଉଛି ଜିଲ୍ଲା ଯାକରେ, ଏବଂ ବୃକ୍ଷରୋପଣ ଏଭଳିଆ ଜାଗାରେ ହେଉଛି ଯେଉଁଥିରେ କି ଏଗ୍ରିକଲଚର କିମ୍ବା ହର୍ଟିକଲଚର କ୍ରପ କୌଣସି କ୍ରପ ହେଇପାରିବନି, ସେଇଭଳିଆ ଆଣ୍ଟୁଡେଟେଡ୍ ଲ୍ୟାଣ୍ଡ ଯେଉଁଟାକି ଅନାବାଦୀ ଜମି, ସେସବୁ ଜମିରେ ଅସନ ଅର୍ଜୁନ ବୃକ୍ଷ ଲଗା ହେଉଛି, ଏବଂ ତାକୁ ମାଗଣାରେ ଚାଷୀଙ୍କୁ ପ୍ରଦାନ କରାହେଉଛି, ଗୋଟିଏ ହେକ୍ଟର ଗୋଟେ ଚାଷୀକୁ।
1: ତାମାନେ ଅନ୍ୟ କୌଣସି କୃଷିର କ୍ଷତି ନକରିକି
0: ଟସର ଚାଷଟା ହେଇପାରୁଛି।
1: ଏବଂ ଯୋଉ ଗଛ କଥା କହିଲେ ସିଏ ହେଉଛି ଆମର ଯୋଉ ପର୍ଯ୍ୟାବରଣ ପାଇଁ ପ୍ରଧାନ ଉଦ୍ବେଗ ସୃଷ୍ଟି କରୁଛି,
0: ହଁ
1: ସେଟା ତ ଆମର ସମାଧାନ ହେଇଯିବ
0: ନିଶ୍ଚିତ ଭାବରେ। ଆପଣ ପର୍ଯ୍ୟାବରଣ ସଂରକ୍ଷଣ କ୍ଷେତ୍ରରେ କି ଜୈବମଣିର ସୁରକ୍ଷା କ୍ଷେତ୍ରରେ ବୃକ୍ଷରୋପଣଟା ତ ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରୁଛି, ତା ସାଙ୍ଗରେ ଯୋଉ ଅସନ ଅର୍ଜୁନ ବୃକ୍ଷ ରୋପଣ ହେଉଛି, ଯୋଉ ଯୋଉ ଜାଗା କୌଣସି ଅନାବାଦୀ ଜାଗା କୌଣସି ଚାଷ ଜମି କି ଇଏ ହର୍ଟିକଲଚର କ୍ରପ ହେଇପାରିବନି, ସେଭଳିଆ ଜାଗାରେ ଏ ଅସନ ଅର୍ଜୁନ ବୃକ୍ଷ ହେଇପାରୁଛି। ଦୁଇରେ ଆମେ ସେଇ ଅସନ ଅର୍ଜୁନ ବୃକ୍ଷରେ 3 ବର୍ଷ ପରେ ଆମେ ଟସର ଚାଷ କରିପାରୁଛୁ, ପ୍ରତ୍ୟେକ ଚାଷୀ କରିପାରୁଛୁ, ଏବଂ ଗୋଟେ ହେକ୍ଟର ଜମିରୁ ଆଜିକା ଦିନରେ 1,00,000 ଟଙ୍କାରୁ ଅଧିକ କମେଇ ପାରୁଛନ୍ତି। ସବୁଠୁ ବଡ଼ ହେଲା ଯେ ଦୁଇ ମାସ ଭିତରେ କମେଇ ପାରୁଛନ୍ତି। ତତ୍ ସଙ୍ଗେ ସଙ୍ଗେ କେବଳ ଟସର କୋଷାରୁ ସେମାନେ ପଇସା ପାଉନାହାନ୍ତି, ଯୋଉ ବୃକ୍ଷରେ ସେମାନେ ଟସର ଚାଷ କରୁଛନ୍ତି ତାର ଡାଳ କାଟିବାକୁ ପଡୁଛି ତାଙ୍କୁ, ତେଣୁ ତାଙ୍କର ଯୋଉ ଜାଳେଣୀ କାଠିର ସମସ୍ୟା ଯୋଉଟାକି ସବୁଠୁ ବଡ଼ ସମସ୍ୟା ଆଜିକା ଦିନରେ ବର୍ତ୍ତମାନ ଆମେ ଯୋଉ ଫେଲିଂ କମ୍ କରିବା ପାଇଁ, ଗଛ ଫେଲିଂ ହେଉଛି, ଜାଳେଣୀ କାଠ ଲୋକ ଗରିବ ଲୋକ
1: ବର୍ତ୍ତମାନ ସୁଦ୍ଧା ବି ବ୍ୟବହାର
0: ହେଉଛି,
1: ଆମେ ଦେଖୁଛୁ
0: ପ୍ରାୟତଃ
1: ଦେଖୁଛୁ, ଏବଂ ଆମର ଜଙ୍ଗଲ ବିଭାଗ ବି ସେଥିରେ କିଛି କରିପାରୁନା, ଏବଂ জীবন জীবিকার কথা আসি যাচ্ছি।
0: হ্যাঁ, আমার এই টসর চাষর গোটে হেক্টর যেতে পরিমাণ কাঠ বাহু পোলারিং সিস্টম দ্বারা যে গছ কাটা হচ্ছে চাষ পরে সেতরে প্রায় দুইটা পরিবার গোটে বর্ষর জাড়েনি কাঠ যোগাই দিয়ে পারছে সে, তেমন সেইটা গোটে বহুত বড় ইনকম।

0: ବି ଯାଉଛି
1: ନିଶ୍ଚୟ ନିଶ୍ଚୟ ହଁ
0: ତେଣୁ ସବୁଠୁ ବଡ଼ ଜିନିଷ ହେଲା ଜାଳେଣୀ କାଠର ସମାଧାନ କରିବା ସଙ୍ଗେ ସଙ୍ଗେ ଗୋଟେ ଗରିବ ଚାଷୀର ଆର୍ଥିକ ବିକାଶରେ ବି ଏଇ ଟସର ଚାଷ ସହାୟତା ହେଉଛି। ଦୁଇରେ ମୁଁ ଯେଉଁଟା ପ୍ରଥମେ କହିଲି ଯେ ଏଥିରେ ଇନ୍ଭେଷ୍ଟମେଣ୍ଟଟା ଯେଉଁ ପଇସା ଖର୍ଚ୍ଚ କରୁଛି ଚାଷୀ ବହୁତ କମ୍ ଟଙ୍କା, ଯେ ଗୋଟେ ଲୋକ ଗୋଟେ ହେକ୍ଟରରୁ ଲକ୍ଷେ ଟଙ୍କା ଉପରକୁ ଦୁଇ ମାସ ଭିତରେ ପାଉଛି, ସେଥିରେ ନିଟ୍ ଲାଭ ପାଉଛି, ସେଥିରେ ତାର ଇନ୍ଭେଷ୍ଟମେଣ୍ଟ ହେଲା ଓନ୍ଲି 3,000 ଟଙ୍କା। ସେ 3,000 ଟଙ୍କା ପ୍ରଥମେ ବିହନ ନବ ଭିତ୍ତିଭୂମିକୁ ଛାଡ଼ି ଦେଇକି, କାହିଁକିନା ଭିତ୍ତିଭୂମି ତ ନ୍ୟାଚୁରାଲ, ଜଙ୍ଗଲରେ ଅସନର୍ଜୁନ ବୃକ୍ଷ ରହୁଛି ଏବଂ ସରକାରଙ୍କର ସାହାଯ୍ୟରୁ ସିଏ ଯେଉଁ ଅସନର୍ଜୁନ ବୃକ୍ଷ ବି ପାଇପାରୁଛି, ତେଣୁ ତାର ନିଜସ୍ୱ ଇନ୍ଭେଷ୍ଟମେଣ୍ଟ କିଛି ନ ଥାଇକି ସିଏ କେବଳ 3,000 ଟଙ୍କାର ବିହନ ନେଇକି ସେଥିରୁ ତାର ବୈଷୟିକ ଜ୍ଞାନକୌଶଳ ଯେଉଁଟା ଆମେ ତାକୁ ଶିଖେଇଛେ ସେ ତାକୁ ପ୍ରୟୋଗ କରିକି ସିଏ 1,00,000 ଟଙ୍କା ସେଥିରୁ କମେଇ ପାରୁଛି। ଏଇଟା ସବୁଠୁ ବଡ଼ ଜିନିଷ ହେଲା ନେଟ୍ ଇନକମ୍ଟା ଏଠି ଆପଣଙ୍କର ଏଇ ଯେଉଁ ଟସର ଚାଷରୁ ନିଶ୍ଚିତ ଭାବରେ ବହୁତ ଅଧିକା।
1: ଆପଣ କହିଲେ ଯେ ଗଛ ଲଗେଇବାର, ମନେ କରନ୍ତୁ ଜଣେ ନୂଆ ଚାଷୀ ସିଏ ଅଡ଼ାପାଇ ସୃଷ୍ଟି କରିବେ ଏବଂ ତାଙ୍କୁ ଅଡ଼ାପାଇଟା ତିଆରି କରିବା ପାଇଁ 3 ବର୍ଷ ସମୟ ଲାଗୁଛି, ସେଇ ସମୟଟା ସେଇ ଯେଉଁ 3 ବର୍ଷ ତାଙ୍କୁ ଲିନ୍ ପିରିୟଡ୍ ବା ନନ୍ ଇଫେକ୍ଟିଭ ଇୟର ଯୋଉଟା ଧରାଯିବ, ଯୋଉଥିରେ ଆୟ ରହିବ ନାହିଁ ତାଙ୍କ, ତେଣୁ ସେଇ ସମୟଟା ସିଏ କଣ କରିବେ
0: ସେଇଟା ଗୋଟେ ଦେଖନ୍ତୁ। ଆମେ ପ୍ରତ୍ୟେକ ଗ୍ରାମରେ ଯୋଉଠି ଆମେ ଅସନର୍ଜୁନ ବୃକ୍ଷ ରୋପଣ କରାଯାଉଛି, ମୟୂରଭଞ୍ଜରେ ଯୋଉ 20-21 ଟସର ସମବାୟ ସମିତି ଅଛି ତା ଆନୁକୂଲ୍ୟରେ ଯୋଉ ଟସର ପ୍ଲାଣ୍ଟେସନ ହେଉଛି, ଅସନର୍ଜୁନ ବୃକ୍ଷରୋପଣ ହେଉଛି, ପ୍ରଥମେ ଯୋଉ ଲ୍ୟାଣ୍ଡ ସିଲେକ୍ସନ ହେଉଛି ଏବଂ ତାକୁ ଯୋଉ ବୃକ୍ଷରୋପଣ ହେଇସାରିଲା ସେଇ ଲିନ୍ ପିରିୟଡ୍ରେ, ଏକରେ ତ ସେମାନେ ବୃକ୍ଷରୋପଣ କାମରେ ନିୟୋଜିତ ହେଲେ MGNREGS ରୁ କି RKVY ସ୍କିମ୍ ଯୋଉ ଅଛି ସେଥିରେ ନିୟୋଜିତ ହେଇକି ସେଥିରୁ କିଛି ଲେବର ୱେଜେସ୍ ଆକାରରେ ପଇସା ପାଇଲା। ଦ୍ୱିତୀୟତଃ ଆମର ଇଣ୍ଟରକ୍ରପିଂ ସବୁ ଅଛି, ଅନ୍ତ ଚାଷ ଯୋଉଟା ବିରି ମୁଗ କୋଳଥ ଏସବୁ ଜିନିଷ ବି ତା ଭିତରେ ପ୍ରଥମ 3 ବର୍ଷରେ ଚାଷ କରିପାରିବେ ସେମାନେ, ତେଣୁ ସେଥିରୁ ବି କିଛି ଇନକମ୍ ସେମାନେ କରିପାରୁଛନ୍ତି ଏବଂ 3 ବର୍ଷ ପରେ ସେମାନେ ଗୋଟେ ଗୋଟେ ହେକ୍ଟର ନେଇକି ସେମାନେ ଆଉ ଥରେ ଟସର ଚାଷରେ ନିୟୋଜିତ ରହୁଛନ୍ତି। ଆଉ ଦୁଇରେ ଆପଣଙ୍କର ଅଦା ହଳଦୀ ଏସବୁ ଜିନିଷ ବି ମସଲା ଜାତୀୟ ଜିନିଷ ବି ହେଇପାରିବ, ଯୋଉଟା ଛାଇରେ ହୁଏ ସେଟା ବି ହେଇପାରିବ, ତେଣୁ ସେ ପ୍ଲାଣ୍ଟେସନ ଭିତରେ ଆମେ ତାକୁ ନେଇକି ଅନ୍ତ ଚାଷରୁ ବି ଚାଷୀକୁ ଲାଭବାନ କରିପାରିବା ଯଦି ଚାଷୀ ତା ମନ ଦେଇକି ସେ କାମ କରିପାରିଲା।
1: ଆଜ୍ଞା, ଆଚ୍ଛା ତାଲିମ କଥାକୁ ଟିକେ ଆସିବା, କାରଣ ଯେଉଁମାନେ ପୁରୁଣା ଚାଷୀ, ପାରମ୍ପରିକ ଚାଷୀ, ଟସର ଚାଷୀ, ସେମାନଙ୍କ ପାଇଁ କିଛି ଅସୁବିଧା ନାହିଁ, ତାଙ୍କ ଛୁଆମାନେ ଅତି କମରେ ଲକ୍ଷ୍ୟ କରିକି ବି ଶିଖିଯିବେ। ବାକି ଯେଉଁମାନେ ନୂଆ କରି ଶିଖିବା ପାଇଁ ଚାହୁଁଛନ୍ତି ବା ନୂଆ କରିବା ପାଇଁ ଚାହୁଁଛନ୍ତି, ଯେଉଁମାନେ କି ତାଙ୍କ ଇଲାକାରେ ନାହିଁ, ଏମିତି ବି କେତେ ଗୁଡାକ ବ୍ଲକ ଅଛି ଆମେ ଜାଣୁ ଯେଉଁ ବ୍ଲକରେ କି ବର୍ତ୍ତମାନ ସୁଦ୍ଧା ଟସର ଚାଷ ଏତେଟା ହେଇନି ବା ଆଦୌ ହେଇନି କହିଲେ ତ ଭୁଲ ହବ, କାରଣ ପ୍ରାକୃତିକ ଉପାୟରେ ବି ଆମେ ଟସର ଦେଖୁଛୁ, ସାଡ଼ା ଗଛରେ ଥାଉଛି, ଅନ୍ୟାନ୍ୟ ଗଛରେ କୁଳି ଗଛରେ ଥାଉଛି, ଗୟାକୁଳି ଗଛରେ, ବରକୁଳି ଗଛରେ, ତେଣୁ ସେମାନେ କିପରି ଭାବରେ ତାଲିମ ନେଇପାରିବେ ବା ଶିଖିପାରିବେ।
0: ହଁ, ସେଇଟା ଗୋଟେ ଭଲ କଥାଟେ ଆପଣ ପଚାରିଲେ ଯେ ବର୍ତ୍ତମାନ ଆପଣ ଦେଖନ୍ତୁ ମୟୂରଭଞ୍ଜରେ ଟସର ନ ଜାଣିଥିବା ଲୋକଙ୍କ ପରିମାଣ ପ୍ରାୟତଃ ନଥିବ, କାହିଁକିନା ପ୍ରତ୍ୟେକ ମୟୂରଭଞ୍ଜିଆ ଏବଂ ମୟୂରଭଞ୍ଜରେ ବସବାସ କରୁଥିବା ଲୋକ ଟସର ସଂସ୍ପର୍ଶରେ ପ୍ରାୟତଃ ଅତ୍ୟପ୍ରତ୍ୟ ଭାବରେ ଜଡ଼ିତ। କଥା ହେଲା ଯେ ଆପଣ ଜାଣିଥିବେ ଆମ ଜିଲ୍ଲାରେ ଯେଉଁ ବିଭିନ୍ନ ଶ୍ରେଣୀୟ ଲୋକ ରହୁଛନ୍ତି ତା ଭିତରୁ ଗୋଟେ ପାଟ୍ରା କାଷ୍ଟ ଅଛି ଏବଂ ପାଟରୁ ପାଟ୍ରା ହେଇଛି, ରାଜା ସେମାନଙ୍କୁ ଆଣିକି ବନାରସ ସାଇଟ୍ରୁ ସେ ଲୋକଙ୍କୁ ଏଷ୍ଟାବ୍ଲିଶ କରିଥିଲେ ଏବଂ ସେମାନେ ସ୍ପେଶାଲି ଏଇ ଟସରରୁ ସୂତା ବୁଣୁଥିଲେ ଏବଂ ପାଟ ବସ୍ତ୍ର ତିଆରି କରିବାରେ ରାଜାଙ୍କ ଦରବାରରେ ସେମାନେ ସବୁ ନିୟୋଜିତ ହେଇଥିଲେ, କୌଳିକ ବୃତ୍ତି ତାଙ୍କର ଥିଲା। ତେଣୁ ବର୍ତ୍ତମାନ କଥା ହେଲା ଯେ ଆମର ଯେଉଁମାନେ ଟସର ଚାଷ ସମ୍ବନ୍ଧରେ ପ୍ରାୟତଃ ଯେଉଁ ଏରିଆରେ ହେଉଛି ସବୁ ଆଦିବାସୀ ଲୋକ ତାର ଚାଷ ଶୈଳୀ ପ୍ରଣାଳୀ ସବୁ ଜାଣିଛନ୍ତି ପ୍ରାୟ, କିନ୍ତୁ କାଳକ୍ରମେ ଆମର ଏଇ ଯେଉଁ ବୈଷୟିକ ପରୀକ୍ଷା ନିରୀକ୍ଷା ଦ୍ୱାରା ଯେଉଁ ହାଇବ୍ରିଡ୍ସ ଯେଉଁ ଡାବା ଆଉ ଡାବା ବିଭି ଟିଭି ଆଉ ଅନ୍ୟାନ୍ୟ ଯେଉଁ ଉନ୍ନତମାନର ଯେଉଁ ସବୁ ବିହନ ପ୍ରସ୍ତୁତ ହେଲା ଏଥିରେ କିଛିଟା ବୈଷୟିକ କୌଶଳ ତାଙ୍କୁ ଶିକ୍ଷା ଦେବାକୁ ପଡ଼ିଥାଏ, ସେଥିଲାଗି ଓଡ଼ିଶା ସରକାର ତାର ପ୍ରାବଧାନ କରିଛନ୍ତି ବିଭିନ୍ନ ଆୱାରନେସ୍ କ୍ୟାମ୍ପ ମାଧ୍ୟମରେ ହେଉ କି ନହେଲେ ଯେଉଁ ଆମର ଜିଲ୍ଲାରେ ଯେଉଁ ରିଜନାଲ ଟସର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ରାଞ୍ଚିର ଯେଉଁ ବ୍ରାଞ୍ଚ ଅଛି RTRS ସେମାନଙ୍କ ଜରିଆରେ ରାଞ୍ଚିରେ ଅଛି ଏବଂ ବାରିପଦାରେ ତାର ଗୋଟେ ବ୍ରାଞ୍ଚ ଅଛି ଆମର RTRS କନଭେଣ୍ଟ ପାଖରେ, ସେଥିରେ ସେମାନେ ତାଙ୍କୁ ବୈଷୟିକ ଶିକ୍ଷା ତାଲିମ ଦେଉଛନ୍ତି, କିନ୍ତୁ ଅଧିକ ଅଧିକ ଅମଳକ୍ଷମ ହେଇପାରିବ ତାର ବିଭିନ୍ନ ପ୍ରକାର ଶୈଳୀ ସମ୍ବନ୍ଧରେ ସେମାନେ ସେଥିରେ ବରିଷ୍ଠ ବୈଜ୍ଞାନିକମାନେ ଅଛନ୍ତି ଯେଉଁଥିରେ ତାଙ୍କୁ ସହଯୋଗ କରୁଛନ୍ତି ଚାଷୀମାନଙ୍କୁ। ୟାଦ୍ୱାରା କ'ଣ ହେଉଛି, ଏଇ ଯେଉଁ ଆଗରୁ ଟସର ଚାଷଟା ଯେଉଁ 3-4 ମାସରେ ସେମାନେ ଯେଉଁ ଇନକମ୍ଟା ହେଇପାରୁଥିଲା, ବର୍ତ୍ତମାନ ତାଙ୍କର ଏଇ ଯେଉଁ ନୂଆ ଫାଇଣ୍ଡିଙ୍ଗସ୍ ଦ୍ୱାରା ସେମାନେ ଏଇ ଚାଷର ପିରିୟଡ୍ଟାକୁ କନସାଇଜ୍ କରିଛନ୍ତି ଏବଂ 2 ମାସ ଭିତରେ ଏତିକି ଟଙ୍କା କମାଇବା ପାଇଁ ସହଯୋଗ

0: କରିକି ଆକୁ ଶିକ୍ଷା ଦେଇଛନ୍ତି।
1: କଥା ହେବା କେମିତି ଆରମ୍ଭ କରନ୍ତି, କୋଉ ସମୟରେ ଆରମ୍ଭ ହୁଏ ଆର ଆକ୍ଟିଭିଟି?
0: ଆପଣଙ୍କର ଜୁନ୍ ମାସରୁ ଆମର ଟସର ଚାଷ ଷ୍ଟାର୍ଟ ହେଇଥାଏ। ବର୍ଷା ହେଲେ ଯାଇକି ଯୋଉ ଆପଣଙ୍କର ସୁପ୍ତ ଅବସ୍ଥାରେ ଯୋଉ ପ୍ରଜାପତିର ପିପା ଭିତରେ ଥାଏ, ସେ ତା ମୁଣ୍ଡରେ ଗୋଟେ ଏଡାଇସନ ହରମୋନ ସିକ୍ରେସନ ହୁଏ ଏବଂ ସେ ଜାଣିପାରେ ଯେ ବାହାରେ ମୋ ପାଇଁ ପତ୍ର ତିଆରି ହେଇଗଲା, ବାହାରେ ପାଗ ଥଣ୍ଡା ହେଇଗଲାଣି ଆଉ ସେ ଗରମ ନାହିଁ, ତେଣୁ ଅଟୋମେଟିକାଲି ତା ଭିତରୁ ସେ ପ୍ରଜାପତି ଆକାରରେ ବାହାରିକି ଅଣ୍ଡା ମେଟିଂ ହେଇକି, ମେଲ୍ ଫିମେଲ୍ ମେଟିଂ ହେଇକି ଅଣ୍ଡା ଦେଇକି ତାର ଜୀବନ ଚକ୍ର ଆରମ୍ଭ କରେ। ଆଉ ଆମର ଯୋଉ ବିଭିନ୍ନ ପ୍ରକାର ଅଣ୍ଡା ପ୍ରସ୍ତୁତିକାରୀ ସବୁ ସେଣ୍ଟର ଅଛି ଆମ ଜିଲ୍ଲାରେ, ଯୋଉ ପ୍ରତ୍ୟେକ ଟସର ସମବାୟ ସମିତିରେ ଯୋଉ ଅଛି, ସେମାନେ ଅଣ୍ଡା ତିଆରି କରିକି ନିରୋଗା ଅଣ୍ଡା ଚାଷୀଙ୍କୁ ଯୋଗେଇଥାନ୍ତି।
1: ଅସୁବିଧା କୋଉଠି ରହୁଛି ଯୋଉଥିପାଇଁ ଏତେଟା ଯେତିକି ବଢିବା କଥା ସେତିକି କିଲାକି ସୃଷ୍ଟି ହେଇପାରିନି? ତ
0: ମୁଁ ନିଶ୍ଚିତ ଭାବରେ ନିଜକୁ

0: ସାବିତ୍ରୀ ସିଏ ପ୍ରଜାପତି ଆକାରରେ ବାହାରିକି ଅଣ୍ଡା ମେଟିଂ ହେଇକି ମେଲ୍ ଫିମେଲ୍ ମେଟିଂ ହେଇକି ଅଣ୍ଡା ଦେଇକି ତାର ଜୀବନଚକ୍ର ଆରମ୍ଭ କରେ। ଆଉ ଆମର ଯେଉଁ ବିଭିନ୍ନ ପ୍ରକାର ଅଣ୍ଡା ପ୍ରସ୍ତୁତିକାରୀ ସବୁ ସେଣ୍ଟର ଅଛି ଆମ ଜିଲ୍ଲାରେ, ଯେଉଁ ପ୍ରତ୍ୟେକ ଟସର ସମବାୟ ସମିତିରେ ଯେଉଁ ଅଛି, ସେମାନେ ଅଣ୍ଡା ତିଆରି କରିକି ନିରୋଗା ଅଣ୍ଡା ଚାଷୀଙ୍କୁ ଯୋଗେଇଥାନ୍ତି।
1: ଅସୁବିଧା କୋଉଠି ରହୁଛି ଯେଉଁଥିପାଇଁ ଏତେଟା ଯେତିକି ବଢିବା କଥା ସେତିକି କିଲାକି ସୃଷ୍ଟି ହେଇପାରୁନି? ତ
0: ମୁଁ ନିଶ୍ଚିତ ଭାବରେ ନିଜକୁ ଧନ୍ୟ ମନେ କରୁଛି, ମୋ ଲୋକଙ୍କର ମୁଁ ସେବା କରିବାର ଅପରଚୁନିଟି ପାଇଛି ଏବଂ ମୁଁ ମୋର ଆଦିବାସୀ ଭାଇମାନଙ୍କର ସେବା ଏଇ ଟସର ଚାଷ ଜରିଆରେ କରିପାରୁଛି। ଏବଂ ଏଥିରେ ଗୋଟେ ଜିନିଷ ଦେଖନ୍ତୁ, ଟସର ଚାଷରେ ଯିଏ ଟସର ଚାଷ କଲା ସୁବିଧା ହେଲା ଯେ ଯିଏ ଟସର ଚାଷ କଲା ସିଏ କୋଷା ବିକ୍ରି କରିକି ଏବଂ ଗଛର କାଠ ୟୁଜ୍ କରିକି ସିଏ ଲାଭବାନ ହେଲା। ଟସରଟା ପ୍ରଡକ୍ସନ ହେଇସାରିଲା ପରେ ଯିଏ ତାକୁ ସୂତା କାଟିଲା ତାକୁ ରିଲର ବୋଲି କହୁଛନ୍ତି, ସେ ଶ୍ରେଣୀୟ ଲୋକ ଆମ ଷ୍ଟେଟରେ ବହୁତ ଅଧିକା, ସେମାନଙ୍କ ସଂଖ୍ୟା ବି 20-30 ହଜାର ହବ। ଯେଉଁମାନେ ସୂତା କାଟନ୍ତି ରିଲର ବୋଲି କହନ୍ତି, ସେମାନେ ସୂତା ବାହାର କରିବେ, ପ୍ରତ୍ୟେକ କେଜି ପିଛା ସେମାନେ 700-800 ଟଙ୍କା ଲେଖା ପାଇବେ। ତେଣୁ ସିଏ ଗୋଟେ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଏଇ ଟସରକୁ ନେଇକି ସୂତା କାଟିକି ପଇସା ରୋଜଗାର କରୁ। ଯେଉଁମାନେ ଟୁଇଷ୍ଟ କଲେ ସୂତାର ବିଭିନ୍ନ, ଆଜି ଆପଣଙ୍କର ଶାଢ଼ୀ ହବ କି ସ୍କାର୍ଫ ହବ, ତାକୁ ଯେଉଁମାନେ ଟୁଇଷ୍ଟ କଲେ ଟୁଇଷ୍ଟର କହୁଛନ୍ତି, ଦରକାର ମୁତାବକ ସେ ଶ୍ରେଣୀୟ ଲୋକ ବି ପଇସା ପାଉଛନ୍ତି ସେ କାମ କରିକି। ଏବଂ ସର୍ବଶେଷରେ ଯେଉଁ ଆମର ବୁଣାକାର ଅଛନ୍ତି ଯେଉଁମାନେ ୱେଭର କହୁଛନ୍ତି, ସେମାନେ ତାକୁ ଶାଢ଼ୀ ଧୋତି କି ଅନ୍ୟାନ୍ୟ ଯେଉଁ ବସ୍ତ୍ର ତିଆରି କରିକି ସେଥିରୁ ପଇସା। ତେଣୁ ଗୋଟିଏ ଜିନିଷ ଚାରି ଶ୍ରେଣୀୟ ଲୋକ ଏଥିରୁ ବେନିଫିଟ ପାଉଛନ୍ତି। ତେଣୁ ଟସର ସେଇ ଦୃଷ୍ଟିରେ ବହୁତ ପୁରାତନ ଏବଂ ଆପଣ ଜାଣିଥିବେ ଏଇଟା ସତ୍ୟଯୁଗର ଜିନିଷ, ଭଗବାନ ବିଷ୍ଣୁ ପରିଧାନ କରୁଥିଲେ ବୋଲି ଶାସ୍ତ୍ରରେ ଲେଖା ହେଇଛି। ତେଣୁ ଏଇଟା ଗୋଟେ ପବିତ୍ର, ଟସର ଈଶ୍ୱର ବୋଲି କହୁଛନ୍ତି ଏବଂ ଟସର ଗୋଟେ ନିଶ୍ଚିତ ଭାବରେ ପବିତ୍ର ଚାଷ ଏବଂ ୟାର କୌଣସି କ୍ଷତିର ନାହିଁ, ଲାଭ ହିଁ ଲାଭ ଚାଷ। ଏକରେ ପର୍ଯ୍ୟାବରଣ, ଗଛ ପର୍ଯ୍ୟାବରଣକୁ ସଂରକ୍ଷଣ କରୁଛି ଏବଂ ଆମର ଜୈବ ମଣ୍ଡଳୀ ସୁରକ୍ଷା ଦେଉଛି ଗଛ ଲଗାଇବା ଦ୍ୱାରା, ଏବଂ ଗଛରୁ ଚାଷ କରିକି ଲୋକ, ଗରିବ ଆଦିବାସୀ ଲୋକ ଜୀବନ ଜୀବିକା ଇଏ କରୁଛନ୍ତି ଏବଂ ଯେଉଁ ବସ୍ତ୍ର ତିଆରି ହେଉଛି ସମାଜର ସବୁଠୁ ଧନୀ ଶ୍ରେଣୀୟ ଲୋକ ତାକୁ କିଣିକି ପିନ୍ଧୁଛୁ। ବହୁତ ବଡ଼ ଜିନିଷ ୟାର ଯେଉଁ ଅସୁବିଧା କଥା କହିଲେ, ନିଶ୍ଚିତ ଭାବରେ ପ୍ରତ୍ୟେକ କଲଚରର ଅସୁବିଧା ରହୁଛି କିନ୍ତୁ ଟସରର ଅସୁବିଧା ବହୁତ କମ୍। ଏଥିରେ ଦେଖନ୍ତୁ ଅସୁବିଧା ମାନେ ଆମର ଓଡ଼ିଶା ସରକାର ଏଠିକାର ଯେଉଁ ବଜାର ଦର ୟାକୁ ନିୟନ୍ତ୍ରଣ, ଟସରର ବଜାର ଦର ନିୟନ୍ତ୍ରଣ କରନ୍ତି ଆମ ଓଡ଼ିଶା ସରକାର। ତାର ବିଭିନ୍ନ ସମୟରେ ଯେଉଁ ତାର ମୂଲ୍ୟ ନିର୍ଦ୍ଧାରଣ ସରକାରଙ୍କ ଦ୍ୱାରା ହେଇଥାଏ, ତ ଅନେକ ସମୟରେ କ'ଣ ହୁଏ, ଠିକ୍ ମୂଲ୍ୟ ନିର୍ଦ୍ଧାରଣ ନ ହେବା ଦ୍ୱାରା ଆମର ପଡ଼ୋଶୀ ରାଜ୍ୟ ଯେଉଁ ଝାଡ଼ଖଣ୍ଡ ଆଉ ୱେଷ୍ଟବେଙ୍ଗଲ ଯେଉଁଠି ଫ୍ରି ମାର୍କେଟ ଓପନ୍ ବିଡିଂ ଅକ୍ସନ ସିଷ୍ଟମରେ ସେଲ୍ ହୁଏ,
1: ସରକାର
0: ନିୟନ୍ତ୍ରଣ ନାହିଁ, ସେଠି ଟସର ସବୁ ସିଆଡ଼କୁ ସ୍ମାଗ୍ଲିଂ ହେଇକି ପଳାଏ। ତେଣୁ ଏଇ ଏଇ ଜିନିଷଟା ଗୋଟେ ପ୍ରୋବ୍ଲେମ ରୁହେ। କିନ୍ତୁ ଆଜି ବଡ଼ ଖୁସିର କଥା ଯେ ଓଡ଼ିଶା ସରକାର ଯେଉଁ ରେଟ୍ ନିର୍ଦ୍ଧାରଣ କରିଛନ୍ତି 2015-16 ପାଇଁ ନିଶ୍ଚିତ ଭାବରେ ବହୁତ ଅଧିକା ଏବଂ ଭଲ ଅଛି। ପ୍ରାୟତଃ 30-40 ହଜାର ଟଙ୍କା ପର୍ଯ୍ୟନ୍ତ ଏଭରେଜ୍ ଇନକମ୍ ଆମ ଚାଷୀମାନେ ମୟୂରଭଞ୍ଜ ଜିଲ୍ଲାରେ ଯେଉଁ ପାଟିଆ, କଂସାପାଳ ଆଉ ନିଶ୍ଚିନ୍ତା ଏରିଆରେ ସବୁ ଲୋକ ପାଉଛନ୍ତି ଏବଂ ସେଇଟା ଲୋକଙ୍କର ଆର୍ଥିକ ପ୍ରଗତିରେ ନିଶ୍ଚିତ ଭାବରେ ସାହାଯ୍ୟ କରୁଛି। ଦୁଇରେ ହେଲା, ଆଉ ଗୋଟେ ଜିନିଷ ହେଲା, ତ ଆଜିକା ଦିନରେ ଏଇ ଯେଉଁ ରେଟ୍ ସରକାରଙ୍କର ଏଇ ଯେଉଁ ମୂଲ୍ୟବୃଦ୍ଧି ଯୋଗୁଁ ପ୍ରାୟତଃ ଏଜୁକେଟେଡ୍ ପିଲା ସବୁ ଏ ଟସର ଚାଷରେ ନିୟୋଜିତ ହେଉଛନ୍ତି। ଆପଣ ଶୁଣିଲେ ଖୁସି ହେବେ, ଯେଉଁ ପାଟିଆ ଟସର ଚାଷୀ ସମବାୟ ସମିତିର ତାର ସଭାପତି ଶ୍ରୀ ହାମିରେ ହାସ୍ତା, ସିଏ ଜଣେ ଗ୍ରାଜୁଏଟ୍, ଆଉ ଏଠି ଯେଉଁ ମୁକୁନ୍ଦ ନାୟକ ଭାରତ ସରକାର ତାଙ୍କୁ ସମ୍ମାନିତ କରିଛନ୍ତି, ସେ ଲକ୍ଷାଧିକ ଟଙ୍କା ପାଇଥିଲେ ବାଙ୍ଗାଲୋରରେ ଏବଂ ତାଙ୍କ ଘର ଦାନାଦର ଏଠି ଯେଉଁ କଂସାପାଳ ଟସର ଚାଷୀ ସମବାୟ ସମିତିରେ, ସିଏ ଜଣେ ପାଠଶାଠ ପଢ଼ିବା ଲୋକ। ତେଣୁ ନିଶ୍ଚିତ ଭାବରେ ଏଇଟା ଗୋଟେ ଗର୍ବ ଯେ ଏତେ ଇକୋ କ୍ଲାଇମେଟିକ ଚେଞ୍ଜ ହବା ସୁଦ୍ଧା ଏ କଲଚର ବଞ୍ଚି ରହିଛି ମୟୂରଭଞ୍ଜ ଜିଲ୍ଲାରେ।
1: ଆପଣ ଯେଉଁ ସୁଦୂର ପ୍ରସାରୀ ଟସର ଚାଷ ସମ୍ପର୍କରେ ତାର ବିଭିନ୍ନ ପାର୍ଶ୍ୱ ବିଭିନ୍ନ ଦିଗ ବିସ୍ତୃତ ଭାବରେ ଆଲୋଚନା କଲେ ଆମ ଭାଇମାନଙ୍କ ପାଇଁ ଏବଂ ଆମର ଆକାଶବାଣୀ ବାରିପଦା ପକ୍ଷରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
0: ନମସ୍କାର।
1: କଥା ହଉ, ଆମର ସମୟ ପରିଧି ବି ସରିଗଲାଣି। ସବୁଦିନ ଭଳି ମଧ୍ୟ ଆମେ ନିବେଦନ କରିବା, ମତାମତ ଦେଇକି ଆମକୁ ଦୁଇ ଧାଡ଼ି ଲେଖିକି ପଠାନ୍ତୁ, ତେଲେ ଆମେ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମରେ ଅର୍ଥାତ୍ ରବିବାର ଦିନ ତାଙ୍କ ଚିଠି ପଢ଼ିବା, ଆମକୁ ଦୁଇ ଧାଡ଼ି ଲେଖିବା ପାଇଁ କହିବା। ଆମ ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର ହେଲା 7570002, ଜିଲ୍ଲା ମୟୂରଭଞ୍ଜ।
2: ତେବେ ଆଜି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଧନ୍ୟବାଦ ଏବଂ ଶୁଭେଚ୍ଛା ସହ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା।
1: ନମସ୍କାର।

ମାନରେ 102.9 ମେଗା ହର୍ଟ ଯୋଗେ ସମୟ ରାତି 8:05। ଶ୍ରୋତା ବନ୍ଧୁ, ସମୟ ହୋଇଯାଇଛି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବା ପାଇଁ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଆକାଶେ କି ରଙ୍ଗ ଲାଗିଲା ଚଳଚ୍ଚିତ୍ରରୁ। ଗାଇଛନ୍ତି ଶିଳ୍ପୀ ନିବେଦିତା।

ଶେଷ ହେଲା ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ। ଉପସ୍ଥାପନାରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ସତ୍ୟାନନ୍ଦ ସେଜପଡ଼ା। ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି FM।

ଶ୍ରୋତାବନ୍ଧୁ, ଏଥର ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ ସୁରେଶ ୱାଡ଼େକର ଓ ନମିତା ଅଗ୍ରୱାଲ। ଚଳଚ୍ଚିତ୍ର ଆମ ଭିତରେ କିଛି ଅଛି।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଚାନ୍ଦନ ତମେ ତାରା ଚଳଚ୍ଚିତ୍ରର ଏହି ଗୀତଟି। ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ କୁମାର ବାପି ଓ ତପୁ ମିଶ୍ର।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ଓ ସମ୍ପଦ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି କନକମଞ୍ଜରୀ ବାରିକ। ଶ୍ରୋତାବନ୍ଧୁ, ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।

0: ଆଉ
1: ଖରା ପାଣି ପବନ ସବୁର ସମାଧାନ କରତେ ହୋ
0: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପସେଟ୍ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ୍ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି
0: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହ ବାରିପଦାର ଅତି ପରିଚିତ ଦୋକାନ ପରା
2: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ୍ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା
0: ତାହେଲେ ଯିବା ନା କି କହୁଛ
1: ଚାଲ
3: ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଯେତେବେଳେ ଶିଶୁଟିଏ ଜନ୍ମ ହୁଏ ସେତେବେଳେ ଘରେ ପରିବାରରେ ପାଖ ପଡ଼ିଶାରେ ସମସ୍ତଙ୍କ ମନରେ ହସ ଖୁସିର ଲହରୀ ଖେଳିଯାଏ ବାପା ମା ଏହା ସହିତ ପରିବାରର ପ୍ରତ୍ୟେକ ସଦସ୍ୟ ଚାହାନ୍ତି ଯେ ଶିଶୁଟିଏ ହୃଷ୍ଟପୃଷ୍ଟ ହେଉ ସେ ବହୁତ ଭଲରେ ବଡ଼ ହେଉ ସେ ନିରୋଗ ଜୀବନ ଅତିବାହିତ କରୁ ସେଥିପାଇଁ ତାର ଖାଦ୍ୟପେୟ ପୋଷାକପତ୍ର ପରିଷ୍କାର ପରିଚ୍ଛନ୍ନତା ଏସବୁ ପ୍ରତି ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଥାଏ ଠିକ୍ ସମୟରେ ଖାଦ୍ୟ ଏହା ସହିତ ଭ୍ୟାକ୍ସିନେସନ ମଧ୍ୟ ଦେବା ନିହାତି ଜରୁରୀ ଯାହାଫଳରେ କି ଶିଶୁଟି ଆଗକୁ ଯାଇକି ଗୋଟେ ଭଲ ଲାଇଫ୍ ଲିଡ୍ କରିପାରିବ ତେବେ ଶିଶୁ ଜନ୍ମ ହେବା ପରଠାରୁ ବଡ଼ ହେବା ପର୍ଯ୍ୟନ୍ତ ତାର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିଥାଏ ଯଦି ଏସବୁରେ କୌଣସି ଅବହେଳା ଦେଖାଗଲା ତେବେ ଶିଶୁଟି ଅସୁସ୍ଥ ହୁଏ ଏବଂ ତାର ସ୍ୱାସ୍ଥ୍ୟର ଯତ୍ନ ନ ନେଲେ ଏମିତି ବି କିଛି ଅଚିହ୍ନା ରୋଗ ତା ଦେହରେ ଜାତ ହେବାର ବି ଦେଖାଯାଏ ଯେଉଁଟାକି ପରବର୍ତ୍ତୀ ସମୟରେ ଗୁରୁତର ହେବାର ବି ସମ୍ଭାବନା ଦେଖାଯାଇପାରେ ତେବେ ଆଜି ଆସନ୍ତୁ ଏପରି ଏକ ରୋଗ ଥାଲାସେମିଆ ରୋଗ ସମ୍ପର୍କରେ ଜାଣିବା ଏ ସମ୍ପର୍କରେ କହିବା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି PRM ମେଡିକାଲ କଲେଜ ଏବଂ ହସ୍ପିଟାଲ ବାରିପଦାରୁ ଆସୋସିଏଟେଡ୍ ପ୍ରଫେସର ଡାକ୍ତର ସୁମନ୍ତ ପାଣିଗ୍ରାହୀ ତେବେ ପ୍ରଥମେ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ ଆଜ୍ଞା ନମସ୍କାର
4: ନମସ୍କାର ଶ୍ରୋତା ବନ୍ଧୁ ମାନଙ୍କୁ
3: ସାର୍ ଏଇ ଥାଲାସେମିଆ ରୋଗଟି କଣ
4: ଇଏ ଏକ ବଂଶଧରଣ ରୋଗ ଯୋଉଥିରେ କି ଛୋଟ ଛୁଆଙ୍କୁ ରକ୍ତହୀନତା ହୁଏ ଏବଂ ରକ୍ତହୀନତାର ଲକ୍ଷଣ ଦେଖାଯାଏ ଯେତେବେଳେ ପିଲା ବହୁତ ଛୋଟ ଥାଏ ସେତେବେଳେ ଜଣାପଡ଼େ ଏହାକୁ ଯଦି ଆମେ ଆଗରୁ ନ ଦେଖିବା କି ନ ଜାଣିବା ତାହେଲେ ଛୁଆମାନେ ଏମର୍ଜେନ୍ସି ୱାର୍ଡକୁ ବହୁତ କମ୍ ରକ୍ତରେ ଆସିଥାନ୍ତି ଏବଂ ତାଙ୍କର ହାର୍ଟ ଫେଲିୟର ହେବାର ସମ୍ଭାବନା ଥାଏ
3: ଥାଲାସେମିଆ ରୋଗଟି କଣ ପାଇଁ ହୁଏ
4: ଥାଲାସେମିଆ ଗୋଟେ ବଂଶଧର ରୋଗ ଯେମିତି ମୁଁ କହିଲି ଏଇ ରୋଗରେ କଣ ହୁଏ ନା ଆମର ରକ୍ତରେ ଦୁଇଟା ଜିନିଷ ଅଛି ଆଡଲ୍ଟ ହିମୋଗ୍ଲୋବିନ୍ ଆଉ ଫିଟାଲ ହିମୋଗ୍ଲୋବିନ୍ 6 ମାସ ପରେ ଲାଲ ରକ୍ତ ସୃଷ୍ଟି କରେ ଆଡଲ୍ଟ ହିମୋଗ୍ଲୋବିନ୍ ଯୋଉଟା ସେଇଥିରେ 4 ଜିନିଷ ଅଛି 2 ଆଲଫା ଚେନ୍ ଆଉ 2 ବିଟା ଚେନ୍ରେ ତିଆରି ଯଦି ଏଇ 4 ଜଣଙ୍କ 2 ଆଲଫା ଚେନ୍ ଆଉ 2 ବିଟା ଚେନ୍ର କିଛି ପରିମାଣରେ କୁକୁଡ଼ା କମ୍ ବେଶୀ ହୁଏ କିମ୍ବା ତାଙ୍କ ଭିତରେ ଠିକ୍ ପରିମାଣରେ 2 ଆଲଫା ଚେନ୍ 2 ବିଟା ନ ତିଆରି ହୁଏ ତାହେଲେ ଏହା ଗୋଟେ RBC ଯୋଉ ତିଆରି ହୁଏ ଯୋଉଟା ବ୍ଲଡ଼ର RBC ଯୋଉଟାକି ରେଡ୍ ବ୍ଲଡ଼ ସେଲ୍ କରନ୍ତି ତାହା ଏକ ଡିଫେକ୍ଟିଭ RBC ମାନେ ଠିକ୍ ସେ ତିଆରି ନହେ ତ ଯେତେବେଳେ ସେଇ RBCଟା ଆମ ରକ୍ତ ସଂସାରରେ ଯାଏ ସେ ଭାଙ୍ଗିଯାଏ ଆଉ ଭାଙ୍ଗିକି ଜଲ୍ଦି ଯଥାଶୀଘ୍ର ଜଲ୍ଦି ଜଲ୍ଦି ଭାଙ୍ଗିଯାଏ ଆଉ ଭାଙ୍ଗିଗଲେ କ'ଣ ହୁଏ ନା ଜଲ୍ଦି ଜଲ୍ଦି ଆପଣ ରକ୍ତହୀନତା ହୁଏ ହିମୋଗ୍ଲୋବିନ୍ କମିଯାଏ ଆଉ ରକ୍ତହୀନତାର ଶିକାର ହୁଅନ୍ତି
3: ଏଇ ଯୋଉ ସାର୍ କହିଲେ ଆଲଫା ଚେନ୍ ଏବଂ ବିଟା ଚେନ୍ ଏଥିରେ ସାର୍ ବିଟା ଥାଲାସେମିଆ ରୋଗଟା କ'ଣ
4: ଏଇଟା ଗୋଟେ ମେଜର ରୋଗ କହନ୍ତି ବିଟା ଥାଲାସେମିଆ ମେଜର ତାର ପୁଣି ବିଟା ଥାଲାସେମିଆ ମେଜରରେ ପୁଣି ବିଟା 0 ଆଉ ବିଟା 1 ଅଛି ତା ମାନେ ହେଲା ଯୋଉ ମୁଁ କହିଲି 2 ଆଲଫା ଆଉ 2 ବିଟା ଅଛି ତ ଏଇ ଯୋଉ ବିଟା ଥାଲାସେମିଆ ବିଟା ଚେନ୍ ତିଆରି ହୁଏ ନାହିଁ ଯଦି ଏ ସମ୍ପୂର୍ଣ୍ଣ ଭାବରେ ବିଲକୁଲ ତିଆରି ହେବନି ତ ବିଟା 0 କହନ୍ତି ଆଉ କିଛି ପରିମାଣରେ ତିଆରି ହେବ କିନ୍ତୁ ଯେତିକି ଦରକାର ସେତିକି ତିଆରି ନ ହେଲେ ବିଟା 1 କହନ୍ତି ତ ବିଟା 0 ଥାଲାସେମିଆ ମେଜର ଗୋଟେ ବହୁତ କ୍ରିଟିକାଲ ରୋଗ ଯୋଉଥିରେ କି ଜଲ୍ଦି ଜଲ୍ଦି ଆମ ରକ୍ତହୀନତା ହୁଏ କାହିଁକି ହୁଏ ନା ଇଏ ବିଟା ଚେନ୍ ଯେହେତୁ ତିଆରି ହେଇପାରୁନି ତ ସବୁଯାକ ଆଲଫା ଚେନ୍ ରହେ ଆଡଲ୍ଟ ହିମୋଗ୍ଲୋବିନ୍ରେ ଯୋଉଟା ତ ସେ ଭଲ ଭାବରେ ଆମର ଯୋଉ ଆର୍ବିସ ତିଆରି ନ ହେବାଠୁ ତ କ'ଣ ହିମୋଗ୍ଲୋବିନ୍ଟା ପ୍ରଲଗ୍ନ ତିଆରି ନ ହେବାଠୁ ସେତେବେଳେ ରକ୍ତ ସଂସାରରେ ଯାଏ ବ୍ଲଡ଼ଟି ଯେତେବେଳେ ଜଲ୍ଦି ଜଲ୍ଦି RBC ଭାଙ୍ଗିଯାଏ ଆଉ ହିମୋଗ୍ଲୋବିନ୍ କମିଯାଏ ଆମ RBCର ଜେନେରାଲି ବୟସ ହେଲା 120 ଦିନ ସେମାନେ ବଞ୍ଚିକି ରହନ୍ତି ଆଉ ଆମ ବୋନ୍ ମ୍ୟାରୋ ଯେଉଁଟା ବୋନ୍ ମାନେ ହାଡ଼ ହାଡ଼ରୁ ତିଆରି ହୁଏ ଏସବୁ ଜିନିଷ RBCର ପୂର୍ବ ଅବସ୍ଥା ହେଲା ରେଟିକୁଲୋସାଇଟ୍ସ ତ ଏଇଠି କ'ଣ

0: ହୁଏ, ଯେହେତୁ ଆମ ଭଲ କିନା ତିଆରି ହେଇପାରୁନି ଆରବିସିସ୍, ତ ସେଥିପାଇଁ କ'ଣ ଯେତେବେଳେ ବୋନ୍ ମ୍ୟାରୋରୁ ବ୍ଲଡ୍ ସର୍କୁଲେସନ୍ରେ ଯାଏ ଆରବିସିସ୍, ସେ 120 ଦିନ ବଦଳରେ ସେ 10 ଦିନ 20 ଦିନ 25 ଦିନ ଏଇଭଳିଆ ରହିକି ଭାଙ୍ଗି ଯାଆନ୍ତି। ଯଦି ସେଇଟା ଭାଙ୍ଗିଯାଏ ତ ଜଲ୍ଦି ଜଲ୍ଦି ହିମୋଗ୍ଲୋବିନ୍ କମିଯାଏ ଆଉ ରକ୍ତହୀନତା ହୁଏ। ତ ସେଥିପାଇଁ ଆମ ବିଟା ଥାଲାସେମିଆ ଗୋଟେ ବଡ଼ ମେଜର ରୋଗ ଯେଉଁଥିରେ ଜଲ୍ଦି ଜଲ୍ଦି ହିମୋଗ୍ଲୋବିନ୍ ଭାଙ୍ଗି ଏବଂ ରକ୍ତହୀନତାର ଶିକାର ହୁଅନ୍ତି।
1: ଏବେ ସାର୍ ସେ ଯେଉଁ ବ୍ଲଡ୍ ସେଲ୍ରେ ଆମର ତ ଦୁଇଟା ରହୁଛି, ଗୋଟେ WBC RBC। ତେଲେ ବେଶୀ RBC ଉପରେ ହିଁ ଆର ବେଶୀ
0: ରହିଥାଏ।
1: ଆଚ୍ଛା, ଥାଲାସେମିଆ ତେବେ କେଉଁ ବୟସର ପିଲାମାନଙ୍କୁ ଦେଖାଯାଇଥାଏ?
0: ସେଯୋଡ଼ା ଜନ୍ମ ପରଠୁ 6 ମାସ ଯାଏଁ ଫିଟାଲ ହେମୋଗ୍ଲୋବିନ୍ର ଭୂମିକା ଅଛି ଆମ ବ୍ଲଡ୍କୁ RBC ଭଲ କିନା ଯିବା ପାଇଁ। ଏଇ ଥାଲାସେମିଆରେ ଫିଟାଲ ହେମୋଗ୍ଲୋବିନ୍ର ବହୁତ ଏକ୍ସେସ୍ ଥାଏ, କିନ୍ତୁ 6 ମାସ ପରେ ଆଡଲ୍ଟ ହିମୋଗ୍ଲୋବିନ୍ର ଭୂମିକା ଆସେ, ଯେଉଁଟାକି ମେନ୍ RBC ର ହିମୋଗ୍ଲୋବିନ୍ ତିଆରି ହୁଏ। ତ 6 ମାସ ପର୍ଯ୍ୟନ୍ତ ରୋଗଟା ହବ, କିନ୍ତୁ ଏତେ ପରିମାଣରେ ଆପଣ ଦେଖାଯିବନି କି ଏତେ ପରିମାଣରେ ଏଫେକ୍ଟେଡ୍ ହବ ନାହିଁ, କିନ୍ତୁ ତା ଆଗରୁ ବି ବହୁତ ଜଣଙ୍କର ଦେଖାଯାଏ। ଯେହେତୁ ଏଇଟା ଜେନେଟିକ୍ ରୋଗ, କେତେବେଳେ କାହାର ହବ କିଛି କହିହୁଏନି, କିନ୍ତୁ ଜେନେରାଲି 6 ମାସ ପରେ ଯେତେବେଳେ ଆଡଲ୍ଟ ହିମୋଗ୍ଲୋବିନ୍ ଭୂମିକା ଆସିବ, ସେତେବେଳେ ଯେତେବେଳେ ଏଇ ତିଆରି ହେଲା ଏଇ ଯେଉଁ ବିଟା ଥାଲାସେମିଆ ଯେଉଁ କହିଲି ଏଥିରେ ଯୋଗୁଁ ହବ, ସେତେବେଳେ ଆଡଲ୍ଟ ହିମୋଗ୍ଲୋବିନ୍ଟା ଭଲ କିନା ତିଆରି ନ ହେଇପାରିଲା ଠୁ ସେମାନେ ଇନ୍ଏଫେକ୍ଟିଭ୍ ଏରିଥ୍ରୋପୋଇସିସ୍, ମାନେ ହେଲା ଯେ ବୋନ୍ ମ୍ୟାରୋରେ ତିଆରି ହେଉଛି କିନ୍ତୁ ସେଟା ବ୍ଲଡ୍ରେ ଗଲାବେଳକୁ ଭାଙ୍ଗି ଯାଉଛି, ତ ଠିକ୍ ସେ ତିଆରି ହେଇପାରୁନି, ଇନ୍ଏଫେକ୍ଟିଭ୍ ପରିସ୍ଥିତି କହନ୍ତି, ଏଫେକ୍ଟିଭ୍ ନୁହଁ, ତିଆରି ହେଉଛି କିନ୍ତୁ ସେ ଯଦି ରକ୍ତପ୍ରଚାର ଗଲାବେଳକୁ ସେ ଜଲ୍ଦି ଜଲ୍ଦି ଭାଙ୍ଗି ଯାଉଛି, କାରଣ ସେ ଡିଫେକ୍ଟିଭ୍ ତିଆରି ହେଉଛି, କାରଣ ତାର 2ଟା ଆଲଫା ଚେନ୍ 2ଟା ବିଟା ଚେନ୍ ନାହିଁ, ସେ ଚେନ୍ଗୁଡ଼ା ନାହିଁ, ସେଥିପାଇଁ ଜଲ୍ଦି ଜଲ୍ଦି ଭାଙ୍ଗି ଯାଉଛି। ଭାଙ୍ଗିଗଲେ ତାକୁ ଇନ୍ଏଫେକ୍ଟିଭ୍ ଏରିଥ୍ରୋପୋଇସିସ୍ ଆମେ କହୁଛୁ। ତ ସେ ଇନ୍ଏଫେକ୍ଟିଭ୍ ଏରିଥ୍ରୋପୋଇସିସ୍ ଯୋଗୁଁ ଜଲ୍ଦି ଜଲ୍ଦି ରକ୍ତ କମିଯାଏ, କମିଯିବା ହେତୁ ରକ୍ତହୀନତା ହୁଏ। ଆଉ ଏଇଟା 6 ମାସ ପରେ ପିଲାଙ୍କୁ ସାଧାରଣ ଦେଖାଯାଏ। ତାର କ'ଣ ହୁଏ ଯେତେବେଳେ ରକ୍ତହୀନତା, କେମିତି ଜାଣିବା? ଜେନେରାଲି ପିଲାଙ୍କର 6 ମାସ ପରେ ସେ ଯେଉଁ ରକ୍ତହୀନତା ଯେତେବେଳେ କମିଯିବ, ତାହାର ମାନେ ପିଲାର ଯେଉଁ ଖେଳାଖେଳି କରାଯାଏ ଆସ୍ତେ ଆସ୍ତେ କମିଯାଏ, କମିଲେ ସେଇ ଜାଗାରେ ଆମକୁ ଟିକେ ସନ୍ଦେହ ଲାଗେ।
1: ତେବେ ସାର୍ ସେମିତି କ'ଣ ଲକ୍ଷଣ ଦେଖିଲେ ଜାଣିବା ଯେ ତାକୁ ଥାଲାସେମିଆ ହେଇଛି ବୋଲି?
0: ପିଲାଟି ଯେତେବେଳେ ଜନ୍ମ ହୁଏ ତା ରକ୍ତ ଠିକ୍ ଥାଏ, ଯେତେବେଳେ ଠିକ୍ ଥାଏ ସେତେବେଳେ ପିଲାଟି ଲାଲ ଦେଖାଯାଏ, ମାନେ ରକ୍ତ ଅଛି ବୋଲି କେମିତି ଜାଣିବା, ଆମର ଲାଲ କଲର୍ ଅଛି, ଆଉ ହାତ ଗୋଡ଼ ସବୁ ଲାଲ ଲାଲ ଦେଖାଯାଏ, ଫୋଟୋ ଲାଲ ଦେଖାଯାଏ, ଜିଭ ବି ଲାଲ ଦେଖାଯାଏ। ଯେତେବେଳେ ରକ୍ତହୀନତା ଆରମ୍ଭ ହବ ସେତେବେଳେ କ'ଣ ପ୍ରୋଗ୍ରେସିଭ୍ ପାଲର୍, ମାନେ ଆସ୍ତେ ଆସ୍ତେ ଛୁଆ ସେତା ପଡ଼ିଯାଉଥିବ, ଧଳା ଦେଖାଯାଉଥିବ। ମା ବାପାଙ୍କୁ ସଚେତନ କରାଯିବା ଦରକାର ଏଇ ଜାଗାରେ କି ଆସ୍ତେ ଆସ୍ତେ ଛୁଆ କାହିଁକି ଧଳା ପଡ଼ିଯାଉଛି, ଆଗ ଭଳିଆ ଲାଲ ଦେଖାଯାଉନି କାହିଁକି, ଗୋଟେ ଜିନିଷ। ଦ୍ୱିତୀୟ ଜିନିଷ, ଯେଉଁ ଛୋଟ ଛୋଟ ଫୁର୍ତ୍ତି ଥିଲା, ବହୁତ ଖେଳୁଥିଲା, ବୁଲୁ ସବୁ କରୁଥିଲା, ମାଆକୁ ଦେଖିଲେ ହସୁଥିଲା, ତାଙ୍କୁ ଆଉ ଦେଖିଲେ କାନ୍ଦୁଥିଲା, କି ହାତ ଗୋଡ଼ ହଲେଇ ଖେଳୁଥିଲା, 6 ମାସ ବେଳକୁ ସେ ଆକ୍ଟିଭନେସ୍ଟା ଥିଲା, ସେଇଟା ଆସ୍ତେ ଆସ୍ତେ କମିଯିବ, ଲେଥାର୍ଜିକ୍ ହେଇଯିବ, ଧଳା ଆସ୍ତେ ଆସ୍ତେ ଦେଖାଯିବ। ପେଟରେ ହାତ ମାରିଥିବେ, ସେ ପେଟରେ ହାତ ମାରିଲା ବେଳକୁ ଗୋଟେ ମାଂସ ବଢ଼ିଲା ବେଳେ ଲାଗୁଥିବ, ଯେଉଁଟାକି ସେଇଟା ସ୍ପ୍ଲେନୋମାଇଗ୍ଲି, ମାନେ ସ୍ପ୍ଲିନ୍ଟା ବଢ଼ିଯାଏ। ଯଦି ସ୍ପ୍ଲିନ୍ଟା ବଢ଼ିଯିବ ତାହେଲେ ଗୋଟେ ପେଟର ବାଁ ପଟେ କ'ଣ ବଢ଼ୁଛି ବୋଲି ତାଙ୍କୁ ଲାଗିବ, ଆଉ ପେଟଟେ ଫୁଲା ଭଳିଆ ଲାଗିବ। ତ ସେଗୁଡ଼ାକ ସବୁ ସନ୍ଦେହ ଜାଣିବା ଯେ, ତ ମେନ୍ କଥା ହେଲା ସେତା ପଡ଼ିଯିବା ଆଉ ଫୁର୍ତ୍ତି ନ ରହିଲେ, ତ ଆସ୍ତେ ଆସ୍ତେ ସେଇଟା ସନ୍ଦେହଜନକ ଯେ କିଛି ରକ୍ତହୀନତା ରୋଗ ଛୁଆକୁ ଅଛି, ତ ସେଇ ଜାଗାରେ ଆମେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।
1: ଆଚ୍ଛା, ତେବେ ଥାଲାସେମିଆ ରୋଗରେ ରକ୍ତ ପ୍ରଦାନ ବା ରକ୍ତ ବଢ଼ାଇବା ଗୋଟେ ଚିକିତ୍ସା କ'ଣ ରହିଛି, ସେ ସମ୍ପର୍କରେ କ'ଣ କହିବେ?
0: ଏ ରୋଗର କିଛି ଗୋଟେ ନିର୍ଦ୍ଦିଷ୍ଟ ଚିକିତ୍ସା ଆପଣ ନାହିଁ, ଯେହେତୁ ଏଇଟା ବଂଶାନ୍ତ ରୋଗ, ସେ ଆସ୍ତେ ଆସ୍ତେ ଯେଉଁ ହିମୋଗ୍ଲୋବିନ୍ଟା କମିଯାଉଛି ଆମେ ତାକୁ ବଢ଼ାଇବା ଦରକାର। ସେ କେମିତି ବଢ଼ାଇବା ନା, ଆମେ ତାକୁ ବ୍ଲଡ୍ ଦେଇକି ବଢ଼ାଇବା। ବହୁତ ସମୟରେ କ'ଣ ଭାବାଯାଏ କି ଯେହେତୁ ରକ୍ତହୀନତା ଅଛି, ଆମେ ଆଇରନ୍ ଦେଲେ, ଯେଉଁଟା ମାସ ଯେଉଁମାନଙ୍କର ରକ୍ତହୀନତା ଅଛି, ତ ଆମେ ଆଇରନ୍ ଦେଉ, ଆମେ କେଉଁଠି ଆଇରନ୍ ଡେଫିସିଏନ୍ସି ଆଣିବା
1: ଆଫ୍ଟର ପ୍ରେଗନାନ୍ସି। ତ ସେ ମା ବି ତ ଆଇରନ୍ ଟେବ୍ଲେଟ୍ ଖାଉଥିବେ ନା, ତ ଯେହେତୁ ମା ପିଲାଙ୍କୁ କ୍ଷୀର ଦେଉଛନ୍ତି ତେବେ ଛୁଆକୁ ବି ଅଟୋମେଟିକ ହିମୋଗ୍ଲୋବିନ୍ ବଢ଼ିବା କଥା।
0: ହଁ, ଏଇ ରୋଗଟା ଗୋଟେ ଏମିତି ରୋଗ ଯେଉଁଠିକି ଆଇରନ୍ ଏହାର କ୍ଷତି କରିବ, କାହିଁକି ତ ଜେନେରାଲି ତୁ ଭାବୁଛ ଏଇଟା ହେଲେ ଆଇରନ୍ ଦେଲେ ଠିକ୍ ହେଇଯିବ, କିନ୍ତୁ ଏଇ ରୋଗରେ ଆଇରନ୍ ଦେଲେ ଠିକ୍ ହବନି, ଏହା କ୍ଷତି କରିବ,
1: କାରଣ ଏକ୍ସଟ୍ରା ବଡିରେ ଆଇରନ୍ଟା ହେଇଯାଉଛି,
0: ବଡିରେ ଏକ୍ସଟ୍ରା ଆଇରନ୍ଟା ହବ। ତ ସେଇ ସମୟରେ ଆମକୁ ଏଇ ଯାହା ପରୀକ୍ଷା ନିରୀକ୍ଷା କରିବା ଦରକାର ଯେ ଏଇଟା କିଛି ହେମୋଲିଟିକ୍ ଏନିମିଆ ନୁହଁ। ତ କେମିତି ଜାଣିବା, ପ୍ରଥମ କଥା ହେଲା ଆଗ ଶାରୀରିକ ପରୀକ୍ଷାରେ ଏନିମିଆ ଅଛି, ମାନେ ଗମ୍ ବ୍ଲଡ୍ ଅଛି, ଛୁଆ ସେତା ପଡ଼ିଯାଉଛି, ଆଉ ଯଦି ଲିଭର ସ୍ପ୍ଲିନ୍ ପେଟରେ ଦେଖାଗଲା, ମାନେ ସେଇଟା ଡକ୍ଟର ହାତ ମାରିକି ଦେଖିବେ ଗୋଟେ ସ୍ପ୍ଲିନ୍ ବଢ଼ିକି ଅଛି କିମ୍ବା ଲିଭର ବି ପରୀକ୍ଷି ଅଛି, ଅନ୍ତ ଯେଉଁଟା ଆମର କୁହନ୍ତି ବଢ଼ୁଛି, ସେ ହାତ ମାରିକି ଦେଖିଲେ ଜଣା ପଡ଼ିଯାଏ, ତ ସେଇଟାକୁ ଆମକୁ ସନ୍ଦେହଜନକ ଯେ ଏଇଟା ହେମୋଲିଟିକ୍ ଏନିମିଆ। ହେମୋଲିଟିକ୍ରେ 2ଟା ମେନ୍ କମନ୍ ଆମର ସୋସାଇଟିରେ ଦେଖାଯାଏ, ଏଇଟା ସିକିଲ୍ ସେଲ୍ ଏନିମିଆ, ଆଉ ଗୋଟେ ହେଲା ଥାଲାସେମିଆ।

0: ତ ସେ ଅନୁସାରେ ଆମେ ତାର ଟେଷ୍ଟ କରିକି ଜାଣିବା ଦରକାର। ତାପରେ ଆମେ ଯଦି ସେଇଟା ନାହିଁ ତାହେଲେ ଆଇରନ୍ ଦେଲେ ଚଳିବ, କିନ୍ତୁ ସେଇ ଅନୁସାରେ ଆମେ ତାକୁ ତା ସେଇଭଳିଆ ଚିକିତ୍ସା ଦେବା। ଯଦି ଥାଲାସେମିଆ ଅଛି ତ ୟାର ଆଇରନ୍ ହେଲା ଟ୍ରିଟମେଣ୍ଟ, ୟାର ଫଲିକ୍ ଏସିଡ୍ ହେଲା ଗୋଟେ ଟ୍ରିଟମେଣ୍ଟ ଯେଉଁଟାକି ସପୋର୍ଟିଭ୍ ଟ୍ରିଟମେଣ୍ଟ, ସପୋର୍ଟରେ ଦିଆଯାଏ। କାହିଁକି ଏଇଠି ମେଗାଲୋବ୍ଲାଷ୍ଟିକ୍ ଆନିମିଆ ବୋଲି ଗୋଟେ ଅଛି ଯେଉଁଟାକି ଫଲିକ୍ ଏସିଡ୍ ଡେଫିସିଏନ୍ସି ମାନେ କମ୍ ହେଲେ ହୁଏ, ତାକୁ ଆମେ ଫଲିକ୍ ଏସିଡ୍ ଦେବା ଜୀବନସାରା ଏବଂ ତା ସହିତ ବ୍ଲଡ୍ ଦେବାକୁ ପଡ଼ିଛି। କେତେ ରଖିବା ଦରକାର, 10-11 ଗ୍ରାମ ଭିତରେ ଆମକୁ ହିମୋଗ୍ଲୋବିନ୍ ରଖିବାକୁ ପଡିବ। ବ୍ଲଡ୍ ବ୍ୟାଙ୍କ ଯାଇ ବ୍ଲଡ୍ ଇଏ କରିକି ବ୍ଲଡ୍ ତାଙ୍କୁ ଛୁଆକୁ ଦେବାକୁ ପଡିବ।
1: ଏଇ ଯୋଉ ସିକିଲ୍ ସେଲ୍ ଆନିମିଆ କଥା କହୁଛନ୍ତି, ସେଇଟା ୟା ସହିତ କିଛି ଇଣ୍ଟର ରିଲେଟେଡ କି?
0: ଇଣ୍ଟର ରିଲେଟେଡ କିଛି ମାତ୍ରା ଅଛି, ସିକିଲ୍ ଥାଲ୍ କହନ୍ତି, ସବୁ ଗୋଟେ ଗୋଟେ ଛୋଟ ଛୋଟ ରୋଗ ଅଛି, ସେଗୁଡ଼ା ଏତେ ସିରିୟସନେସ୍ ନୁହଁ। କାହିଁକି ସେଥିରେ ଆମର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଆବଶ୍ୟକତା ଏତେ ନଥାଏ ସିକିଲ୍ ଥାଲ୍ରେ ଯେଉଁଟା। ଆଉ ସିକିଲ୍ ସେଲ୍ ରୋଗର ଅଲଗା ପ୍ରକାର ଅଛି, ସେଇଥିରେ ବ୍ଲଡ୍ ଦିଆଯାଏ କିନ୍ତୁ ବହୁତ ପରିମାଣରେ ହିମୋଗ୍ଲୋବିନ୍ କମିଲେ ବ୍ଲଡ୍ ଦିଆଯାଏ। ଆଉ ଗୋଟେ ଗୋଡ଼ ହାତ ଗଣ୍ଠି ହାତ ବିନ୍ଧା କରେ ସେଇଠି ବେଶୀ, ଯେଉଁଥିରେ ବି ଆମେ ତାକୁ ପ୍ରପର ହାଇଡ୍ରେସନ୍ ମାନେ ଭଲକିନା ପାଣି ପିଇବା ଦରକାର, ଭଲକିନା ଶୋଷରେ ନ ରହିବା ଦରକାର ଏବଂ ଥଣ୍ଡାରୁ ବଞ୍ଚିବା ଦରକାର। ଏମିତି କିଛିଟା ପଦକ୍ଷେପ ନେଲେ ସେଇଟା କିଛି ମାତ୍ରାରେ କମିଯାଏ। ଆଉ ସେଇଠି ବି ଫଲିକ୍ ଏସିଡ୍ ଦରକାର ହୁଏ, ସେଇଠି ଆଇରନ୍ ଦିଆଯାଏ ନାହିଁ। ଆଉ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ସେଥିରେ ବେଶୀ ଲାଗେ ନାହିଁ। ହିମୋଗ୍ଲୋବିନ୍ ସେଥିରେ ବହୁତ କମ୍, ମାନେ 6 ଗ୍ରାମ କି 5 ଗ୍ରାମ ତଳକୁ ଆସିଲେ ଆମେ ପ୍ରାୟ ଦେଉ, କିନ୍ତୁ ଥାଲାସେମିଆରେ ଆମକୁ 10-11 ଗ୍ରାମ ଭିତରେ ହିମୋଗ୍ଲୋବିନ୍ ମେଣ୍ଟେନ୍ କରିବାର ଅଛି। ଯଦି ନ କରିବା ତାହେଲେ ଠିକ୍ ସେ ବଢ଼ିପାରିବନି ଛୁଆ ଅଛି, ତ ସେଥିପାଇଁ ଆମେ ତାକୁ ବ୍ଲଡ୍ ଦେବାକୁ ପଡ଼ିବ। କିନ୍ତୁ ତାର ଗୋଟେ କ୍ଷତି ହେଲା, ଯଦି ଆମେ 1 ml ବ୍ଲଡ୍ ଦେଉଛୁ ତାହେଲେ 1 mg ଆଇରନ୍ ଆମ ଡିପୋଜିସନ୍ ହେଉଛି ବଡିରେ, ତ ସେଇଟା ଗୋଟେ ଆମର କ୍ଷତି। କିନ୍ତୁ ବ୍ଲଡ୍ ତାକୁ ଦେବାକୁ ପଡିବ, ତାର ସେଇଟା ଗୋଟେ ଚିକିତ୍ସା,
1: ମାନେ ହୋଲ୍ ଲାଇଫ୍ ତାକୁ ବ୍ଲଡ୍ ନେବାକୁ ପଡିବ। ଆଜ୍ଞା,
0: ବ୍ଲଡ୍ ଲାଇଫ୍ ଯେତେବେଳେ ହିମୋଗ୍ଲୋବିନ୍ କମିଯିବ 10-11 ସେତେବେଳେ ଆମକୁ ଦେବାକୁ ପଡିବ। ତ ତାର ସେଥିପାଇଁ ହିମୋଗ୍ଲୋବିନ୍ ପ୍ରତ୍ୟେକ ସପ୍ତାହକୁ 2 ସପ୍ତାହ 3 ସପ୍ତାହ ଥରେ କରିକି ଚେକ୍ କରିବା ଦରକାର।
1: ଆଚ୍ଛା, ତେବେ ଏଥିପାଇଁ ଏହାର ଚିକିତ୍ସା ବ୍ୟବସ୍ଥା କ'ଣ ରହିଛି?
0: ଏହାର ଚିକିତ୍ସା କିଛି ନିର୍ଦ୍ଦିଷ୍ଟ ନୁହଁ, ଯେମିତି ମୁଁ କହିଲି ଏମାନଙ୍କୁ ରକ୍ତ ଦେବାକୁ ପଡ଼େ। ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଯେଉଁ କହିଛି କ୍ରନିକ୍ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍, ରକ୍ତ ବାରମ୍ବାର ଏହାଙ୍କ ଦରକାର ହେଇଥାଇପାରେ। ବେଳେବେଳେ ଆମେ କ'ଣ କରୁନା, ରକ୍ତ ଅଭାବରୁ ଆମେ 7-8 ଯାଏଁ ବି ରଖିଲେ ଚଳିବ, କିନ୍ତୁ ସେଇଥିରେ ଟିକେ ଗ୍ରୋଥ୍ ଫେଲିୟର୍ ମାନେ ପିଲାଟା ଗେଡ଼ା ଦେଖାଯିବ, ଆଉ ଗ୍ରୋଥ୍ଟା ଟିକେ ଏତେ ଭଲ ନ ହେଇପାରେ 7-8 ଲେବୁଲ୍ରେ। ବହୁତ ସମୟରେ ଗ୍ରୁପ୍ ମ୍ୟାଚିଂର ପ୍ରପର୍ ରକ୍ତ ମିଳେ ନାହିଁ, ରିଆକ୍ସନ୍ ହୁଏ, ସେଥିପାଇଁ ଆମେ 7-8 ଯାଏଁ ବି ରକ୍ତ ହିମୋଗ୍ଲୋବିନ୍ ଗ୍ରାମ ରଖୁ, କିନ୍ତୁ ପ୍ରୋଟୋକଲ୍ କହୁଛି 10-11 ରଖିଲେ ଭଲ। ଆଉ ଗୋଟେ ହେଲା ଫଲିକ୍ ଏସିଡ୍ ଯେଉଁଟା କହିଲେ ଜୀବନସାରା ଖାଇବାକୁ ପଡ଼ିବ, ଏବଂ ଅନ୍ୟ ଔଷଧ ଅଛି ସେଇଟା ଜଟିଳତା ଉପରେ ନିର୍ଭର କରେ, କ'ଣ ଜଟିଳତା ହେଲେ ସେ ଅନୁସାରେ ଆମେ ତାଙ୍କର ଚିକିତ୍ସାଟା ଆଉ ଅଧିକା ଆଉ କ'ଣ କ'ଣ ଔଷଧ ଦେବାକୁ ପଡ଼ିପାରେ।
1: ଏ ରୋଗ ଉପରେ ତେବେ ସାର୍ କ'ଣ ଜଟିଳତା ରହିଛି?
0: କମ୍ପ୍ଲିକେସନ୍ ଯେଉଁଟା ଆମେ କହୁ, ଯେ ତାର ମେନ୍ ଜିନିଷ ହେଲା, ଯେହେତୁ ଆମେ ସବୁବେଳେ ଆମେ ରକ୍ତ ଦେଉଛୁ ତ ଆଇରନ୍ ଡିପୋଜିସନ୍ ଯେଉଁଟା କହିଲି, ତ ଆଇରନ୍ ଡିପୋଜିସନ୍ଟା ଯେଉଁଟା କହୁଛି ଆମେ ଏଠି ଆମେ କ'ଣ କରୁନା, ପ୍ୟାକ୍ ରେଡ୍ ସେଲ୍ ଦେଉ। ବହୁତ ଜାଗାରେ ପ୍ୟାକ୍ ରେଡ୍ ସେଲ୍ ମିଳେନି, ତ ହୋଲ୍ ବ୍ଲଡ୍ ଦିଆଯାଏ। ହୋଲ୍ ବ୍ଲଡ୍ରେ ଆପଣ ପରିମାଣ ରକ୍ତ ତା ହିମୋଗ୍ଲୋବିନ୍ ବଢ଼ିବା ପାଇଁ ଅଧିକା ଦରକାର ହେଇପାରେ, ଯାହାଫଳରେ କି ହାର୍ଟ ଫେଲିୟର୍ ହେବାର ସମାନ। ଏମିତି ରକ୍ତହୀନତା ହେଲେ ହାର୍ଟ ତ ୱିକ୍ ଥାଏ, ତା ଉପରେ ଆମେ ଯଦି ବେଶୀ ବ୍ଲଡ୍ ଦେଇଦେବା କି ବେଶୀ ବ୍ଲଡ୍ ଆମାଉଣ୍ଟ ଦେଲେ ତ ହାର୍ଟ ଫେଲିୟର୍ ହେବାର ସମ୍ଭାବନା ଥାଏ। ତ ଆମର ଯେଉଁଟା କୁହାଯାଏ ହିମୋଗ୍ଲୋବିନ୍ ଦେଖିକି ଆମେ ବ୍ଲଡ୍ ଦେଉ, ଯଦି ହୋଲ୍ ବ୍ଲଡ୍ ହେଲେ 20 ml/kg ଦିଆଯାଏ, ଯଦି ହିମୋଗ୍ଲୋବିନ୍ 5-6 ଅଧିକା ଅଛି ତାଠୁ କମ୍ ଅଛି ତାହେଲେ 10-15 ml/kg। ପ୍ୟାକ୍ ରେଡ୍ ସେଲ୍ ବହୁତ କମ୍ ଜାଗାରେ ମିଳେ, କିନ୍ତୁ ବଡ଼ ବଡ଼ ସେଣ୍ଟର୍ରେ ପ୍ୟାକ୍ ସେଲ୍ ମିଳୁଛି। ସେ ଆମ ରକ୍ତକୁ ସେମାନେ କ'ଣ କରୁଛନ୍ତି, ମେସିନ୍ ଦ୍ୱାରା ସେମାନେ ଡିଭାଇଡ୍ କରିଦେଉଛନ୍ତି। ଗୋଟେ ଜଣେ ରକ୍ତ ଦେଲା ତ ପ୍ଲାଟଲେଟ୍ ଅଲଗା ହେଇଯାଏ, ତାର ପ୍ଲାଜମା ଅଲଗା ହେଇଯାଏ, ରେଡ୍ ସେଲ୍ ଅଲଗା ହେଇଯାଏ। ତମର ଏଠି ରେଡ୍ ସେଲ୍ ଦରକାର, ପ୍ୟାକ୍ ରେଡ୍ ସେଲ୍ ଦରକାର। ସେ ପ୍ୟାକ୍ ରେଡ୍ ସେଲ୍ର ସୁବିଧା କ'ଣ ନା, ଆମର ପାଖରେ ଖାଲି ଯେଉଁଟା RBC ଦରକାର ସେଇଟା ହିଁ ଆସିଲା, ଆଉ କିଛି ନାହିଁ। ଆଉ ସେଥିରେ କମ୍ ପରିମାଣ ବ୍ଲଡ୍ରେ ତା ହିମୋଗ୍ଲୋବିନ୍ ବେଶୀ ବଢ଼ିବ, ତ ଆମେ ସେ ଜାଗାରେ 10 ml/kg ଦେଲେ ବି, ହୋଲ୍ ବ୍ଲଡ୍ ଅଧାର ଦେଲେ ବି ସେ ବଢ଼ିଯାଏ। ତ ଏଇ ଯେଉଁ ରକ୍ତ ଦେଉଛୁ ତାହେଲେ କ'ଣ ହୁଏ, 1 mg ଆଇରନ୍ ଡିପୋଜିସନ୍ ବଡିରେ, ତ ବାରମ୍ବାର ବ୍ଲଡ୍ ଦେଲାବେଳକୁ ଆଇରନ୍ ଡିପୋଜିସନ୍ ହେଇଯାଏ ଆମ ବଡିରେ। ତ ଆଇରନ୍ ଯେଉଁ ଜମାଟ ହେଲା, ଧର ଲିଭର୍ ଜମାଟ ହେଲେ ହେମୋସିଡୋସିସ୍ ବୋଲି ଗୋଟେ ରୋଗ ସେୟା ହେବ, ହାର୍ଟରେ ଜମାଟ ହେଲେ ହାର୍ଟର ପ୍ରୋବ୍ଲେମ୍ ବାହାରିବ, ଏରିଥିମିଆ ମାନେ ହାର୍ଟ ଇରେଗୁଲାର ମାନେ ଠିକ୍ ସେ ଧକ୍ଧକ୍ କରିବନି, ସେ ବ୍ରେନ୍ରେ ଏଣ୍ଡୋକ୍ରାଇନ୍ ବୋଲି କୁହନ୍ତି ଯେଉଁଟା ଥାଇରଏଡ଼୍ର କି ପିଟ୍ୟୁଟାରୀରେ ଗ୍ଲାଣ୍ଡ ଗୁଡ଼ା ଜମା ହେଲେ, ସେମିତି ହାଇପୋଥାଇରଏଡ଼୍ ଥାଇରଏଡ଼୍ର ହର୍ମୋନ୍ର ପ୍ରୋବ୍ଲେମ୍ ହେବ, ଗ୍ରୋଥ୍ ପିଟ୍ୟୁଟାରୀ ହେଲେ ଆପଣଙ୍କର ଯେଉଁ ଯୌବନ ଯେଉଁଟା ଆସେ
1: ଡିଲେ
0: ଆକ୍ଟିଭ୍ ହେବେ ନାହିଁ। ତାପରେ ପାନକ୍ରିଆ ଯେଉଁ ଅଛି ଆମ ଇନ୍ସୁଲିନ୍ ଯେଉଁଟା ବାହାରୁଛି ସେଇଥିରେ ଯଦି ଜମା ହେଇଗଲା ପାନକ୍ରିଆ ଯେତେବେଳେ ଡାଇବେଟିସ୍ ହେବାର ସମ୍ଭାବନା ଅଛି। ତ ଏଗୁଡ଼ାକ ସବୁ ତାର ଜଟିଳତା ଅଛି, ତ ସେ ଅନୁସାରେ ଆମକୁ ସେଭଳିଆ ଚିକିତ୍ସା ଦେବାକୁ ପଡ଼ିବ।
1: ତେବେ ପରିଶେଷରେ ଏଇ ରକ୍ତହୀନତା ବା ଯୋଉ ଥାଲାସେମିଆ ରୋଗରୁ କିପରି ଆମ ଶ୍ରୋତା ବନ୍ଧୁମାନେ ସଚେତନ ରହିବେ ଏ ସମ୍ପର୍କରେ ସେମାନଙ୍କୁ

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ଏକକ ହିନ୍ଦୀ କଥାଚିତ୍ର କାର୍ଯ୍ୟକ୍ରମରେ ହମ୍ ସାଥ ସାଥ ହେଁ ଚଳଚ୍ଚିତ୍ରର କେତୋଟି ଗୀତ।